ଆକାଶବାଣୀ ବଲାଙ୍ଗୀର, ସମୟ ବର୍ତ୍ତମାନ ସକାଳ 5:56:40। ଆଜି ମଙ୍ଗଳବାର 1948 ଅବ୍ଦ ଆଷାଢ଼ ମାସର 16ତମ ଦିନ 2026 ଜୁଲାଇ 7। ଶ୍ରୋତାବନ୍ଧୁମାନଙ୍କୁ ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆଜିର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି FM ବ୍ୟାଣ୍ଡ 101.9 MHz ଯୋଗେ। ତା ଛଡ଼ା ପ୍ରସାର ଭାରତୀର ନ୍ୟୁଜ୍ ଅନ୍ AIR ଆପ୍ ଓ www.prasarbharati.gov.in ଲାଇଭ୍ ରେଡ଼ିଓ ଟ୍ୟାବ୍ରେ ମଧ୍ୟ କାର୍ଯ୍ୟକ୍ରମ ଏକ ସମୟରେ ପ୍ରଚାରିତ ହେଉଛି। ମାଙ୍ଗଳିକ

ମୁଁ ଭଲ କାମ କରିବି ବୋଲି ଯେଉଁ ଲୋକ ଗର୍ବର ସହିତ କୁହେ ତାକୁ ଅହଂକାରୀ ବୋଲି କୁହାଯାଇନପାରେ, କହିଛନ୍ତି ରିକ୍ଟର। ଆକାଶବାଣୀ ବଲାଙ୍ଗୀର, ସକାଳ 6ଟା ହେବାକୁ ଯାଉଛି। ହିନ୍ଦୀରେ ସମ୍ବାଦ ପ୍ରଚାର କରୁଛୁ।

ଭକ୍ତି ସଙ୍ଗୀତର କାର୍ଯ୍ୟକ୍ରମ ଆରାଧନା ଶେଷ ହେଲା। ଆକାଶବାଣୀ ବଲାଙ୍ଗୀର। ଏଥର ଶୁଣନ୍ତୁ ଆଜିର ଭାବନା। ଉପସ୍ଥାପନା ଲକ୍ଷ୍ମଣ କୁମାର ପଣ୍ଡା।

ପ୍ରଣାମ ଶ୍ରୋତା ବନ୍ଧୁ, ଗତଥର ଆମେ ପ୍ରଜ୍ଞାପୁରାଣର ପ୍ରଥମ ଭାଗର କିୟଦଂଶର ଆଲୋଚନା କରିଥିଲେ। ଆଜି ଆସନ୍ତୁ ଏହାର ପରବର୍ତ୍ତୀ ଭାଗର ଆଲୋଚନା କରିବା। ପରମାତ୍ମାଙ୍କ ଉପାସନା ସହିତ କାମନାର ସଂଯୋଗ କରିବା ନିଜ ମନର ପରିଚାୟକ। ପ୍ରକୃତ ସନ୍ଥ ନିଜକୁ ସର୍ବଦା ଏହାଠାରୁ ଦୂରରେ ରଖନ୍ତି, ଏହା ତାଙ୍କର ମହତ୍ତ୍ୱର ପରିଚୟ ଦିଏ। ଯଦି ମନୁଷ୍ୟ ନିଜେ କିଛି ଚେଷ୍ଟା ନ କରେ, ତେବେ ବିଧାତା ମଧ୍ୟ ତାହାକୁ ସାହାଯ୍ୟ କରିପାରିବେ ନାହିଁ। କାରଣ ସୃଷ୍ଟିର ବିଧାନ ଅଟଳ ଅଟେ। ଆଇନ ପ୍ରଣୟନ କରୁଥିବା ବିଧାୟକମାନେ ଯେପରି ନିଜେ ତାହା ପାଳନ କରନ୍ତି, ଠିକ୍ ସେମିତି ଈଶ୍ୱରଙ୍କର ଅବତାର ମହାପୁରୁଷଗଣ ତଥା ସ୍ୱୟଂ ଭଗବାନ ମଧ୍ୟ ନିଜ ଦ୍ୱାରା ପ୍ରଣୀତ ନିୟମର ଉଲ୍ଲଂଘନ କରିନଥାନ୍ତି। ଏହାଦ୍ୱାରା ତାଙ୍କର ସୃଷ୍ଟି ସଞ୍ଚାଳନ ଅସ୍ତବ୍ୟସ୍ତ ହୋଇଯାଇପାରେ। ଭଗବାନ ସବୁ କରିଦେବେ ବୋଲି ମନେ କରି ଯେଉଁମାନେ ନିଷ୍କ୍ରିୟ ହୋଇ ବସିଥାନ୍ତି, ସେମାନେ ଏ ବିଷୟରେ ସଚେତ ହୋଇ ନିଜ କର୍ମ କରିବା ଦରକାର। ଜଣେ ଲୋକ ହନୁମାନଙ୍କ ଉପାସକ ଥିଲା। ଦିନେ ସେ ବଳଦ ଗାଡ଼ି ନେଇ କୌଣସି ସ୍ଥାନକୁ ଯାଉଥିଲା। ଗାଡ଼ି କାଦୁଅରେ ଲାଗିଗଲା। ସେଠାରେ ଠିଆ ହୋଇ ହନୁମାନ ଚାଳିଶା ପାଠ କରିବାରେ ଲାଗିଲା। ତା ସହିତ ଗାଡ଼ି କାଦୁଅରୁ ଉଠିଯିବା ପାଇଁ କାମନା କଲା। ସେତେବେଳେ ସେହି ବାଟ ଦେଇ ଆସୁଥିବା ଜଣେ ପଣ୍ଡିତ ଏହା ଦେଖି କହିଲେ, ବନ୍ଧୁ, ଔଷଧ ଗଛ ଚିହ୍ନି ନଥିବାରୁ ହନୁମାନ ପାହାଡ଼ ଉଠାଇ ନେଇ ଆସିଥିଲେ। ଅତିକମ୍ରେ ତୁମେ ଗାଡ଼ିରେ ହାତ ଲଗାଅ। ସେ ଲୋକ ଗାଡ଼ିକୁ ଅଳ୍ପ ଠେଲିଦେବାରୁ ବଳଦମାନେ ଗାଡ଼ିକୁ ଟାଣି କାଦୁଅରୁ ବାହାର କରିଦେଲେ। ମନୁଷ୍ୟ ଯେପର୍ଯ୍ୟନ୍ତ ଆଦର୍ଶ ପ୍ରତିପାଳନ ପାଇଁ ପ୍ରସ୍ତୁତ ହୁଏ ନାହିଁ, ସେ ପର୍ଯ୍ୟନ୍ତ ଦେବତା ହୁଅନ୍ତୁ ବା ମହାପୁରୁଷ ହୁଅନ୍ତୁ, କେହି ଫଳ ଦେଇନଥାନ୍ତି। କର୍ମବିଧାନ ଉପରେ

0: ଏହି ସିଦ୍ଧାନ୍ତ ପ୍ରଯୁଜ୍ୟ। ଯେବେ ମନୁଷ୍ୟ ଅନ୍ତଃକରଣକୁ ବଳିଷ୍ଠ କରେ, ଯାଚନା ଭାବ ନୁହେଁ ବରଂ ସମର୍ପଣ ଭାବ ବଢ଼ାଏ, ସେତେବେଳେ ଈଶ୍ୱର ଫଳ ଦେଇଥାନ୍ତି। ଯେଉଁ ସେବକର ନିଜସ୍ୱ କୌଣସି ଇଚ୍ଛା ନଥାଏ ସେହି ସେବକକୁ ଭକ୍ତର ଉପମା ଦିଆଯାଇପାରେ। ପ୍ରଭୁଙ୍କର ମାଲିକଙ୍କର ଇଚ୍ଛା ହିଁ ତା ପକ୍ଷରେ ଆଦେଶ ହୋଇଥାଏ। ଜଣେ ରାଜାଙ୍କର ଏକ ସେବକ ଥିଲା। ସେ ତାକୁ ପଚାରିଲେ, ତୋର ନାମ କ'ଣ? ସେ ଉତ୍ତର ଦେଲା, ଆପଣ ଯେଉଁ ନାମ ଧରି ମୋତେ ଡାକିବେ ତାହା ହିଁ ମୋର ନାମ। ରାଜା ପୁଣି ପଚାରିଲେ, ତୁ କ'ଣ ଖାଇବୁ, କ'ଣ ପିନ୍ଧିବୁ? ସେବକ ଉତ୍ତର ଦେଲା, ଆପଣ ଯାହା ଖାଇବାକୁ ଦେବେ, ପିନ୍ଧିବାକୁ ଦେବେ, ମୁଁ ତାହା ହିଁ କରିବି। ରାଜା ପୁଣି ପଚାରିଲେ, କି କାମ କରିବୁ? ସେବକ ଉତ୍ତର ଦେଲା, ଆପଣ ଯେଉଁ କାମରେ ମୋତେ ଲଗାଇବେ। ରାଜା ଏହା ଶୁଣି କହିଲେ, ତୋର ଦରକାର କ'ଣ? ସେବକ ଉତ୍ତର ଦେଲା, ପ୍ରଭୁ, ଦାସର କ'ଣ କୌଣସି ସ୍ୱତନ୍ତ୍ର ଇଚ୍ଛା ଥାଏ? ସେ ତ ସମର୍ପିତ। ରାଜା ସିଂହାସନରୁ ଓହ୍ଲାଇ ଆସି ତାହାକୁ ଆଲିଙ୍ଗନ କଲେ। ସେ କହିଲେ, ତୁମେ ଆଜିଠାରୁ ମୋର ଗୁରୁ ହେଲ। ଆଜି ପର୍ଯ୍ୟନ୍ତ ମୁଁ ଭଗବାନଙ୍କ ନିକଟରେ ମାଗି ନିଜର ଦୈନ୍ୟ ବଢ଼ାଉଥିଲି, ତାଙ୍କର ମହତ୍ତ୍ୱ ଓ କୃପା ଦ୍ୱାରା ଉପକୃତ ହେବା କଥା ତୁମେ ମୋତେ ଶିଖାଇ ଦେଲ। ହେ ଶ୍ୱେତକେତୁ, ଭୌତିକ ଜଗତରେ ଶରୀର ବଳ, ଶସ୍ତ୍ର ବଳ, ସଂଗଠନ ବଳ, ବୁଦ୍ଧି ବଳ, ଧନ ବଳ, କଳାକୌଶଳ ପରି ଅନେକ ସାମର୍ଥ୍ୟ ରହିଛି, କିନ୍ତୁ ଆତ୍ମିକ ଜଗତରେ କେବଳ ଗୋଟିଏ ବଳ ରହିଛି, ତାହା ହେଉଛି ଆତ୍ମବଳ। ଈଶ୍ୱର ଭକ୍ତି କ୍ଷେତ୍ରରେ ସତ୍ଚିନ୍ତା ଓ ସତ୍କର୍ମର ବୀଜ ବପନ କରିବା ଦ୍ୱାରା ତାହା ଉପାର୍ଜନ କରିବା ସମ୍ଭବ ହୋଇଥାଏ। କିଛି ଧନ ଜମା କରି ରଖିଲେ ସମୟ ଅନୁସାରେ ତାହା ସୁଧ ସହିତ ବୃଦ୍ଧି ପାଏ। ମନୁଷ୍ୟ ନିକଟରେ ବହିରଙ୍ଗ ସମ୍ପଦ ଠାରୁ ବଳି ଆତ୍ମିକ ସମ୍ପଦ ରହିଛି। ଚିନ୍ତାଧାରାରେ ଶ୍ରେଷ୍ଠତା ଓ କ୍ରିୟାକଳାପରେ ଉତ୍କୃଷ୍ଟତାର ସମାବେଶ କରି ତାହାକୁ ବଢ଼ାଇ ଦିଆଯାଇପାରେ। ଅନ୍ତଃକରଣର ଏହି କ୍ଷେତ୍ରରେ ଦିବ୍ୟ ବିଭୂତି ଫସଲ ରୂପେ ପରିପକ୍ୱ ହୋଇଥାଏ, ତେଣୁ ବ୍ୟକ୍ତି ବିଭୂତି ସମ୍ପନ୍ନ ହୋଇଥାଏ। ଆତ୍ମବଳ ଏକ ବିଶିଷ୍ଟ ସମ୍ପଦ, ଏହା କେବଳ ମନୁଷ୍ୟକୁ ମିଳିଥାଏ। ଏହି ରତ୍ନଭଣ୍ଡାରକୁ ବହୁତ କମ୍ ଲୋକ ଚିହ୍ନିପାରନ୍ତି ତଥା ଉପଯୋଗ କରିପାରନ୍ତି, ଏହା ଏକ ଅଲଗା ପ୍ରଶ୍ନ। କାଳୁରାମ ତାଙ୍କ ପୁଅକୁ ଚାଷ କରିବାକୁ ଆଦେଶ ଦେଲେ। କିଛିଦିନ ପରେ ସେ ପୁଅକୁ ପଚାରିଲେ, ତୁ ଚାଷ କରୁଥିଲୁ ଯେ, କ'ଣ ହେଲା? ପିଲାଟି ଉତ୍ତର ଦେଲା, ବାପା, କ୍ଷେତରେ ଫସଲ ଲହରୀ ଭାଙ୍ଗୁଛି। ମୁଁ ଶରୀର ରୂପୀ କ୍ଷେତରେ ସତ୍କର୍ମ ରୂପୀ ହଳ ଚଲାଇଲି, ସେଥିରେ ଈଶ୍ୱର ଭଜନର ମଞ୍ଜି ବୁଣିଲି, ସତ୍ସଙ୍ଗର ଖତ ଦେଲି ଏବଂ ସନ୍ତୋଷର ପାଣି ମଡ଼ାଇଲି। ବର୍ତ୍ତମାନ କ୍ଷେତ ସାରା ଆନନ୍ଦର ଶସ୍ୟ ଉତ୍ପନ୍ନ ହେଉଛି।
1: ଶୁଣୁଥିଲେ କାର୍ଯ୍ୟକ୍ରମ ଆଜିର ଭାବନା, ଉପସ୍ଥାପନା କଲେ ଲକ୍ଷ୍ମଣ କୁମାର ପଣ୍ଡା। ଆକାଶବାଣୀ ବଲାଙ୍ଗୀର ପ୍ରଚାର କରୁଛୁ ଅତିବଳି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 503ତମ ଭାଗ। ଶିଳ୍ପୀମାନେ ହେଲେ ଅରବିନ୍ଦ ମୁଦୁଲି ଓ ସାଗରିକା ମହାନ୍ତି, ସଙ୍ଗୀତ ରାଖାଲ ଚନ୍ଦ୍ର ମହାନ୍ତି, ପ୍ରଯୋଜନା ସୁହାସ ମହାନ୍ତି, ବର୍ଣ୍ଣନା ବସନ୍ତ ମହାନ୍ତି।

ଶ୍ରୀକୃଷ୍ଣ ତତ୍ତ୍ୱ ସମ୍ବନ୍ଧରେ ନାନାବିଧ ମତର ବିରୋଧ ଓ ତାହାର ନିରସନ ବର୍ଣ୍ଣନା କରିଛନ୍ତି। ପଣ୍ଡିତମାନେ ଭଗବାନଙ୍କ ପ୍ରକୃତି ପ୍ରଭୃତି ଶକ୍ତି ସମୂହର ସ୍ୱରୂପ ବୁଝିପାରିନଥିବାରୁ ବାଦ ବିସମ୍ବାଦରେ ପ୍ରବୃତ୍ତ ହୋଇଥାନ୍ତି। କିଏ କହେ ଚାରିତତ୍ତ୍ୱ ତ କିଏ କହେ ଷଡ଼ତତ୍ତ୍ୱ, କିଏ କହେ ନଅ ତତ୍ତ୍ୱ ତ କିଏ କହେ ଏଗାର ତତ୍ତ୍ୱ। କିନ୍ତୁ ତାଙ୍କର ସମଗୁଣ ଦମଗୁଣ ଉପସ୍ଥିତ ହେଲେ ମତଭେଦ ଦୂରୀଭୂତ ହୁଏ। ଏହାପରେ ଶ୍ରୀକୃଷ୍ଣ ଉଦ୍ଧବଙ୍କୁ ପ୍ରକୃତି ପୁରୁଷ ତତ୍ତ୍ୱ ବୁଝାଇ ସାରି ଗୋଟିଏ ଶରୀରରୁ ଆତ୍ମାର ଅନ୍ୟ ଶରୀରକୁ ଯିବା ଆସିବାର ପ୍ରଣାଳୀ କଥା କହିଛନ୍ତି।

ଶୁଣୁଥିଲେ ଅତିବଳି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 503ତମ ଭାଗ। ଆକାଶବାଣୀ ବଲାଙ୍ଗୀର ପରବର୍ତ୍ତୀ କାର୍ଯ୍ୟକ୍ରମ ପ୍ରଚାର କରୁଛୁ। ଆକାଶବାଣୀ କଟକ କେନ୍ଦ୍ରରୁ ଶୁଣିପାରିବେ କିଛି ସମୟ ପରେ।

ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ଜଙ୍ଗଲ ପରିବେଶ ଆଉ ଜଳବାୟୁ ପରିବର୍ତ୍ତନ ବିଭାଗ ତରଫ 77 ନମ୍ବର ରାଜ୍ୟସ୍ତରୀୟ ବନ ମହୋତ୍ସବ 2026 ସମାରୋହ ଆୟୋଜିତ ହେବା। ଭୁବନେଶ୍ୱର କପିଳେଶ୍ୱର ଉଚ୍ଚ ବିଦ୍ୟାଳୟ ହେବାରକେ ଥିବା ଏହି ସମାରୋହଟି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେବେ। ତାଙ୍କର ସହିତ ବିଭାଗୀୟ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ, ସାଂସଦ ଓ ବିଧାୟକମାନେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ବନ ମହୋତ୍ସବ ସପ୍ତାହ ପାଳନ ଅବସରରେ ମୁଖ୍ୟମନ୍ତ୍ରୀ ତାଙ୍କର ବାର୍ତ୍ତାଟି କହିଛନ୍ତି, ପ୍ରକୃତି ଆଉ ମାନବ ସମାଜ ଭିତରେ ସନ୍ତୁଳନ ରଖବାର୍ଥି ଜଙ୍ଗଲର ଭୂମିକା ବହୁତ ଗୁରୁତ୍ୱପୂର୍ଣ୍ଣ। ଜଙ୍ଗଲ ପରିବେଶକେ ଶାଗୁଆ ସୁନ୍ଦର କରବାର ସହିତ ମାନବ ଜୀବନଥି ଅସ୍ତିତ୍ୱକେ ସୁରକ୍ଷିତ କରସି। ସବେ ମିଶିକିରି ଅଏତକା ନୁ ଅଏତକା ଗଛ ଲଗାମା ଆଉ ଗୋଟିଏ ଶାଗୁଆ ସ୍ୱଚ୍ଛ ଓ ସୁସ୍ଥ ପରିବେଶ ଗଠନ କର୍ମା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଉତ୍ତର ଓଡ଼ିଶା ଲାଗି ଗୋଟିଏ ନୂଆ ଟ୍ରେନ୍ ସେବା ଖୁବ୍ ଜଲ୍ଦି ମୂଲ ହେବା ବୋଲି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଘୋଷଣା କରିଛନ୍ତି। ଉତ୍ତର ଓଡ଼ିଶା ରେଳ ଯୋଗାଯୋଗ କ୍ଷେତ୍ରଟି ସୁଧାର ଆଣିବା ଲାଗି ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ ଉତ୍ତରୁ ଏହି ନିଷ୍ପତ୍ତି ନିଆଯାଇଛି। ପଶ୍ଚିମ, ଦକ୍ଷିଣ ଆଉ ଉପକୂଳ ଓଡ଼ିଶାର ଯେନ୍ତା ରେଳ ସେବା ବିସ୍ତାର ହୋଇଛି, ଉତ୍ତର ଓଡ଼ିଶାର ଆବଶ୍ୟକତାକେ ନଜରଥି ରଖିକରି ଏହି ଖାସ୍ ଟ୍ରେନ୍ ଚଲାଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱଟି ଓଡ଼ିଶାର ସବୁ ଇଲାକାର ରେଳ ନେଟୱର୍କକେ ବରକସ କରିକି ଆଞ୍ଚଳିକ ବିକାଶ ଆଉ ଯାତ୍ରୀ ସେବାକେ ସୁଗମ କରବାଟା ସରକାରଙ୍କ ମୁଖ୍ୟ ଲକ୍ଷ୍ୟ ଆଏ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ବୈଷ୍ଣବ କହିଛନ୍ତି। ରାଜ୍ୟ ସମ୍ଭାବ୍ୟ ବନ୍ୟା ପରିସ୍ଥିତି ପୂରାପୂରି ନିୟନ୍ତ୍ରଣଠି ଅଛି ବୋଲି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି। ଭୁବନେଶ୍ୱରର ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ କାର୍ଯ୍ୟାଳୟ ଗଲାକାଲି ଗୋଟିଏ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ କରିକି ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି, ମହାନଦୀ, ଦେବୀ ନଦୀ ସହିତ ରାଜ୍ୟର ଅଲଗା ନଦୀମାନଙ୍କେ ଜଳସ୍ତର ବିପଦ ସ୍ତରନୁ ତଲେ ରହିଛି। ଭିନ୍ ଭିନ୍ ବିଭାଗ ସହିତ ଜିଲ୍ଲା ପ୍ରଶାସନ ସାଙ୍ଗେ ତାଲମେଲ ରଖିକରି କେନ୍ସିଭିଲ୍ ପରିସ୍ଥିତିର ମୁକାବିଲା କରିବା ଲାଗି ସରକାର ପୂରାପୂରି ପ୍ରସ୍ତୁତ ଅଛନ୍ ବୋଲି ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି। ପୁରୀ ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀଙ୍କ କାର୍ଯ୍ୟାଳୟର ଗୋଟିଏ ଖାସ୍ ସମୀକ୍ଷା ବୈଠକ ଗଲାକାଲି ହୋଇଯାଇଛି। ବୈଠକଟି ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ଯୋଗ ଦେଇକରି ରଥଯାତ୍ରା ବେଲ୍କେ ଲାଖ ଲାଖ ଭକ୍ତଙ୍କୁ ଉନ୍ନତମାନର ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବାର ଲାଗି କରାଯାଇଥିବା ପ୍ରସ୍ତୁତି, ବ୍ୟବସ୍ଥା ଆଉ ଜରୁରୀକାଳୀନ ସେବା ବାବଦେ ଅଧିକାରୀମାନଙ୍କ ସାଙ୍ଗେ ବିସ୍ତୃତ ଆଲୋଚନା କରିଛନ୍ତି। ରାଜ୍ୟର ଭିନ୍ ଭିନ୍ ଜାଗାରୁ ଅତିରିକ୍ତ ବିଶେଷଜ୍ଞ ଡାକ୍ତର, ନର୍ସିଂ ଷ୍ଟାଫ୍ ଆଉ ଫାର୍ମାସିଷ୍ଟମାନଙ୍କୁ ରଥଯାତ୍ରା ଦାୟିତ୍ୱ ସହିତ ଜିଲ୍ଲାର ଭିନ୍ ଭିନ୍ ଜାଗାର 46 ଅଏତକା ଆମ୍ବୁଲାନ୍ସ ସେବା ଲଗାଯିବ। ଭକ୍ତମାନଙ୍କ ସୁରକ୍ଷା ଓ ସ୍ୱାସ୍ଥ୍ୟ ସେବା ସରକାରଙ୍କ ସବୁନୁ ପହିଲା ପ୍ରାଥମିକତା ଆଏ ବୋଲି ଏହି ଅବସରରେ ମନ୍ତ୍ରୀ ଡକ୍ଟର ମହାଲିଙ୍ଗ କହିଛନ୍ତି। ଶିକ୍ଷା ଅଧିକାର ଆଇନ 2009 ଧାରା 12(1)(ଗ) ଅନୁସାରେ ଆର୍ଥିକ ହିସାବରେ ଦୁର୍ବଳ ଶ୍ରେଣୀ ଛୁଆମାନଙ୍କୁ ବେସରକାରୀ ବିଦ୍ୟାଳୟମାନଙ୍କେ ମାହାଲିଆ ପ୍ରବେଶ ଦେବା ଲାଗି 3 ନମ୍ବର ଖେପ୍ର ଲଟେରି ଗଲାକାଲି ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟଙ୍କ କାର୍ଯ୍ୟାଳୟ ହୋଇଯାଇଛି। May 2 to July 1 ତକ ଆର୍ଟି ପାରଦର୍ଶୀ ପୋର୍ଟାଲ୍ଥି ମୋଟ 3,937 ଆବେଦନ ଆସିଥିଲା, ଯେଉଁଥିର ଭିତରୁ 3,149 ବ୍ଲକ ଶିକ୍ଷା ଅଧିକାରୀମାନେ ଯାଞ୍ଚ ଉତ୍ତରୁ ଯୋଗ୍ୟ ବୋଲି ବାଛିଥିଲେ। ଲଟେରି ଜରିଏ 246 ଛାତ୍ରଛାତ୍ରୀଙ୍କୁ ବଛାଯାଇଛି। ବଛାଯାଇଥିବା ଛୁଆମାନେ ଆଜିଠାରୁ 15 ଭିତରେ ସମ୍ପୃକ୍ତ ବେସରକାରୀ ବିଦ୍ୟାଳୟର ମାହାଲିଆ ନାଁ ଲେଖାଇ ପାରିବେ। ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ତରଫ ହେବାରକେ ଥିବା ଇଥରର ମେଟ୍ରିକ୍ ପରୀକ୍ଷା ମୂଲ୍ୟାୟନ ଡିଜିଟାଲ ମୋଡ୍ଥି ଆଉ ଅନ୍ସ୍କ୍ରିନ୍ ଭାଲ୍ୟୁଏସନ୍ ଜରିଏ ହେବା ବୋଲି ବୋର୍ଡ ତରଫ ଯୋଜନା କରାଯାଇଛି। ପରୀକ୍ଷାମୂଳକ ଭାବେ ଇଥରର ସପ୍ଲିମେଣ୍ଟାରୀ ପରୀକ୍ଷା ସହିତ ଓଡ଼ିଶା ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍ ପରୀକ୍ଷାର ଉତ୍ତର ଖାତାମାନଙ୍କର ଡିଜିଟାଲ ମୂଲ୍ୟାୟନ କରାଯିବ। ଏଥିଲାଗି ବୋର୍ଡ ତରଫ ପ୍ରସ୍ତୁତି ମୂଲ ହୋଇଛି। ସମ୍ବଲପୁର, ଭୁବନେଶ୍ୱର ଆଉ କଟକ 3 ଜାଗାର ଡିଜିଟାଲ ମୂଲ୍ୟାୟନ ହେବା ବୋଲି ବୋର୍ଡ ତରଫ ସ୍ଥିର କରାଯାଇଛି। ଏବେ 19 ମୂଲ୍ୟାୟନ ପ୍ରକ୍ରିୟା ମୂଲ ହେବା। ଏଥିଲାଗି ମୂଲ୍ୟାୟନକାରୀମାନଙ୍କୁ ବୋର୍ଡ ତରଫ 2 ତାଲିମ ଦିଆଯିବ ବୋଲି ସୂଚନା ମିଳିଛି। ରାଜ୍ୟ ଗଲା ଶିକ୍ଷା ବଚନୁ ଶିଶୁ ବାଟିକା ମୂଲ ହୋଇଛି। ଇଥି ଛୁଆମାନଙ୍କୁ ପାଠ ପଢ଼ାବାର ଲାଗି 7,234 ଜଣ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯିବ। ଏଥିଲାଗି ଅର୍ଥ ବିଭାଗ ତରଫ ଅନୁମୋଦନ ମିଳିସାରିଛି। ରାଜ୍ୟର 45,000 ବିଦ୍ୟାଳୟର ମୂଲ ହୋଇଥିବା ଏହି ଶିଶୁ ବାଟିକା ଶ୍ରେଣୀଟି ଛୁଆମାନଙ୍କର ଯତ୍ନ ନେବାର ଲାଗି ଶିଶୁ ସେବିକାମାନଙ୍କୁ ଆଗନୁ ସରକାର ନିଯୁକ୍ତି ଦେଇଛନ୍। ପାଣିପାଗ, ରାଜ୍ୟ ଲଘୁଚାପ ବଲେ ହେଉଥିବା ବର୍ଷା ଆଉ 2 ତକ ଜାରି ରହିବା। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଅନୁସାରେ ଆଜି ସମ୍ବଲପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ଦେବଗଡ଼, ସୁବର୍ଣ୍ଣପୁର, ନୂଆପଡ଼ା ଆଉ ବଲାଙ୍ଗୀର ଜିଲ୍ଲାର ଅତି ଜବର ବର୍ଷା ହେବାର ସମ୍ଭାବନା ରହିଛି। ଉପରମୁଡ଼େ ଜବର ବର୍ଷା ହେବାନୁ ହୀରାକୁଦ ଜଳଭଣ୍ଡାର ଜଳସ୍ତର ବଢ଼ବାରକେ ଲାଗିଛି। ଏତାକେ ନଜରଥି ରଖିକରି ହୀରାକୁଦ ଜଳଭଣ୍ଡାର କର୍ତ୍ତୃପକ୍ଷଙ୍କ ତରଫ ଆଇବା ଗୁରୁବାର ଏ ବର୍ଷର ପହିଲା ବୟଡ୍ ପାଣି ଛଡ଼ାଯିବାରକେ ନିଷ୍ପତ୍ତି ନିଆଯାଇଛି। ଏଥିଲାଗି 12 ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ଡ୍ୟାମ୍ କର୍ତ୍ତୃପକ୍ଷଙ୍କ ତରଫ ସତର୍କ ସୂଚନା ଜାରି କରାଯାଇଛି। ଗଲାକାଲି ରାତି 9 ତକ ଜଳଭଣ୍ଡାରର ଜଳସ୍ତର 604.41 ଫୁଟ ରହିଥିଲା। ଏଚ୍ଡି ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02। ଜୁହାର।

0: प्राप्तौ। कृष्णमोहनः नवनियुक्ति पर्यन्तम् अन्तरिम सामान्य सचिव रूपेण नियुक्तः। तस्य परिवादे कथित दान अनियमिततायाः प्रकरणे FIR इत्यस्य पंजीकरणम् अभवत्, यस्मिन् अष्ट जनाः निगडिताः। विदेश मंत्री डॉक्टर एस जयशंकरः बहरीन देशे तत्रत्येन नरेशेन हमद बिन ईसा अल खलीफा इत्यमुना साकं शिष्टाचार मेलनं विहितवान्। सहैव द्विपक्षीय सहयोगं सुदृढीकर्तुं प्रमुख चर्चाः अपि साधितवान्। विदेश मंत्री कतर देशस्य यात्रां परिसमाप्य स्वस्य उपसागरीय देशानां चतुर्देशीय प्रवासस्य द्वितीय चरणे बहरीन नगरं संप्राप्तवान्। अत्रावसरे सः बहरीन देशे निवसद्भिः प्रवासी भारतीयैः सह वार्तां साधितवान्। भारतर्तु विभागेन अद्य गुजरात सौराष्ट्र कच्छ मध्य महाराष्ट्र तटीय कर्नाटक प्रदेशेषु अतिवृष्ट्या सह प्रचंड वृष्ट्यै रेड अलर्ट इति रक्तवर्णीया संचेतना प्रसारिता। आगामी दिनद्वयोः दिल्ली हरियाणा चंडीगढ़ पंजाब बिहार छत्तीसगढ़ हिमाचल प्रदेश उत्तराखंड आंतरिक कर्नाटक मध्य प्रदेश विदर्भ उपहिमालयी पश्चिम बंग सिक्किम राज्येषु प्रचंड वृष्टिः भविष्यति इति विभागेन पूर्वानुमानितम्। अंडमान निकोबार द्वीपेषु आंध्र प्रदेशे गांगेय पश्चिम बंग प्रदेशे अरुणाचल प्रदेशे असम राज्ये मेघालये छत्तीसगढ़े नागालैंडे मणिपुरे मिजोरम राज्ये त्रिपुरा राज्ये च अग्रिमेषु त्रिषु चतुर्षु दिनेषु मेघगर्जनेन सह विद्युद्योतनं झंझावातः च भविष्यति इत्यपि विभागेनोक्तम्। फुटबॉल क्रीडायां स्पेन देशेन गतरात्रौ डलास क्रीडांगणे राउंड ऑफ 16 क्रीडायां पोर्चुगल देशः 1-0 इत्यंकांतरालेन पराजित्य फीफा विश्वकप क्रीडायाः प्रागुपान्त्य चक्रे स्थानं सुरक्षितम्। स्पेन इदानीं शुक्रवासरे लॉस एंजलिस क्रीडांगणे USA बेल्जियम वा देशं सम्मुखी करिष्यति इति वार्ताः।
1: ସଂସ୍କୃତରେ ସମ୍ବାଦ ଶୁଣୁଥିଲେ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ଆକାଶବାଣୀ ବଲାଙ୍ଗୀର ଆଜିର କେତୋଟି କାର୍ଯ୍ୟକ୍ରମ ସମ୍ପର୍କରେ କହି ରଖୁଛୁ। 7:10 କାର୍ଯ୍ୟକ୍ରମ ଆମର ସ୍ୱାସ୍ଥ୍ୟ ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଓଡ଼ିଆ ଭକ୍ତିଗୀତ ଶୁଣିବେ 7:25। ଚାଷ ରହାଲ କାର୍ଯ୍ୟକ୍ରମରେ ଧାନ ଚାଷରେ ସବୁଜ ସାର ଧନି ଚାଷ ସମ୍ପର୍କରେ ଶୁଣିବେ 7:35। 7:40 ପ୍ରଚାର କରିବୁ ଗୋସ୍ୱାମୀ ତୁଳସୀଦାସ ରଚିତ ହିନ୍ଦୀ ଭକ୍ତି ଧାରାବାହିକ ଶ୍ରୀ ରାମଚରିତ ମାନସର ପରବର୍ତ୍ତୀ ଭାଗ। ପାରମ୍ପରିକ ଗୀତ କାର୍ଯ୍ୟକ୍ରମରେ ଛାନ୍ଦ ଶୁଣିପାରିବେ 7:50 ଏବଂ 5:30। 8:30 ପ୍ରଚାର କରିବୁ କାର୍ଯ୍ୟକ୍ରମ ଶ୍ରୀକ୍ଷେତ୍ର ମାଧୁରୀ ଆକାଶବାଣୀ କଟକ କେନ୍ଦ୍ରରୁ। ଓଡ଼ିଆ କଥାଚିତ୍ରର ଗୀତ ଶୁଣିବେ 8:45। ପୂର୍ବାହ୍ନ 11:00 ପ୍ରଚାର କରିବୁ ବାତାୟନ କାର୍ଯ୍ୟକ୍ରମ, ଏଥିରେ ଶୁଣିବେ ହିନ୍ଦୀ କଥାଚିତ୍ରର ଗୀତ। ମଧ୍ୟାହ୍ନ 12:00 ପ୍ରଚାର କରିବୁ ଭକ୍ତ କବି ରାମଦାସ ବିରଚିତ ଦାଢ଼୍ୟତା ଭକ୍ତି, ବିଷୟ ରାମଦାସ ସମ୍ବାଦର ଦ୍ୱିତୀୟ ଭାଗ। 12:15 ଶୁଣିବେ ଓଡ଼ିଆ ସୁଗମ ସଙ୍ଗୀତ, NCERT ପ୍ରସ୍ତୁତ ପ୍ରାୟୋଜିତ କାର୍ଯ୍ୟକ୍ରମ ପ୍ରଚାର କରିବୁ ଅପରାହ୍ନ 5:00। 5:45 ଶୁଣିବେ ହିନ୍ଦୀ ଭକ୍ତି ଗୀତ। କେତୋଟି କାର୍ଯ୍ୟକ୍ରମ ସମ୍ପର୍କରେ ଶୁଣୁଥିଲେ ଆକାଶବାଣୀ ବଲାଙ୍ଗୀର। 7:02 ଆଞ୍ଚଳିକ ସମ୍ବାଦ ଶୁଣିପାରିବେ କିଛି ସମୟ ପରେ ଆକାଶବାଣୀ କଟକ କେନ୍ଦ୍ରରୁ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ରାଜ୍ୟରେ ଲଗାଣ ବର୍ଷା ଯୋଗୁଁ ବିଭିନ୍ନ ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ଏହାସହ ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ଜଳପ୍ରବାହ ବୃଦ୍ଧି ପାଇଥିବାରୁ ବିଭିନ୍ନ ଅଞ୍ଚଳରେ ବନ୍ୟା ସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଛି। ଗତକାଲି ସୁଦ୍ଧା ଭଦ୍ରକ ନିକଟସ୍ଥ ଆଖୁଆପଦା ବୈତରଣୀ ନଦୀରେ ଜଳସ୍ତର ବିପଦ ସଂକେତର ନିକଟବର୍ତ୍ତୀ ରହିଥିଲା। ତେବେ ଆଜି ସକାଳ 6 ସୁଦ୍ଧା ଏହି ନଦୀର ଜଳସ୍ତର 17.62 ମିଟର ଥିବା ଆମ ସମ୍ବାଦଦାତା ଜଣାଇଛନ୍ତି। କଟକ ମୁଣ୍ଡଳିଠାରେ ଜଳସ୍ତର ବୃଦ୍ଧି ପାଇଛି। ହୀରାକୁଦ ଜଳଭଣ୍ଡାରର ଜଳସ୍ତରର ସୁପରିଚାଳନା ପାଇଁ ଆସନ୍ତା ଗୁରୁବାର ଦିନ ହୀରାକୁଦରୁ ଚଳିତ ବର୍ଷର ପ୍ରଥମ ବନ୍ୟା ଜଳ ନିଷ୍କାସନ ହେବ। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ ଆଜିଠାରୁ ରାଜ୍ୟରେ ବର୍ଷାର ପ୍ରଭାବ ହ୍ରାସ ପାଇବ। ଗତ 24 ଘଣ୍ଟା ମଧ୍ୟରେ ସୁବର୍ଣ୍ଣପୁରରେ ସର୍ବାଧିକ 328.4 ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ରାଜ୍ୟରେ ସମ୍ଭାବ୍ୟ ବନ୍ୟା ପରିସ୍ଥିତିକୁ ନେଇ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ସମୀକ୍ଷା କରିଛନ୍ତି। ବୈଠକରେ ବୈତରଣୀ ନଦୀର ଜଳସ୍ତର, ସମ୍ଭାବ୍ୟ ପ୍ରଭାବିତ ଅଞ୍ଚଳ, ଉଦ୍ଧାର ଓ ସ୍ଥାନାନ୍ତରଣ ବ୍ୟବସ୍ଥା, ଆଶ୍ରୟସ୍ଥଳ, ରିଲିଫ୍ ସାମଗ୍ରୀ ଏବଂ ଉଦ୍ଧାରକାରୀ ଦଳର ପ୍ରସ୍ତୁତି ସମୀକ୍ଷା କରାଯାଇଥିଲା। ମନ୍ତ୍ରୀ କହିଛନ୍ତି ରାଜ୍ୟରେ ସମ୍ଭାବ୍ୟ ବନ୍ୟା ପରିସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣାଧୀନ ରହିଛି ଏବଂ ଯେକୌଣସି ପରିସ୍ଥିତିର ମୁକାବିଲା ପାଇଁ ସରକାର ପ୍ରସ୍ତୁତ ଅଛନ୍ତି। କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଉତ୍ତର ଓଡ଼ିଶା ପାଇଁ ଏକ ନୂତନ ଟ୍ରେନ୍ ସେବା ଆରମ୍ଭ କରାଯିବ ବୋଲି ଘୋଷଣା କରିଛନ୍ତି। ଉତ୍ତର ଓଡ଼ିଶାର ରେଳ ସଂଯୋଗୀକରଣ କ୍ଷେତ୍ରରେ ସୁଧାର ଆଣିବା ଦାବିକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି। ପଶ୍ଚିମ, ଦକ୍ଷିଣ ଓ ଉପକୂଳ ଓଡ଼ିଶା ଭଳି ଉତ୍ତର ଓଡ଼ିଶାରେ ମଧ୍ୟ ରେଳ ସେବାର ସମ୍ପ୍ରସାରଣ କରାଯିବ ବୋଲି ସେ କହିଛନ୍ତି। ସମଗ୍ର ରାଜ୍ୟରେ ରେଳ ନେଟୱାର୍କ ବିସ୍ତାର ଏବଂ ଉନ୍ନତ ଯାତ୍ରୀ ସେବା ଯୋଗାଇବା ପାଇଁ କେନ୍ଦ୍ର ସରକାର ପ୍ରତିବଦ୍ଧ ବୋଲି ମନ୍ତ୍ରୀ ଶ୍ରୀ ବୈଷ୍ଣବ କହିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି 77ତମ ବନ ମହୋତ୍ସବ ସପ୍ତାହ ପାଳନ ଅବସରରେ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ଯୋଗଦେବେ। ଭୁବନେଶ୍ୱର କପିଳେଶ୍ୱର ସରକାରୀ ଉଚ୍ଚ ବିଦ୍ୟାଳୟରେ ଆଜି ପୂର୍ବାହ୍ନରେ ଏହି କାର୍ଯ୍ୟକ୍ରମ ଆୟୋଜନ ହେବ। ବନ ମହୋତ୍ସବ ସପ୍ତାହ ଅବସରରେ ଶ୍ରୀ ମାଝୀ ନିଜ ବାର୍ତ୍ତାରେ କହିଛନ୍ତି ସମଗ୍ର ବିଶ୍ୱରେ ତାପମାତ୍ରା ବୃଦ୍ଧି, ଅନିୟମିତ ବର୍ଷା, ପ୍ରାକୃତିକ ବିପର୍ଯ୍ୟୟ ଓ ପରିବେଶ ପ୍ରଦୂଷଣ ଭଳି ଗଭୀର ସମସ୍ୟାର ମୁକାବିଲା ପାଇଁ ବ୍ୟାପକ ଚାରା ରୋପଣ ଓ ଜଙ୍ଗଲ ସୁରକ୍ଷାର ଆବଶ୍ୟକତା ରହିଛି। ମୁଖ୍ୟମନ୍ତ୍ରୀ ଏକ ପେଡ଼ ମା କେ ନାମ ଅଭିଯାନରେ ଚାରା ରୋପଣ କରିବାକୁ ରାଜ୍ୟବାସୀଙ୍କୁ ଆହ୍ୱାନ ଦେଇଛନ୍ତି। ଜନଜାତି ଗବେଷଣା ପ୍ରତିଷ୍ଠାନଗୁଡ଼ିକୁ ସଶକ୍ତ କରିବା ଲକ୍ଷ୍ୟ ନେଇ ଆଜିଠାରୁ ଭୁବନେଶ୍ୱରଠାରେ 2-ଦିନିଆ ଜାତୀୟ କର୍ମଶାଳା ଆରମ୍ଭ ହେବ। ଏହି କର୍ମଶାଳାକୁ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ ଉଦ୍ଘାଟନ କରିବେ। ଏହି ଅବସରରେ ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ଏବଂ ବାରାଣାସୀର ସମ୍ପୂର୍ଣ୍ଣାନନ୍ଦ ସଂସ୍କୃତ ବିଶ୍ୱବିଦ୍ୟାଳୟ ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହେବାର କାର୍ଯ୍ୟସୂଚୀ ରହିଛି। ଶିକ୍ଷା ଅଧିକାର ଆଇନ 2009 ଅନୁଯାୟୀ ଆର୍ଥିକ ଅନଗ୍ରସର ଶ୍ରେଣୀର ଶିଶୁମାନଙ୍କୁ ବେସରକାରୀ ବିଦ୍ୟାଳୟରେ ନିଃଶୁଳ୍କ ଶିକ୍ଷା ପାଇଁ ତୃତୀୟ ପର୍ଯ୍ୟାୟ ଲଟେରୀ ପ୍ରକ୍ରିୟା ଶେଷ।

0: ହୋଇଛି। ମୋଟ 3,937 ଜଣ ଏଥିପାଇଁ ଆବେଦନ କରିଥିଲେ, ସେଥିମଧ୍ୟରୁ 3,149 ଆବେଦନ କାଏମ ରହିଥିଲା। ତେବେ ଲଟେରୀ ମାଧ୍ୟମରେ 2,446 ଜଣ ଛାତ୍ରଛାତ୍ରୀଙ୍କୁ ନାମଲେଖା ପାଇଁ ଚୟନ କରାଯାଇଛି। ଚୟନିତ ଛାତ୍ରଛାତ୍ରୀ ଆସନ୍ତା 15 ତାରିଖ ପର୍ଯ୍ୟନ୍ତ ବିଦ୍ୟାଳୟଗୁଡ଼ିକରେ ନିଃଶୁଳ୍କରେ ନାମ ଲେଖାଇ ପାରିବେ। ମାଲକାନଗିରି ଜିଲ୍ଲାର ସମସ୍ତ ଆବାସିକ ବିଦ୍ୟାଳୟ ଓ ଛାତ୍ରାବାସରେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ସୁନିଶ୍ଚିତ କରିବା ନେଇ ଜିଲ୍ଲାପାଳ ପ୍ରଥମେ ସହ ରବୀନ୍ଦ୍ର ରାଜଶେଖରଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ପ୍ରତ୍ୟେକ ଆବାସିକ ବିଦ୍ୟାଳୟ ଓ ଛାତ୍ରାବାସରେ ନିୟମିତ ଜଳ ଗୁଣବତ୍ତା ପରୀକ୍ଷା, ଜଳ ବିଶୋଧନ ଏବଂ ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ପାଇଁ ପଦକ୍ଷେପ ଗ୍ରହଣ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ନୟାଗଡ଼ ଜିଲ୍ଲାର ଦଶପଲ୍ଲାରେ ଏକ୍ ପେଡ୍ ମା କେ ନାମ କାର୍ଯ୍ୟକ୍ରମରେ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ ଯୋଗଦେଇ ଚାରାରୋପଣ କରିଥିଲେ। ଏହି ଅବସରରେ ସେ ପ୍ରତ୍ୟେକ ପରିବାରକୁ ନିଜ ମାଙ୍କ ନାମରେ ଅତିକମ୍ରେ ଗୋଟିଏ ଗଛ ଲଗାଇ ତାହାର ଯତ୍ନ ନେବାକୁ ଆହ୍ୱାନ ଦେଇଥିଲେ। ମାଲକାନଗିରି ବ୍ଲକର ମାର୍କାପଲ୍ଲୀ ଗ୍ରାମ ପଞ୍ଚାୟତରେ ଅନୁଷ୍ଠିତ ଜିଲ୍ଲାସ୍ତରୀୟ ଅଭିଯୋଗ ଶୁଣାଣି ଶିବିରରେ 72 ଅଭିଯୋଗର ଶୁଣାଣି କରାଯାଇଥିଲା। ଏହି ଅବସରରେ ଜିଲ୍ଲାପାଳ ମାର୍କାପଲ୍ଲୀ ପଞ୍ଚାୟତର ବିଭିନ୍ନ ଅଞ୍ଚଳ ଗସ୍ତ କରି ସରକାରୀ ଯୋଜନାର କାର୍ଯ୍ୟକାରିତା ନେଇ ସମୀକ୍ଷା କରିଥିଲେ। ଭଦ୍ରକ ସଂସ୍କୃତି ଭବନରେ ବିଶିଷ୍ଟ ଜନନାୟକ ଓ ସ୍ୱାଧୀନତା ସଂଗ୍ରାମୀ ଡକ୍ଟର ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ 125ତମ ଜୟନ୍ତୀ ପାଳିତ ହୋଇଯାଇଛି। ସାଂସଦ ଅଭିମନ୍ୟୁ ସେଠୀ ଓ ବିଧାୟକ ସୀତାଂଶୁ ଶେଖର ମହାପାତ୍ର କାର୍ଯ୍ୟକ୍ରମରେ ଯୋଗଦେଇ ଡକ୍ଟର ମୁଖାର୍ଜୀଙ୍କ ଜୀବନ ଓ ଅବଦାନ ଉପରେ ଆଧାରିତ ପ୍ରଦର୍ଶନୀକୁ ଉଦ୍ଘାଟନ କରିଥିଲେ। ଖୋର୍ଦ୍ଧା ରୋଡ୍ ଡିଭିଜନ ଅନ୍ତର୍ଗତ ମାଳତୀ ପାଟପୁର ଏବଂ ପୁରୀ ଷ୍ଟେସନ ମଧ୍ୟରେ ଚାଲିଥିବା ସୁରକ୍ଷା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ ପାଇଁ 8 ମେମୁ ଟ୍ରେନ୍ ଚଳାଚଳକୁ ଆଜି ପାଇଁ ବାତିଲ କରାଯାଇଛି। ଖୋର୍ଦ୍ଧା ରୋଡ୍ ପୁରୀ, ପୁରୀ ଖୋର୍ଦ୍ଧା ରୋଡ୍, କଟକ ପୁରୀ, ପୁରୀ କଟକ, ଭଦ୍ରକ କଟକ, କଟକ ଭଦ୍ରକ, କଟକ ପାରାଦୀପ ଏବଂ ପାରାଦୀପ କଟକ ମେମୁ ଟ୍ରେନ୍କୁ ବାତିଲ କରାଯାଇଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆକାଶବାଣୀ କଟକ ଆମର ସ୍ୱାସ୍ଥ୍ୟ ଆଜି ଏଥିରେ ଆସନ୍ତୁ ଶୁଣିବା ବୃକକ୍ରୀ ପଥର। ଏ ସମ୍ପର୍କରେ ଆଲୋଚନା କରିଛନ୍ତି ଡାକ୍ତର ରଞ୍ଜିତ ଆଚାର୍ଯ୍ୟ।
2: ମନୁଷ୍ୟ ଶରୀରର ପେଟର ତଳ ଭାଗରେ 2 ବୃକକ୍ ଅବସ୍ଥିତ। ଏହା 2 ସିମ୍ମବଜି ପରି ଦୃଶ୍ୟମାନ। ଏହା ଅଶୁଦ୍ଧ ପାଣିକୁ ଛାଣି ମୂତ୍ର ଦ୍ୱାରା ଦେଇ ନିର୍ଗତ କରିବାର ଭୂମିକା ଗ୍ରହଣ କରିଥାଏ। ବୃକକ୍ର ପଥର ସମସ୍ୟାକୁ ନେଇ ଆମେ ଆଜି ଆଲୋଚନା କରିବା। ପରିସ୍ରାକୁ ଅଧିକ ସମୟ ବନ୍ଦ କରି ରଖିଲେ ବା ଅନିୟମିତ ଖାଦ୍ୟ ଖାଇଲେ ଏହି ରୋଗ ହୋଇଥାଏ। ଅତ୍ୟଧିକ ତେଲ ମସଲାଯୁକ୍ତ ଖାଦ୍ୟ ଖାଇଲେ ଏହି ରୋଗ ମଧ୍ୟ ହୋଇଥାଏ। କମ୍ ମାତ୍ରାରେ ପାଣି ପିଇଲେ ଏହି ରୋଗ ମଧ୍ୟ ହୋଇଥାଏ। ଏହି ରୋଗ ପ୍ରାୟତଃ 40 ବର୍ଷର ଅଧିକା ଲୋକଙ୍କ ପାଖରେ ଦେଖାଯାଇଥାଏ। ବୃକକ୍ ପ୍ରଦାହର ପ୍ରାରମ୍ଭିକ ଲକ୍ଷଣ ଗୁଡ଼ିକ ହେଲା ପୋକ କାମୁଡ଼ିଲା ପରି ଏବଂ ଚାପ ହେଲା ପରି ବୃକକ୍ ପାଖରେ ଯନ୍ତ୍ରଣା ହୁଏ। ବୃକକ୍ ଭଲ ଭାବରେ କାମ କରେ ନାହିଁ। ପରିସ୍ରାରେ ଆଲ୍ମିନିୟମ୍ ସହିତ ଅନ୍ୟାନ୍ୟ ଦ୍ରବ୍ୟ ଥାଏ। ପରିସ୍ରା ତାତିଲା, କଳା, ଲାଲ ସହିତ ଧଳା ମଳ, ନାଲି ଓ ପରିଷ୍କାର ପରିସ୍ରା ବନ୍ଦ ହୋଇଯାଏ। ବୃକକ୍ ପାଖରେ ଅତ୍ୟଧିକ ସମ୍ବେଦନଶୀଳତା ଏବଂ ତା ସହିତ ଗୁଳିବିନ୍ଧ ପରି ଯନ୍ତ୍ରଣା ହୁଏ। ପରିସ୍ରା କଲାବେଳେ ଯନ୍ତ୍ରଣା ହୁଏ। ବୃକକ୍ର ତରୁଣ ପ୍ରଦାହ ଏବଂ ତତ୍ ସହିତ ପରିସ୍ରାରେ ଆଲ୍ମିନିୟମ୍ ପଡ଼େ। ଯେକୌଣସି ପ୍ରକାରର ବୃକକ୍ ପୀଡ଼ା ହେଲେ ବୃକକ୍ରେ ମୃଦୁ ଯନ୍ତ୍ରଣା ଓ ପରିଷ୍କାର ପରିସ୍ରା ବନ୍ଦ ହୁଏ। ବମାନନ୍ଥ ପରି ବାନ୍ତି କରେ, ଶୀତ ଶୀତ ଲାଗେ, ବହୁ କଷ୍ଟରେ ପରିସ୍ରା କରେ। ବୃକକ୍ରେ ରକ୍ତାଧିକ ସହିତ ଲଘୁ ଯନ୍ତ୍ରଣା, ପାଉଁଶ ରଙ୍ଗର ପରିସ୍ରା, ବୃକକ୍ ଓ ମୂତ୍ରାଶୟ ଓ ମୂତ୍ର ପଥରର ଭୟଙ୍କର ପୋଡ଼ାଜଳ ହୁଏ। ବସିଲା ବେଳେ ବୃକକ୍ରେ ଚାପ ପଡ଼େ, କିନ୍ତୁ ଚାଲିଲା ବେଳେ ଭଲ ଲାଗେ। କଠିନତା ସହିତ ବୃକକ୍ ପାଖରେ ଭାରି ଭାରି ଲାଗେ। ବୃକକ୍ ଜନିତ ରୋଗ ଦ୍ୱାରା ଶୋଥ ଅଣ୍ଟାରେ ଯନ୍ତ୍ରଣା ହୁଏ। ପରିସ୍ରା ବହୁ ପରିମାଣରେ କମିଯାଏ ବା ବନ୍ଦ ହୋଇଯାଏ। ପ୍ରଥମ ଅବସ୍ଥାରେ ଜିଭ ପରିଷ୍କାର ଓ ଲାଲ ଦିଶେ, କିମ୍ବା ଜିଭରେ ପ୍ରଲେପ ଚକାଚକା ହୋଇ ବାହାରେ, ଚର୍ମରେ ନୀଳ ନୀଳ ଦାଗ ଦିଶେ। ବୃକକ୍ ପାଖରେ ମୂତ୍ରାଶୟ ଜନିତ ଦୋଷରୁ ପ୍ରତ୍ୟେକ ନଳୀରୁ ରକ୍ତ ବାହାରେ। ପ୍ରତ୍ୟେକ 5 ମିନିଟରେ ପରିସ୍ରା କରେ। ସବୁ ସମୟରେ ପରିସ୍ରା ଠୋପାଠୋପ ହୋଇ ପଡ଼େ, ନିଆଁ ପରି ପୋଡ଼ାଜଳା କରେ। ପରିସ୍ରା କରିବା ପାଇଁ ପ୍ରବଳ ଇଚ୍ଛା ହୁଏ। ମଳତ୍ୟାଗ କଲାବେଳେ କଷ୍ଟରେ ରକ୍ତଯୁକ୍ତ ପରିସ୍ରା ହୁଏ, ଗଭୀର ଭାବରେ ପୋଡ଼ାଜଳା ସହିତ କୁନ୍ଥାଏ। ରୋଗୀ ଦୁର୍ବଳ ଅନୁଭବ କରେ, କିନ୍ତୁ ତାର କାରଣ ଜାଣିପାରେ ନାହିଁ। ସ୍ତ୍ରୀ ଜନନେନ୍ଦ୍ରିୟ ମଧ୍ୟ ଏ ରୋଗ ସୃଷ୍ଟି ହୁଏ। ବୃକକ୍ର କ୍ଷତ ଯୋଗୁଁ ପରିସ୍ରା ତ୍ୟାଗରେ ବାଧା ସୃଷ୍ଟି ହୁଏ ବା ବେଶୀ ପରିମାଣରେ ପଥର ଜମା ହୁଏ। ଏଗୁଡ଼ିକ ଛୋଟ ବୃକକ୍ରୁ ମୂତ୍ରନଳୀ ବାଟ ଦେଇ ମୂତ୍ରାଶୟକୁ ଯାଏ।

0: ଏହି ରୋଗ ଚିକିତ୍ସା କରିବା ପୂର୍ବରୁ ନିକଟସ୍ଥ ହୋମିଓପାଥିକ ଚିକିତ୍ସକଙ୍କ ପରାମର୍ଶ କ୍ରମେ ଏହି ଔଷଧ ବ୍ୟବହାର କରିପାରିବେ। ବୁକକରେ ଯଦି 2-5 ମିଲିମିଟର ପଥର ହୋଇଥାଏ, କାଲିକାରିଆ କାର୍ ଓ ସାରିସା ପରିଲା ଦିନକୁ 2 ଥର ସକାଳେ ସନ୍ଧ୍ୟାରେ ଦେଇପାରିବେ। 5ରୁ ଯଦି ଅଧିକ ମିଲିମିଟର ହୋଇଥାଏ, ଏଲିୟମ ସଫା ବାରବାରିସ ଆକ୍ୟୁଫେଲିୟମ ଦିନକୁ 2 ଥର ସକାଳେ ସନ୍ଧ୍ୟାରେ ଦେଇପାରିବେ। ରୋଗୀକୁ ଅଣ୍ଡା, ମାଛ ମାଂସ, ଚର୍ବି ଜାତୀୟ ଖାଦ୍ୟ ଓ ସେଉ, ନାସପାତି, ତେନ୍ତୁଳି, ଆମ୍ବ, ଖଟା ଜାତୀୟ ଦ୍ରବ୍ୟ ଖାଇବାକୁ ଦେବେ ନାହିଁ ଓ କଞ୍ଚା ପିଆଜ ରସୁଣ ଦେବେ ନାହିଁ। ଏହି ରୋଗ ଯଦି ଠିକ୍ ସମୟରେ ଚିକିତ୍ସା କରାଯାଏ, ଅତି କମ୍ ସମୟ ଭିତରେ ରୋଗୀ ଆରୋଗ୍ୟ ଲାଭ କରେ, ପଥର ପରିସ୍ରା ଦେଇ ବାହାରକୁ ବାହାରି ଆସେ, ରୋଗୀ ସୁସ୍ଥ ଅନୁଭବ କରେ।
1: ଆମର ସ୍ୱାସ୍ଥ୍ୟରେ ଶୁଣିଲି ବୃକକ୍ରେ ପଥର, ଏ ସମ୍ପର୍କରେ ଆଲୋଚନା କଲେ ଡାକ୍ତର ରଞ୍ଜିତ ଆଚାର୍ଯ୍ୟ।

0: କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ସମୟ ସକାଳ 7:15 ହେବାକୁ ଯାଉଛି। ଆସନ୍ତୁ ଶୁଣିବା ଓଡ଼ିଆରେ ସମ୍ବାଦ।
1: ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ଇଣ୍ଡୋନେସିଆ ରାଷ୍ଟ୍ରପତିଙ୍କ ସହ ଆଜି ଦ୍ୱିପାକ୍ଷିକ ବୈଠକରେ ଯୋଗଦେବେ ପ୍ରଧାନମନ୍ତ୍ରୀ। ପ୍ରଯୁକ୍ତିବିଦ୍ୟା ଆଧାରରେ ଦେଶର ସମବାୟ ଇକୋସିଷ୍ଟମ ଅଧିକ ବ୍ୟାପକ ହୋଇଛି କହିଲେ ସ୍ୱରାଷ୍ଟ୍ର ଓ ସମବାୟ ମନ୍ତ୍ରୀ। ଓମସ୍କ ସ୍ଥିତ ରୁଷର ସର୍ବବୃହତ ତୈଳ ବିଶୋଧନାଗାର ଉପରେ ଡ୍ରୋନ୍ ମାଧ୍ୟମରେ ଆକ୍ରମଣ କରିଛି ୟୁକ୍ରେନ୍। ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାର କ୍ୱାର୍ଟର ଫାଇନାଲ ପର୍ଯ୍ୟାୟରେ ପହଞ୍ଚିଲେ ସ୍ପେନ୍ ଏବଂ ଇଂଲଣ୍ଡ। ଏବଂ ଓଡ଼ିଶା ସମେତ ଦେଶର କେତେକ ଅଞ୍ଚଳରେ ଆସନ୍ତା 4 ଦିନ ମଧ୍ୟରେ ବର୍ଷା ହେବା ନେଇ ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଇଣ୍ଡୋନେସିଆ ରାଷ୍ଟ୍ରପତି ପ୍ରବୋୱୋ ସୁବିଆଣ୍ଟୋଙ୍କ ମଧ୍ୟରେ ଆଜି ଦ୍ୱିପାକ୍ଷିକ ଆଲୋଚନା ବୈଠକ ଅନୁଷ୍ଠିତ ହେବ। ଏଥିସହ ଉଭୟ ଦେଶ ମଧ୍ୟରେ ପ୍ରତିନିଧିମଣ୍ଡଳୀ ସ୍ତରୀୟ ଆଲୋଚନା ବୈଠକ ଅନୁଷ୍ଠିତ ହେବାର କାର୍ଯ୍ୟସୂଚୀ ରହିଛି। ଇଣ୍ଡୋନେସିଆ ଗସ୍ତର ଦ୍ୱିତୀୟ ଦିବସରେ ଆଜି ଶ୍ରୀ ମୋଦି ରାଷ୍ଟ୍ରପତି ସୁବିଆଣ୍ଟୋଙ୍କ ଦ୍ୱାରା ଆୟୋଜିତ ଏକ ଭୋଜି ସମାବେଶରେ ଯୋଗଦେବେ। ଶ୍ରୀ ମୋଦିଙ୍କୁ ଆଜି ଆନୁଷ୍ଠାନିକ ଭାବେ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯିବା ସହ ସେଠାରେ ଅତିଥି ପୁସ୍ତକରେ ସ୍ୱାକ୍ଷର କରିବେ। ଆଲୋଚନା ଅବସରରେ ଦୁଇ ଦେଶ ମଧ୍ୟରେ କେତେକ କ୍ଷେତ୍ରରେ ବୁଝାମଣାପତ୍ର ସ୍ୱାକ୍ଷରିତ ହେବାର କାର୍ଯ୍ୟସୂଚୀ ରହିଛି। ଶ୍ରୀ ମୋଦି ଏକ ସମାବେଶରେ ଯୋଗଦେବା ସହ ପ୍ରବାସୀ ଭାରତୀୟଙ୍କ ସହିତ ମତ ବିନିମୟ କରିବେ। ପାର୍ଲାମେଣ୍ଟ ରିପବ୍ଲିକ୍ ଇଣ୍ଡୋନେସିଆ କମ୍ପ୍ଲେକ୍ସଠାରେ ଶ୍ରୀ ମୋଦି ଦୁଇ ଦେଶ ମଧ୍ୟରେ ସଂସଦୀୟ ସହଯୋଗ ନେଇ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେବେ। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କର ଏହି ଗସ୍ତ ଦୁଇ ଦେଶ ମଧ୍ୟରେ ବ୍ୟାପକ ରଣନୈତିକ ସହଭାଗିତାକୁ ଅଧିକ ସୁଦୃଢ଼ କରିବ। ସ୍ୱରାଷ୍ଟ୍ର ସମବାୟ ମନ୍ତ୍ରୀ ଅମିତ ଶାହା କହିଛନ୍ତି ଗତ 5 ବର୍ଷ ମଧ୍ୟରେ ସମବାୟ ମନ୍ତ୍ରଣାଳୟ ଏ କ୍ଷେତ୍ରରେ ଜଡ଼ିତ ପ୍ରାୟ 30 କୋଟି ଲୋକଙ୍କ ଜୀବନଧାରଣ ମାନରେ ଉନ୍ନତି ଆଣିପାରିଛି। ନୂଆଦିଲ୍ଲୀରେ ସମବାୟ ମନ୍ତ୍ରଣାଳୟ 5ମ ପ୍ରତିଷ୍ଠା ଦିବସ ସମାରୋହରେ ଗତକାଲି ଉଦ୍ବୋଧନ ଦେଇ ଶ୍ରୀ ଶାହା କହିଛନ୍ତି 2021 ମସିହାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ପ୍ରତିଷ୍ଠିତ ଏହି ମନ୍ତ୍ରଣାଳୟ ସମବାୟ ଇକୋସିଷ୍ଟମକୁ ଅଧିକ ସଶକ୍ତ କରିପାରିଛି। ସମବାୟ କ୍ଷେତ୍ରରେ ସୃଷ୍ଟି ହେଉଥିବା ଆହ୍ୱାନଗୁଡ଼ିକୁ ଚିହ୍ନଟ କରିବା ସହିତ ପରିଚାଳନାଗତ ବିକାଶ ଏବଂ ଆହ୍ୱାନ ସମାଧାନ ଦିଗରେ ମନ୍ତ୍ରଣାଳୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି। ପ୍ରଯୁକ୍ତିବିଦ୍ୟା ଆଧାରରେ ସମବାୟ ଇକୋସିଷ୍ଟମ ବ୍ୟାପକ ହୋଇଛି। 2047 ମସିହାରେ ଭାରତ ସ୍ୱାଧୀନତାର ଶତବାର୍ଷିକୀ ପାଳନ ଅବସରରେ ସମବାୟ ଆନ୍ଦୋଳନ ଏକ ସମୃଦ୍ଧ ଭାରତର ଦୃଢ଼ ଭିତ୍ତିଭୂମି ଭାବେ କାର୍ଯ୍ୟ କରିବ। ଗତ ଦଶନ୍ଧି ମଧ୍ୟରେ ସମବାୟ କ୍ଷେତ୍ର ବ୍ୟାପକ ହେବା ସହ 30ଟି କ୍ଷେତ୍ରର 8,58,000ରୁ ଅଧିକ ସମବାୟ ସମାଜ ଏବଂ 32 କୋଟି ସଦସ୍ୟଙ୍କୁ ନେଇ ଏକ ସମନ୍ୱିତ ଡିଜିଟାଲ ଡାଟାବେସ୍ ସୃଷ୍ଟି କରାଯାଇପାରିଛି ବୋଲି ମନ୍ତ୍ରୀ ଶ୍ରୀ ଶାହା କହିଛନ୍ତି। ପ୍ରାଥମିକ କୃଷି କ୍ରେଡିଟ୍ ସମିତି ପ୍ୟାକ୍ସର ଭୂମିକା ଉପରେ ଆଲୋକପାତ କରି ଶ୍ରୀ ଶାହା କହିଛନ୍ତି ଏହାର ସାଧାରଣ ସେବା କେନ୍ଦ୍ର ନାଗରିକଙ୍କୁ 300ରୁ ଅଧିକ ସେବା ପ୍ରଦାନ କରିବାକୁ ସକ୍ଷମ ହୋଇଛି। 39,000 ପ୍ୟାକ୍ସ କିଷାନ ସମୃଦ୍ଧି କେନ୍ଦ୍ରରେ ପରିବର୍ତ୍ତିତ ହେବା ସହ 600ରୁ ଅଧିକ ପ୍ୟାକ୍ସ ଜନଔଷଧୀ କେନ୍ଦ୍ର ପରିଚାଳନା କରୁଛନ୍ତି ବୋଲି ମନ୍ତ୍ରୀ

ଶ୍ରୀ ଶାହା କହିଛନ୍ତି। ଭବିଷ୍ୟତ ଉପଯୋଗୀ ତଥା ସମନ୍ୱିତ ପରିବହନ ଇକୋସିଷ୍ଟମ ଗଠନ କରିବା ଦିଗରେ ଏକ ପରିବର୍ତ୍ତନକାରୀ ପଦକ୍ଷେପଗୁଡ଼ିକର ରଣନୈତିକ ଗୁରୁତ୍ୱ ଉପରେ ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ ଆଲୋକପାତ କରିଛନ୍ତି। ଜାତୀୟ ରାଜପଥ ଗମନାଗମନ ପରିଚାଳନା ଲିମିଟେଡ୍ର ଏକ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରି ଶ୍ରୀ ଗଡ଼କରୀ ବିଭିନ୍ନ ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିବା ଅବସରରେ ଏହା କହିଛନ୍ତି। ବିଶେଷକରି ଦେଶବ୍ୟାପୀ ରହିଥିବା ବହୁବିଧ ଲଜିଷ୍ଟିକ୍ ପାର୍କ, ରୋପୱେ ଏବଂ ପଥପ୍ରାନ୍ତ ସୁବିଧା କେନ୍ଦ୍ର ପ୍ରକଳ୍ପଗୁଡ଼ିକର ଅଗ୍ରଗତି ନେଇ ଶ୍ରୀ ଗଡ଼କରୀ ସମୀକ୍ଷା କରିଛନ୍ତି। ସେ କହିଛନ୍ତି ଏହି ପ୍ରକଳ୍ପଗୁଡ଼ିକ ଦେଶବ୍ୟାପୀ ବହୁବିଧ ସଂଯୋଗୀକରଣକୁ ଅଧିକ ସଶକ୍ତ କରିବା ସହିତ ନୂତନ ଅର୍ଥନୈତିକ ସୁଯୋଗ ସୃଷ୍ଟି କରିବ। ଏତଦ୍ବ୍ୟତୀତ ଏକ ସନ୍ତୁଳିତ ଆଞ୍ଚଳିକ ବିକାଶ ଏବଂ ଭାରତର ସାମଗ୍ରିକ ଲଜିଷ୍ଟିକ୍ କ୍ଷେତ୍ରକୁ ସୁଦୃଢ଼ କରିବା ଦିଗରେ ଏହି ପ୍ରକଳ୍ପଗୁଡ଼ିକ ସହାୟକ ହେବ। ତେବେ ଏହି ପ୍ରକଳ୍ପଗୁଡ଼ିକର କାର୍ଯ୍ୟକାରିତା ଦିଗରେ ଦେଖାଦେଉଥିବା ଆହ୍ୱାନଗୁଡ଼ିକୁ ପ୍ରାଥମିକତା ଭିତ୍ତିରେ ସମାଧାନ କରିବା ଲାଗି ଶ୍ରୀ ଗଡ଼କରୀ ସମ୍ପୃକ୍ତ ପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ବାହାରିନ୍ଠାରେ ରାଜା ହମାଦ ବିନ୍ ଇସା ଅଲ୍ ଖଲିଫାଙ୍କ ସହ ବିଭିନ୍ନ ଦ୍ୱିପାକ୍ଷିକ ପ୍ରସଙ୍ଗ ନେଇ ଆଲୋଚନା କରିଛନ୍ତି। ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ସୁଦୃଢ଼ କରିବା ନେଇ ବିଭିନ୍ନ ପ୍ରସଙ୍ଗରେ ଉଭୟ ପକ୍ଷଙ୍କ ମଧ୍ୟରେ ମତ ବିନିମୟ ହୋଇଛି। ଚାରିରାଷ୍ଟ୍ରୀୟ ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ ଡକ୍ଟର ଜୟଶଙ୍କର କାତାରରୁ ବାହାରି ବାହାରିନ୍ରେ ପହଞ୍ଚିଛନ୍ତି। ଗସ୍ତ ଅବସରରେ ଶ୍ରୀ ଜୟଶଙ୍କର ବାହାରିନ୍ରେ ଥିବା ପ୍ରବାସୀ ଭାରତୀୟଙ୍କ ସହ ମଧ୍ୟ ଭାବ ବିନିମୟ କରିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ସାଇବେରିଆ ଅନ୍ତର୍ଗତ ଓମସ୍କ ସ୍ଥିତ ରୁଷ୍ର ସର୍ବବୃହତ୍ ତୈଳ ବିଶୋଧନାଗାର ଉପରେ ୟୁକ୍ରେନ୍ ପକ୍ଷରୁ ଡ୍ରୋନ୍ ମାଧ୍ୟମରେ ଆକ୍ରମଣ କରାଯାଇଛି। ୟୁକ୍ରେନ୍ ପକ୍ଷରୁ କରାଯାଇଥିବା ଦୀର୍ଘ ଦୂରତ୍ୱ ଆକ୍ରମଣ ମଧ୍ୟରେ ଏହା ଅନ୍ୟତମ ବୋଲି କିଭ୍ର ସାମରିକ ବାହିନୀ କହିଛି। ରୁଷ୍ ମଧ୍ୟ ୟୁକ୍ରେନ୍ର ଏଭଳି ଆକ୍ରମଣକୁ ସ୍ୱୀକାର କରିଛି। ଏକ ବିବୃତ୍ତିରେ ୟୁକ୍ରେନ୍ର ଜେନେରାଲ ଷ୍ଟାଫ୍ କହିଛନ୍ତି ୟୁକ୍ରେନ୍ ଅଧିକୃତ ଅଞ୍ଚଳଠାରୁ ପ୍ରାୟ 2,700 କିଲୋମିଟର ଦୂରରେ ଅବସ୍ଥିତ ଏହି ତୈଳ ବିଶୋଧନାଗାର ଉପରେ ଆକ୍ରମଣ କରାଯାଇଛି। ତେବେ କ୍ଷୟକ୍ଷତି ନେଇ ସ୍ପଷ୍ଟ ସୂଚନା ଏପର୍ଯ୍ୟନ୍ତ ମିଳିନାହିଁ। ଜନଜାତି ଗବେଷଣା ପ୍ରତିଷ୍ଠାନଗୁଡ଼ିକୁ ସଶକ୍ତ କରିବା ଲକ୍ଷ୍ୟ ନେଇ ଆଜିଠାରୁ ଭୁବନେଶ୍ୱରଠାରେ ଦୁଇଦିନିଆ ଜାତୀୟ କର୍ମଶାଳା ଆରମ୍ଭ ହେବ। ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ଏହି କର୍ମଶାଳାକୁ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ ଉଦ୍ଘାଟନ କରିବେ। କର୍ମଶାଳାରେ 200ରୁ ଅଧିକ ଅଂଶୀଦାର ଯୋଗଦେବାର ସମ୍ଭାବନା ରହିଛି। ଏହି ଅବସରରେ ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ଏବଂ ବାରାଣାସୀର ସମ୍ପୂର୍ଣ୍ଣାନନ୍ଦ ସଂସ୍କୃତ ବିଶ୍ୱବିଦ୍ୟାଳୟ ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହେବାର କାର୍ଯ୍ୟସୂଚୀ ରହିଛି। ଟ୍ରାଇବେକ୍ସର ଶୁଭାରମ୍ଭ ସହ ଜନଜାତି କଳା, ସଂସ୍କୃତି, ଭାଷା, ପାରମ୍ପରିକ ଜ୍ଞାନ ଏବଂ ଦକ୍ଷତା ବିକାଶ କ୍ଷେତ୍ରରେ ଏହି ସମ୍ମିଳନୀ ଏକ ଗୁରୁତ୍ୱପୂର୍ଣ୍ଣ ମଞ୍ଚ ପ୍ରଦାନ କରିବ ବୋଲି ଆଶା କରାଯାଉଛି। ଦେଶର ଚମଡ଼ା ଏବଂ ଆନୁଷଙ୍ଗିକ ଜୋତା ଓ ଚପଲ ରପ୍ତାନୀ ପାଖାପାଖି 4.5 ବିଲିୟନ୍ ଡଲାରରେ ପହଞ୍ଚିଛି ବୋଲି ବାଣିଜ୍ୟ ଶିଳ୍ପ ମନ୍ତ୍ରୀ ପିୟୁଷ ଗୋଏଲ କହିଛନ୍ତି। ଏ କ୍ଷେତ୍ରରେ ଅଧିକ ଅଭିବୃଦ୍ଧିର ସମ୍ଭାବନା ରହିଛି। 38 ବିକଶିତ ଦେଶ ସହ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ରପ୍ତାନୀ କ୍ଷେତ୍ରକୁ ଅଧିକ ତ୍ୱରାନ୍ୱିତ କରିବ ବୋଲି ଶ୍ରୀ ଗୋଏଲ ଆଶା ବ୍ୟକ୍ତ କରିଛନ୍ତି। ଏହି ଦେଶଗୁଡ଼ିକ ମଧ୍ୟରେ ବ୍ରିଟେନ୍, ଓମାନ, ସଂଯୁକ୍ତ ଆରବ ଏମିରେଟ୍ସ ଆଦି ଅନ୍ତର୍ଭୁକ୍ତ। ନୂଆଦିଲ୍ଲୀରେ ଚମଡ଼ା ରପ୍ତାନୀ ପରିଷଦର ଜାତୀୟ ରପ୍ତାନୀ ଉତ୍କର୍ଷତା ପୁରସ୍କାର 2024-25 ସମାରୋହକୁ ସମ୍ବୋଧନ କରି ମନ୍ତ୍ରୀ ଶ୍ରୀ ଗୋଏଲ କହିଛନ୍ତି ଇକ୍ୱେଡର ସମେତ ଅନ୍ୟ କେତେକ ରାଷ୍ଟ୍ର ଭାରତ ସହ ମୁକ୍ତ ବାଣିଜ୍ୟ ଚୁକ୍ତିନାମା କରିବାକୁ ଆଗ୍ରହ ପ୍ରକାଶ କରିଛନ୍ତି। ପାକ୍ ଅଧିକୃତ କାଶ୍ମୀର ଅଞ୍ଚଳରେ ରାଜନୈତିକ କାର୍ଯ୍ୟକଳାପ ତୀବ୍ର ହେଉଛି। ଜାମ୍ମୁ କାଶ୍ମୀର ମିଳିତ ଆୱାମୀ କାର୍ଯ୍ୟ କମିଟି JAAC ସେମାନଙ୍କର ଦାବି ପୂରଣ ନେଇ ସରକାରଙ୍କୁ 48 ଘଣ୍ଟାର ସମୟସୀମା ପ୍ରଦାନ କରିଛନ୍ତି। ଦାବି ସମ୍ପର୍କରେ କୌଣସି ନିଷ୍ପତ୍ତି ଗ୍ରହଣ କରାନଗଲେ ଆସନ୍ତା 9 ତାରିଖରେ କମିଟି ପକ୍ଷରୁ ଆନ୍ଦୋଳନକୁ ଅଧିକ ତୀବ୍ର କରାଯିବ ବୋଲି ଚେତାବନୀ ଦିଆଯାଇଛି। ସମସ୍ତ ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଜାରି ରହିଥିବା ଧାରଣା ଏବଂ ପ୍ରତିବାଦ ବଳବତ୍ତର ରହିବ ବୋଲି କମିଟି ଘୋଷଣା କରିଛି। ଆସନ୍ତା 9 ତାରିଖରେ ହେବାକୁ ଥିବା ପ୍ରତିବାଦ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବାକୁ କମିଟି ପକ୍ଷରୁ ପିଓକେ ବାସୀଙ୍କୁ ଆହ୍ୱାନ ଦିଆଯାଇଛି। ଅନ୍ୟପକ୍ଷରେ ପିଓକେ ଅଞ୍ଚଳରେ ପାକିସ୍ତାନ ସେନା ପକ୍ଷରୁ ଦମନମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। 600ରୁ ଅଧିକ ନାଗରିକ ଅଧିକାର କର୍ମୀଙ୍କୁ ଗିରଫ ପ୍ରତିବାଦରେ ଆୟୋଜିତ ପ୍ରତିବାଦ ସଭାରେ ରବିବାର ପାକିସ୍ତାନ ସେନା ପକ୍ଷରୁ ଗୁଳିମାଡ଼ କରାଯାଇଥିବା ଜଣାପଡ଼ିଛି। ଯୋଗାଯୋଗ ବ୍ୟବସ୍ଥା ପୁନଃସ୍ଥାପନ, ଖାଦ୍ୟ ଏବଂ ଔଷଧର ନିରନ୍ତର ଯୋଗାଣ, ଅଟକ ନେତାଙ୍କୁ ମୁକ୍ତ କରିବା ଏବଂ 38 ସୂତ୍ରରେ ଲିଖିତ ଚୁକ୍ତିନାମା କାର୍ଯ୍ୟକାରୀ କରିବା ଦାବି ନେଇ ସେଠାରେ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଛି। ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାରେ ସ୍ପେନ୍ କ୍ୱାର୍ଟର ଫାଇନାଲ୍ ପର୍ଯ୍ୟାୟକୁ ଉନ୍ନୀତ ହୋଇଛି। ରାଉଣ୍ଡ 16 ମ୍ୟାଚ୍ରେ ସ୍ପେନ୍ ପର୍ତ୍ତୁଗାଲକୁ 1-0 ଗୋଲ୍ରେ ପରାସ୍ତ

0: କରି ଏହି ସଫଳତା ପାଇଛି। ଅନ୍ୟ ମ୍ୟାଚ୍ଗୁଡ଼ିକ ମଧ୍ୟରେ ମେକ୍ସିକୋକୁ 3-2 ଗୋଲ୍ରେ ପରାସ୍ତ କରି ଇଂଲଣ୍ଡ କ୍ୱାର୍ଟର ଫାଇନାଲ୍ ପର୍ଯ୍ୟାୟରେ ପହଞ୍ଚିଛି। ବ୍ରାଜିଲ୍ ପ୍ରତିଯୋଗିତାରୁ ବାଦ୍ ପଡ଼ିଛି। 5 ଥର ବିଶ୍ୱକପ୍ ବିଜେତା ଏହି ଦଳକୁ ନରୱେ ରାଉଣ୍ଡ 16 ପର୍ଯ୍ୟାୟ ମ୍ୟାଚ୍ରେ 2-1 ଗୋଲ୍ରେ ପରାସ୍ତ କରିଛି। ଏହି ପରାଜୟ ବ୍ରାଜିଲ୍ର ଖ୍ୟାତନାମା ଫୁଟବଲ ଖେଳାଳି ନିଏମାର ଜୁନିୟର ଆନ୍ତର୍ଜାତିକ ଫୁଟବଲରୁ ଅବସର ଘୋଷଣା କରିଛନ୍ତି। ଭାରତ ଇଂଲଣ୍ଡ ମଧ୍ୟରେ ପୁରୁଷ ଟି20 ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍ରେ ଆଜି ନଟିଂହାମ୍ଠାରେ ଟ୍ରେଣ୍ଟ ବ୍ରିଜ୍ଠାରେ ଖେଳାଯିବ। ଚଳିତ 5 ଟିକିଆ ସିରିଜ୍ର ଏହି ତୃତୀୟ ମ୍ୟାଚ୍ ଭାରତୀୟ ସମୟ ରାତି 10:00 ଆରମ୍ଭ ହେବ। ସିରିଜ୍ରେ ଇଂଲଣ୍ଡ 1-0 ଆଗୁଆ ରହିଛି। ପ୍ରଥମ ମ୍ୟାଚ୍ଟି ବର୍ଷା ଯୋଗୁଁ ବାତିଲ ହୋଇଥିବା ବେଳେ ଦ୍ୱିତୀୟ ମ୍ୟାଚ୍ରେ ଇଂଲଣ୍ଡ ଭାରତକୁ 4 ୱିକେଟ୍ରେ ପରାସ୍ତ କରିଥିଲା। ଗୁଜରାଟ, ସୌରାଷ୍ଟ୍ର, କଚ୍ଛ, ମଧ୍ୟ ମହାରାଷ୍ଟ୍ର ଏବଂ କର୍ଣ୍ଣାଟକ ଉପକୂଳ ଅଞ୍ଚଳରେ ଆଜି ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ ଭାରତୀୟ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି। ଆସନ୍ତା 3-4 ଦିନ ମଧ୍ୟରେ ଓଡ଼ିଶା ସମେତ ରାଜସ୍ଥାନ, ପଶ୍ଚିମ ଉତ୍ତରପ୍ରଦେଶ, ଉତ୍ତର ପୂର୍ବାଞ୍ଚଳ ଏବଂ କେରଳ, ମାହେ, ଝାଡ଼ଖଣ୍ଡ, ଜାମ୍ମୁ କାଶ୍ମୀର ଓ ଲଦାଖ ଅଞ୍ଚଳରେ ବର୍ଷା ହେବା ନେଇ ପାଣିପାଗ ବିଭାଗ ଅନୁମାନ କରିଛି। ଇଣ୍ଡୋନେସିଆ ରାଷ୍ଟ୍ରପତିଙ୍କ ସହ ଆଜି ଦ୍ୱିପାକ୍ଷିକ ବୈଠକରେ ଯୋଗଦେବେ ପ୍ରଧାନମନ୍ତ୍ରୀ। ପ୍ରଯୁକ୍ତିବିଦ୍ୟା ଆଧାରରେ ଦେଶର ସମବାୟ ଇକୋସିଷ୍ଟମ ଅଧିକ ବ୍ୟାପକ ହୋଇଛି, କହିଲେ ସ୍ୱରାଷ୍ଟ୍ର ସମବାୟ ମନ୍ତ୍ରୀ। ଓମସ୍କ ସ୍ଥିତ ରୁଷର ସର୍ବବୃହତ ତୈଳ ବିଶୋଧନାଗାର ଉପରେ ଡ୍ରୋନ୍ ମାଧ୍ୟମରେ ଆକ୍ରମଣ କରିଛି ୟୁକ୍ରେନ୍। ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାର କ୍ୱାର୍ଟର ଫାଇନାଲ୍ ପର୍ଯ୍ୟାୟରେ ପହଞ୍ଚିଲେ ସ୍ପେନ୍ ଏବଂ ଇଂଲଣ୍ଡ। ଏବଂ ଓଡ଼ିଶା ସମେତ ଦେଶର କେତେକ ଅଞ୍ଚଳରେ ଆସନ୍ତା 4 ଦିନ ମଧ୍ୟରେ ବର୍ଷା ହେବା ନେଇ ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ। ସମ୍ବାଦ ଶେଷ ହେଲା।
1: କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ବଲାଙ୍ଗୀର କେନ୍ଦ୍ରରୁ। ଶୁଣନ୍ତୁ ଓଡ଼ିଆ ଭକ୍ତିଗୀତ, ପୁରାତନ ରଚନା, ସଙ୍ଗୀତ ବାଳକୃଷ୍ଣ ଦାସ, ପ୍ରଥମେ କଣ୍ଠଶିଳ୍ପୀ ରଘୁନାଥ ପାଣିଗ୍ରାହୀ।

0: ପୁରାତନ ରଚନାରୁ ଶୁଣୁଥିଲେ ଓଡ଼ିଆ ଭକ୍ତିଗୀତ ଆକାଶବାଣୀ ବଲାଙ୍ଗୀର। ଏଥର ଶୁଣନ୍ତୁ ଚାଷର ହାଲ, ଉପସ୍ଥାପନା କୀର୍ତ୍ତନ ଦୀପ, ପ୍ରଯୋଜନ ମନୋଜ କୁମାର ପୂଜାରୀ।
1: ଧାନ ଚାଷରେ ଶାଗୁଆ ସାରର କେତେ କେତେ ଦରକାର। ଆଜିକାଲି ଯେନ୍ତା କୁହାହଉଛେ ଯେ ଧାନ ଚାଷରେ ଅନେକଟି ରାସାୟନିକ ସାର ମାନେ ବ୍ୟବହାର ହଉଛେ, ଯାହାଦ୍ୱାରା କି ମାଟିର ବି ଗୁଣ ସବୁ ଖରାପ ହଉଛେ। ତାର ବାହାରେ ସେଟା ବି ଆମର ସ୍ୱାସ୍ଥ୍ୟ ଲାଗି ଭଲ ନେଇସି ବୋଲିକିରି କୁହାଯାଏସି। ସେ ହିସାବରେ ଯଦି ଆମେ ଧାନକେ ଖାଇବାର୍ ଲାଗି ବ୍ୟବହାର କରୁଛୁ, ଅନେକ ଜାଗାରେ ଦେଖାଯାଏସି ବିଭିନ୍ନ ପ୍ରକାର ନୂଆ ନୂଆ ରକମର ବେମାର ମାନେ ହେଇଯାଉଛେ। ଆର୍ ବେମାରର ଖାସ ଯଦି ଜଡ଼କେ ଯିମା, ମୂଲକେ ଯିମା ବୋଇଲେ ଖାଦ୍ୟକେ ବୋଲିକିରି କୁହାହଉଛେ। ଆର୍ ଖାଦ୍ୟର ଧାନ ଚାଷରେ ଇତାର ବି ତାମାନେ ଦରକାର ରହିଛେ ଯେ ଆମେ ଯେନ୍ ପ୍ରସ୍ତୁତି କରୁଛୁଁ ଧାନ ଚାଷକେ, ସେଥିରେ ଆମେ ରାସାୟନିକକେ ଯେତେ ସମ୍ଭବ କମ୍ କରିକିରି ଆମେ ସେ ଜାଗାରେ ଶାଗୁଆ ସାର କି ଜୈବିକ ସାର ବ୍ୟବହାର କରବାରଟା ସବୁନୁ ବଢ଼ିଆ। ଯଦି ଚାଷୀ ଭାଇମାନେ ବୁଣା ଧାନ କେନ୍ସି ଜାଗାରେ କରିଛନ୍, ନିହାତି କମ୍ପୋଷ୍ଟ ଖତ ଦେବାର ବ୍ୟବସ୍ଥା କରବାରଟା କେତେ ନା କେତେ ବଢ଼ିଆ। ଯଦି କମ୍ପୋଷ୍ଟ ଖତକେ ଯଦି ଆମେ ଦେଖମା ବେଲେ କିଛି ନାଇଁ ହେଲେ 50-60 ଟନ୍ ଗୋଟେ ଏକରରେ ଆମେ ଦେବାର ବ୍ୟବସ୍ଥା କରିପାରୁ। ସେ ହିସାବରେ ଯଦି ଆମେ ଦେଖୁଛୁ ଟ୍ରାକ୍ଟରର ହିସାବରେ ଯଦି ଆମେ ଦେଖମା, 1.5-2 ଟ୍ରଲି ତ ଖତ ହେଇପାରବା ଯେନ୍ଟାକି ଗୋଟେ ଏକରରେ। ଜଣେ ଚାଷୀ 2 ଟ୍ରଲି ଯଦି ଗୋଟେ ଏକରରେ ଦେଉଛନ୍ ବୋଇଲେ କେତେ ନା କେତେ ବଢ଼ିଆ। ଆର୍ ଯଦି କମ୍ ସେ କମ୍ ହିସାବରେ ଦେଖମା ବୋଇଲେ 1.5 ଟ୍ରଲି ତ କି ଗୋଟେ ହେଲେ ଟ୍ରଲି ହେଲେ ଦେବାର ଲାଗି ଚାଷୀ ଚେଷ୍ଟା କରବାର କଥା। ଜୈବିକ ଯଦି ଆମେ ପ୍ରଣାଳୀକେ ଧରିକିରି ଆଗ୍କେ ଯିବାର ଅଛି, ତାର ବାହାରେ ଆର୍ ଗୋଟେ ସବୁନୁ ଆଜିକାଲି କେତେ ନା କେତେ ବଢ଼ିଆ ସୁବିଧା ଶାଗୁଆ ସାର ଯେନ୍ଟା ବଲା ହଉଛେ, ଆମେ ଧନିଚା ମଞ୍ଜିକେ ଏଥିରେ ବ୍ୟବହାର କରିପାରମା। ଧନିଚାକେ

0: କାଣା କରବେ ଠିକ୍ ସମୟ ଜାନିକିରି ମାନେ ଚାଷ୍ ନେଇ ହେଇଥିବାର ଆଗରୁ ଇଟାକେ ଆମେ ବୁନି ଦେମା ଜମିରେ, ଯେତେବେଳେ ଇଟା 20-30 ଦିନର ହେଇଯିବା ଗଜ ମାନେ ପୁରା ଶାଖ ହେଲା ବାଗି ସବୁଆଡ଼େ ପୁରା ଚାପିକିରି ଥିବା, ସେଟାକେ ଜୁତିକିରି ଫେର୍ ଘା ମାଟିରେ ମିଶେଇ ଦେବା। ଏନ୍ତା ମିଶେଇ ଦେଲା ପରେ ସେନେ କାଣା ହେବା, ଗୋଟିଏ ତାମାନେ ଶାଗୁଆ ସାର ମାଟି ପାଇଯିବା, ଯେନ୍ ଶାଗୁଆ ସାରଟା କି ଜବକ୍ଷିଆର ଜାନ ସାର ଆର ଆଗକେ ଅଧିକ ଦେବାକେ ନେଇ ପଡ଼େ। ସେ ହିସାବରେ ଚାଷୀ ଭାଇମାନେ କାଣା କରିପାରିବେ, ଗୋଟିଏ ଏକରରୁ କିଛି ନେଇହେଲେ 12-15 KG ତକ ଧନିଚା ମଞ୍ଜିକେ ବୁନବାର ବ୍ୟବସ୍ଥା କରିପାରବେ। ଯଦି ପାତଲ ଶୀତଲ କରି ଯେନ୍ତାକିରି ହଉ ଯଦି ବୁନୁ ବୋଲିବେ ବୋଇଲେ 10-12 KG ତକ ହେଲେ ନିହାତି ହିସାବରେ ରହିବାର କଥା, କି କମ୍ ସେ କମ୍ 5-8 KG ତକ ହେଲେ ଆମେ ବୁନବାର ବ୍ୟବସ୍ଥା କରମାର କଥା, ଯେନ୍ନେ କି ଆମେ 20-30 KG ତକ ନାଇଟ୍ରୋଜେନ୍ ସାର ଆରାମସେ ଆମେ ପାଇଯିମା। ଯଦି ହିସାବ କରି ଦେଖମା ବୋଇଲେ 40-60 KG ତକ ୟୁରିଆ ଆରାମସେ ଏଥିରେ ମିଳିଯାଇ ପାରବା। ସେଟାକେ ଦେଖିକିରି ଚାଷୀ ଭାଇମାନେ ପ୍ରସ୍ତୁତି ହେବାର କଥା, ହାରାହାରି 1.5 ବସ୍ତା ତକ ୟୁରିଆ ସାର ଆମକୁ ଆର୍ ଘିନ୍ବାକେ ନେଇ ପଡ଼େ ଯଦି ଆମେ ଧନିଚା ବୁନବାର ବ୍ୟବସ୍ଥା କରୁଛୁ। ଆଜିକାଲି ସରକାରୀ ଯୋଜନା ମାଧ୍ୟମରେ ବି ଚାଷୀ ଭାଇମାନଙ୍କୁ ଧନିଚା ଯୋଗେଇ ଦେବାର ବ୍ୟବସ୍ଥା ରହିଛେ। ସେ ହିସାବରେ ଚାଷୀ ଭାଇମାନେ ପାଖର ଯେନ୍ମାନେ ଅଛନ୍, କୃଷକ ସାଥୀ ଅଛନ୍, କି ବ୍ଲକ କୃଷି ଅଧିକାରୀ ଅଛନ୍, ଗ୍ରାମ୍ୟ କୃଷି ଅଧିକାରୀ ଯେନ୍ମାନେ ଅଛନ୍, ତାଙ୍କର ସାଙ୍ଗେ ଯୋଗାଯୋଗ କରିକିରି ବି ସେ ବିହନ କେନ୍ନୁ ପାଇବେ ଆର୍ କେତେରେ ପାଇବେ ଆରାମସେ ଯୋଗାଯୋଗ କରିକିରି ନେଇପାରିବେ, ସେଥିର୍ ଉପରେ ବି ଧ୍ୟାନ ଦେବାର ଦରକାରୀ ରହିଛି। ଆର୍ ଗୋଟେ ବଡ଼ ଜିନିଷ ଯେନ୍ଟା, ଯଦି ରୁଆ କରୁଛନ୍ ଇଆଡ଼େ ଯଦି ପଲ୍ହା ପକଉଛନ୍ ବୋଇଲେ ମୁଖ୍ୟ ଜମିରେ ସିଧା ଧନିଚା ବୁନି ଦେବାର କଥା, ଇଆଡ଼େ ପଲ୍ହା ଯେତେବେଳେ ହେଇଯିବା ସେ ସମୟକେ ଧନିଚା ବି ସିଆଡ଼େ ରେଡ଼ି ହେଇଯାଇଥିବା, ସେଟା ବି ମିଶେଇକିରି ପରବର୍ତ୍ତୀ ସମୟକେ କାଦୋ କରିପାରିବେ। ନିହାତି ଧ୍ୟାନ ଦଉନ୍ ଆର୍ ସବୁଜ ସାରର ବ୍ୟବହାର କରୁନ୍।
1: ଚାଷର ହାଲ କାର୍ଯ୍ୟକ୍ରମରେ ଶୁଣୁଥିଲେ ଧାନ ଚାଷରେ ସବୁଜ ସାର ଧନିଚା ସମ୍ପର୍କରେ। ଉପସ୍ଥାପନ କଲେ କୀର୍ତ୍ତନ ଦୀପ, ପ୍ରଯୋଜନା ମନୋଜ କୁମାର ପୂଜାରୀ, ଆକାଶବାଣୀ ବଲାଙ୍ଗୀର। ବର୍ତ୍ତମାନ ପ୍ରଚାର କରୁଛୁ ଗୋସ୍ୱାମୀ ତୁଳସୀଦାସ ରଚିତ ହିନ୍ଦୀ ଭକ୍ତି ଧାରାବାହିକ ଶ୍ରୀରାମଚରିତ ମାନସର 332ତମ ଭାଗ। କଣ୍ଠଶିଳ୍ପୀ ରବୀନ୍ଦ୍ର ଷାଠିଏ।

0: ଶୁଣୁଥିଲି ଗୋସ୍ୱାମୀ ତୁଳସୀଦାସ ରଚିତ ହିନ୍ଦୀ ଭକ୍ତି ଧାରାବାହିକ ଶ୍ରୀ ରାମଚରିତ ମାନସର 332ତମ ଭାଗ। କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ବଲାଙ୍ଗୀର କେନ୍ଦ୍ରରୁ।
1: ଏଇ କାହାଣୀ ଏକ ଗୃହିଣୀ ଆଉ ତାର ଅନ୍ତରାତ୍ମାର ବିଜୁଳି ବିଲ୍, ସଉଦା, ସ୍କୁଲ ଫିସ୍ ସବୁ ହେଇଗଲା। ବନିଗଲା ବଜେଟ୍ ହଁ 5000 ବଞ୍ଚିଗଲା। ତ ନୂଆ ଶାଢ଼ୀ ନେଇଯିବା ନା? ଗଲା ମାସରେ ହିଁ ତ ନେଇଥିଲି ଆଉ ଗୋଟିଏ ନା। ପ୍ରଥମେ ବଜେଟ୍ ବନାଓ, ତାପରେ ଛୋଟ ଛୋଟ ସଞ୍ଚୟକୁ ବ୍ୟାଙ୍କରେ ସେଭ୍ କର, ଆଉ ଟଙ୍କାକୁ ବଢିବାର ଦେଖ। ଦେଖେଇ ହଉଛି ଏବେ ଯାଅ ଭାଇ।
2: RBI କହେ
1: ଆର୍ଥିକ ବୁଦ୍ଧିମତା ଯାହାରି ସେ ସମୃଦ୍ଧ ନାରୀ।
0: ଆକାଶବାଣୀ ବଲାଙ୍ଗୀର ପାରମ୍ପରିକ ଗୀତ କାର୍ଯ୍ୟକ୍ରମରେ ପ୍ରଚାର କରୁଛୁ ଛାନ୍ଦ। ପ୍ରଥମ ଶିଳ୍ପୀ ପ୍ରଶାନ୍ତ କୁମାର ସାମଲ, ପୁରାତନ ରଚନା।

ପାରମ୍ପରିକ ଗୀତ କାର୍ଯ୍ୟକ୍ରମରେ ଛାନ୍ଦ ଶୁଣୁଥିଲେ ଶିଳ୍ପୀ ଥିଲେ ପ୍ରଶାନ୍ତ କୁମାର ସାମଲ ଓ ସୁମିତ୍ରା ଗରାବଡ଼ୁ। ଶ୍ରୋତାବନ୍ଧୁମାନଙ୍କୁ ଏଠି ଜଣାଇ ଦେଉଛୁ, ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଆପଣମାନେ ଆମର ନିର୍ଦ୍ଧାରିତ ପ୍ରସାରଣ 7:52 7:54 ପର୍ଯ୍ୟନ୍ତ ଶୁଣିପାରିନାହାନ୍ତି, ସେଥିପାଇଁ ଆମେ ଦୁଃଖିତ। ଆକାଶବାଣୀ ବଲାଙ୍ଗୀର ହିନ୍ଦୀରେ ସମ୍ବାଦ ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।

ଶ୍ରୀ ଶ୍ରୀ ଜଗନ୍ନାଥ ବିଶ୍ୱପ୍ରୀତି ଅକପଟ ଭାତୃତ୍ୱ ଓ ସାର୍ବଜନୀନ ଧର୍ମ ଧାରଣାର ଯେ ମହାନ ସମନ୍ୱୟ, ଏ କଥାଟି ସର୍ବବାଦୀ ସମ୍ମତ। ସେ ଯେ କେବଳ ନାମ ତ ଜଗନ୍ନାଥ କିମ୍ବା ସାରା ମାନବ ସମାଜର ଶ୍ୱେତ ପୀତ ଓ କୃଷ୍ଣ ରଙ୍ଗର ପ୍ରତିନିଧିତ୍ୱ କରି ବ୍ୟବହାରିକ ବା ସ୍ଥୂଳ ଦୃଷ୍ଟିରୁ ବିଶ୍ୱ ଜନଜୀବନର ପ୍ରତୀକ ହୋଇଛନ୍ତି ତା ନୁହେଁ, ବରଂ ସେ ବସ୍ତୁତଃ ନିଜର ପୂଜା ଆରାଧନା ନୀତି ଓ ପର୍ବପର୍ବାଣୀ ପରମ୍ପରା ଆଉ ଚଳଣି ମଧ୍ୟରେ ଏପରି ବ୍ୟକ୍ତ ଓ ଅବ୍ୟକ୍ତ ହୋଇ ପରିବ୍ୟାପ୍ତ ଯେ ସେ ବିଭିନ୍ନ ସମ୍ପ୍ରଦାୟ ଏବଂ ମତାବଲମ୍ବୀଙ୍କର ଆରାଧ୍ୟ ଦେବତା ଭାବରେ ସ୍ୱୀକୃତ।

ପ୍ରାତଃ କାଳରେ ଶ୍ରୀମନ୍ଦିରର ଦ୍ୱାରଫିଟା ନୀତି ପରେ ଭିତରଛୁ ମହାପାତ୍ରଙ୍କ ସହିତ ଅନ୍ୟାନ୍ୟ ସେବକମାନେ ଗମ୍ଭୀରା ଭିତରକୁ ପ୍ରବେଶ କରନ୍ତି। ଅଖଣ୍ଡ ମେକଅପ ଓ ପାଳିଆ ମେକଅପ ବୈଠା ବା ଦୀପ ଧରି ଠାକୁରଙ୍କୁ ଦେଖାନ୍ତି। ତାପରେ ବାମପଟେ ଥିବା 9 ପିତ୍ତଳ ଦୀପ ନେଇ ଜାଳନ୍ତି। ଜୟ ବିଜୟ ଦ୍ୱାର ଓ ଭିତର ଦ୍ୱାର ଅଳ୍ପ ଖୋଲା ଥାଏ। ଆଉ ରତ୍ନ ବେଦୀ ପାଖକୁ ଯାଆନ୍ତି। ଖଟସେଜ ମେକଅପ, ପାଳିଆ, ଖୁଣ୍ଟିଆ, ଶୁଆର ବଡ଼ୁ ଓ ଗରାବଡ଼ୁ। ଆରମ୍ଭ ହେଇଯାଏ ଠାକୁରଙ୍କର ଦୈନିକ ନୀତି ଆଉ ଉପଚାର।

0: ସକାଳଠାରୁ ରାତିରେ ବଡ଼ସିଂହାର ଧୂପ ଓ ପହଡ଼ ଲାଗି ପର୍ଯ୍ୟନ୍ତ ଯେଉଁ ସେବକମାନଙ୍କର ସେବା ଦାୟିତ୍ୱ ଲାଗି ରହିଥାଏ ସେମାନଙ୍କ ମଧ୍ୟରେ ଗରାବଡ଼ୁ ସେବକ ଅନ୍ୟତମ। ଅନଙ୍ଗ ଭୀମଦେବଙ୍କ ସମୟରୁ ପ୍ରତିଷ୍ଠିତ ଛତିଶାନୀ ଯୋଗର ଅନ୍ୟତମ ଗରାବଡ଼ୁ ସେବା ନିଯୋଗର ଐତିହ୍ୟ ଅତି ପ୍ରାଚୀନ। ତେଣୁ ଗରାବଡ଼ୁ ସେବାର ପୁଙ୍ଖାନୁପୁଙ୍ଖ ଆଲୋଚନା ଆଜି ଆମର ମୁଖ୍ୟ ପ୍ରସଙ୍ଗ। ଏହି ସେବାର ପ୍ରଚଳନ, ଠାକୁରଙ୍କର ଦୈନନ୍ଦିନ ନୀତିରେ ଏମାନଙ୍କର ଭୂମିକା ସମ୍ପର୍କରେ ଆଲୋଚନା କରିବାକୁ ଆଜି ଆମ ଗହଣରେ ଉପସ୍ଥିତ ଅଛନ୍ତି ଶ୍ରୀମନ୍ଦିର ଗରାବଡ଼ୁ ନିଯୋଗର ସଦସ୍ୟ ଶ୍ରୀ ରବିନାରାୟଣ ମହାପାତ୍ର।
1: ମାଦଳାପାଞ୍ଜି ଅନୁଯାୟୀ 1230 ଖ୍ରୀଷ୍ଟାବ୍ଦରେ ତୃତୀୟ ଅନଙ୍ଗ ଭୀମ ଦେବଙ୍କ ନୀତି ବ୍ୟବସ୍ଥାକୁ ଶୃଙ୍ଖଳିତ କରିବା ପାଇଁ ଛତିଶା ନିଯୋଗ ପ୍ରତିଷ୍ଠା କରିଥିଲେ, କିନ୍ତୁ ତା ପୂର୍ବରୁ ସପ୍ତମ

ଶତାବ୍ଦୀରେ କେଶରୀ ବଂଶର ରାଜା ଯଦାତି କେଶରୀ ବିଭିନ୍ନ ସେବାୟତ ନିଯୋଗ ଗଠନ କରିଥିବା ପ୍ରମାଣ ମିଳେ। ଯେଉଁ ଛତିଶା ନିଯୋଗର ବ୍ୟାଖ୍ୟା କରାଯାଇଛି ସେଥିମଧ୍ୟରେ ଗରାବୁଡ଼ ନିଯୋଗ ଅନ୍ୟତମ। ନୀଳାଦ୍ରି ମହୋଦୟ ଗ୍ରନ୍ଥର ବର୍ଣ୍ଣନା ଅନୁଯାୟୀ ଇନ୍ଦ୍ରଦ୍ୟୁମ୍ନ ମହାରାଜା ଶ୍ରୀ ବିଗ୍ରହ ବା ଦାରୁ ବିଗ୍ରହମାନଙ୍କୁ ପ୍ରତିଷ୍ଠା କରିବା ପରେ ଆଦିପିତା ବ୍ରହ୍ମାଙ୍କୁ ସ୍ମରଣ କରିବାରେ ଆଦିପିତା ଚାରିଗୋଟି ମୁଖ୍ୟ ସେବକ ସୃଷ୍ଟି କରିଥିଲେ। ତନ୍ମଧ୍ୟରେ ଆଚାର୍ଯ୍ୟ, ବ୍ରହ୍ମା, ଚରୁହତା ଏବଂ ପାତ୍ରହତା ସୃଷ୍ଟି କରିଥିଲେ। ଚାରି ମୁଖ୍ୟ ସେବକମାନଙ୍କର କାର୍ଯ୍ୟ ପଦ୍ଧତି ଅନୁଧ୍ୟାନ କଲେ ବ୍ରହ୍ମାଙ୍କ କାର୍ଯ୍ୟଧାରା ବର୍ତ୍ତମାନ ଗରାବୁଡ଼ ସେବଙ୍କର ଆଦ୍ୟପୂର୍ବ ବୋଲି ଅନେକ ପଣ୍ଡିତ ମତବ୍ୟକ୍ତ କରିଛନ୍ତି। ଗରାବୁଡ଼ ସେବା ଓ ମଙ୍ଗଳାଳତୀ ଠାରୁ ପହୁଡ଼ ପର୍ଯ୍ୟନ୍ତ ଗରାବୁଡ଼ ସେବା ନିରନ୍ତର କରିଥାଏ। ତନ୍ମଧ୍ୟରେ ମଙ୍ଗଳାଳତୀରେ ପୁଷ୍ପାଳକ ଏବଂ ଭିତର୍ଚ୍ଛ ମହାପାତ୍ରଙ୍କୁ ଜଳ ଦେବା, ଅବକାଶ ସମୟରେ ଜଳଝରି ଲଗାଇବା ଏବଂ ଅଳା ଲାଗି ସମୟରେ ଦର୍ପଣ ଜଳଲାଗି କରିବା, ସୂର୍ଯ୍ୟ ପୂଜା, ଦ୍ୱାରପାଳ ପୂଜା, ବଲ୍ଲଭ ଭୋଗ ସମୟରେ ଝରି ଲଗାଇବା ସହିତ ତିନି ଓଳି ଘଷା ଜଳ ପ୍ରସ୍ତୁତ କରିଥାନ୍ତି। ପ୍ରତ୍ୟେକ ଧୂପରେ ଝରି ଲଗାଇବା ସହିତ ପାଞ୍ଚ ଓଳି ଘଷା ଜଳ ପ୍ରସ୍ତୁତ କରିଥାନ୍ତି ଏବଂ ଧୂପ ପୂଜା ସମୟରେ ଭିତରକୁ ଯାଇ ପତ୍ରିବଣଙ୍କଠାରୁ ସାତ ଗୋଟି ରୂପା ଗଡ଼ୁ ନେଇ ସେଥିମଧ୍ୟରେ ଜଳପୂର୍ଣ୍ଣ କରି ବଳଭଦ୍ରଙ୍କ ବାଡ଼ରେ ବଡ଼ ଗୋଟିଏ ଏବଂ ଛୋଟ ଗୋଟିଏ, ସୁଭଦ୍ରଙ୍କ ବାଡ଼ରେ ଗୋଟିଏ ବଡ଼ ଏବଂ ଗୋଟିଏ ଛୋଟ ଏବଂ ଜଗନ୍ନାଥଙ୍କ ବାଡ଼ରେ ଗୋଟିଏ ବଡ଼, ଗୋଟିଏ ମଝଲା ଏବଂ ଗୋଟିଏ ଛୋଟ ଗଡ଼ୁ ସିଂହାସନ ଉପରେ ରଖିଥାନ୍ତି ଏବଂ ପୂଜା ସମୟରେ ଆବଶ୍ୟକ ମୁତାବକ ଜଳ ପୂଜାପୂର୍ଣ୍ଣାଙ୍କୁ ଦିଅନ୍ତି। ଧୂପ ସରିବା ପରେ ଟେରା ଫିଟିଲେ ବଡ଼ ବାଡ଼ରେ ଲାଗିଥିବା ଘଷା ଜଳ ମା' ବିମଳାଙ୍କ ମନ୍ଦିର ସମର୍ପଣ ପାଇଁ ଦେଇଥାନ୍ତି ଏବଂ ରାତ୍ର ପହୁଡ଼ ପୂର୍ବରୁ ଶୟନ ଠାକୁରଙ୍କୁ ଡମ୍ବୁର ଉପରେ ବିଜୟ କରିବା ପରେ ଆରତୀ ପୁଷ୍ପାଞ୍ଜଳି ପରେ ପୁଷ୍ପାଳଙ୍କ ସହ ମିଶି ଶୟନ ଠାକୁରଙ୍କୁ ଜଗନ୍ନାଥଙ୍କ ଖଟସେଜରେ ଶୟନ କରିବା ପାଇଁ କରାବୁଡ଼ ସେବକ ନେଇଥାନ୍ତି ଏବଂ ସେହି ସମୟରେ ଶୟନ ଠାକୁରଙ୍କର ତକିଆ ତଳେ ଗଭା ରଖି ଚନ୍ଦନ, କର୍ପୂର ଏବଂ ସୁବାସିତ ମାଳ ମା' ବିମଳାଙ୍କ ମନ୍ଦିରଠାରେ ଦେଇଥାନ୍ତି।

0: ସ୍ନାନ ପୂର୍ଣ୍ଣିମା ଦିନ ସ୍ନାନ ମଣ୍ଡପରେ ଶ୍ରୀଜୀଉମାନଙ୍କର ମହାସ୍ନାନ ବିଧି ସମୟରେ ଗରାବେଡ଼ୁ ସେବକମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାନ୍ତି। ସ୍ନାନ ବେଦୀରେ ଠାକୁରମାନଙ୍କର ରୁନ୍ଧା ଏବଂ ପରେ ଅନ୍ୟାନ୍ୟ ନୀତି ସମ୍ପନ୍ନ ହେଲା ପରେ ପ୍ରତିହାରୀ ଜଳଛେକ ନିମନ୍ତେ ଜଳ ଆଣିବାକୁ ଡାକି ଯାଆନ୍ତି ଅଧିବାସ ସ୍ଥାନକୁ। ତାପରେ ବୁହା ହୁଏ ଜଳଛେକ ନିମନ୍ତେ 108 କୁମ୍ଭ ଜଳ। ଗରାବେଡ଼ୁ ସେବକମାନେ ଏହି ଜଳଛେକ ବୋହିବା ସମୟରେ ମୁହଁରେ ବାଘ ମୁହା ବାନ୍ଧିଥାନ୍ତି। ପୂଜା ପଣ୍ଡା ଷୋଡ଼ଶ ଉପଚାରରେ ପୂଜା ସାରିବା ପରେ ଗରାବେଡ଼ୁମାନେ ରୂପା ପିଙ୍ଗଣ ଧରିଥିବା 3 ଜଣ ମେକାପଙ୍କୁ ଜଳ ଦିଅନ୍ତି। ସେହି ଜଳ ନେଇ ପୂଜା ପଣ୍ଡା ଠାକୁରଙ୍କୁ ଲାଗି କରାନ୍ତି।
1: 3 ଗୋଟି ସାମୂହିକ ସେବା ବା ଗୋଷ୍ଠୀ ସେବା ବୋଲି, ଗୋଟିଏ ହେଉଛି ପୌଷ ପୂର୍ଣ୍ଣିମା, ଗୋଟିଏ ହେଉଛି ନୀଳାଦ୍ରି ମହୋଦୟ ଏବଂ ଗୋଟିଏ ସ୍ନାନ ଯାତ୍ରା। ତା ଦେହରେ ସବୁଠୁ ଗୁରୁତ୍ୱପୂର୍ଣ୍ଣ ଯାତ୍ରା ହେଉଛି ସ୍ନାନ ଯାତ୍ରା। ସ୍ନାନ ଯାତ୍ରାରେ ସମସ୍ତେ ଗରାବେଡ଼ୁ ନିଯୋଗ ମାଧ୍ୟମରେ ସାମୂହିକ ସେବା ସେଥିରେ କରିଥାନ୍ତି। ତନ୍ମଧ୍ୟରେ 108 ଗରା ଜଳ, ଯାହାକି ପୂର୍ବରୁ ପ୍ରସ୍ତୁତ ହୋଇଥାଏ ଚନ୍ଦନ କର୍ପୂର ଏବଂ ଚୁଆଲ ପଡ଼ି ହେତେ, ସେହି 108 ଗରାକୁ ମୁହାଁପାଡ଼ି ବା ବାଘ ମୁହାଁପାଡ଼ି, ଯେଉଁଟାକୁ ମୁହଁରେ ବାନ୍ଧି କୌଣସି ପ୍ରକାର ଇଜେମିନି, ତାଙ୍କୁ ନେଇ ସିଂହାସନ ଉପରେ ସ୍ନାନବେଦୀରେ ରଖିଥାନ୍ତି। ଏବଂ ସେ ସିଂହାସନ ଉପରେ ଯେଉଁ ରଖିଥାନ୍ତି ସେଇଟା 4 ବାଡ଼ରେ ରହେ ବା 4 ଭାଗରେ ବିଭକ୍ତ ହୋଇ ରଖାଯାଏ। ପ୍ରଥମେ ବଳଭଦ୍ରଙ୍କ ବାଡ଼ରେ 33 ଗୋଟି ଗରା, ଜଗନ୍ନାଥଙ୍କ ବାଡ଼ରେ 35 ଗୋଟି ଗରା, ସୁଭଦ୍ରାଙ୍କ ବାଡ଼ରେ 22 ଗୋଟି ଗରା ଏବଂ ସୁଦର୍ଶନଙ୍କ ବାଡ଼ରେ 18 ଗୋଟି ଗରା ରହିଥାଏ। ରଖିବା ପରେ ପୂଜାପଣ୍ଡାମାନେ ପୂଜା କରନ୍ତି ଷୋଡ଼ଶ ଉପଚାରରେ, ଏବଂ ଶଙ୍ଖପାଣି ପଡ଼ିବା ପରେ ଗରାବେଡ଼ୁ ସେବକମାନେ ସୁବାସିତ ଜଳକୁ ନେଇ ମେକାପ ଧରିଥିବା ରୂପା ପିଙ୍ଗଣରେ ଦିଅନ୍ତି, ଏବଂ ମେକାପ ଗରାବେଡ଼ୁ ଦେଇଥିବା ଜଳ ପୂଜାପଣ୍ଡାଙ୍କ ହାତକୁ ଦେଲେ ପୂଜାପଣ୍ଡାମାନେ ତାଙ୍କୁ ପ୍ରତ୍ୟକ୍ଷ ସ୍ନାନ କରନ୍ତି ବା ଜଗନ୍ନାଥଙ୍କ ମସ୍ତକରେ ସେ ଜଳକୁ ଢାଳନ୍ତି। ପ୍ରତ୍ୟେକ ଯାତ୍ରା ବା ପ୍ରତ୍ୟେକ ଦିନ ଜଗନ୍ନାଥଙ୍କର ପରୋକ୍ଷ ସ୍ନାନ ବା ଦର୍ପଣ ସ୍ନାନ ହେଉଥିବା ସମୟରେ ସ୍ନାନ ଯାତ୍ରାରେ ଜଗନ୍ନାଥଙ୍କ ମସ୍ତକରେ ସମ୍ପୂର୍ଣ୍ଣ ରୂପେ ଜଳ ଢଳାଯାଏ। ରଥଯାତ୍ରାରେ ମଧ୍ୟ ସେହିପ୍ରକାର ସେବା ଥାଏ। ଏବଂ ରଥଯାତ୍ରା ଉପରେ ଆଉ ଗୋଟିଏ ବିଶେଷ ସେବା ହେଉଛି ଯେ ରଥଯାତ୍ରାରେ ସୁଭଦ୍ରାଙ୍କ ରଥରେ ଗରାବେଡ଼ୁ ସମସ୍ତ ପ୍ରକାର ସେବା କରେ। ତା ଅର୍ଥ ଗରାବେଡ଼ୁ ଭିତରେ ଯେଉଁ ପ୍ରକାର ଦୈନନ୍ଦିନ ସେବାରେ ଯେଉଁ ପତ୍ରୀବେଡ଼ୁ ସୁଆରବେଡ଼ୁ ଯେଉଁ କାର୍ଯ୍ୟ କରନ୍ତି, ଗରାବେଡ଼ୁ ମଧ୍ୟ

ସୁଭଦ୍ରାଙ୍କ ରଥରେ ସୁଆର ବୋଡ଼ୁ ପତ୍ରୀ ବୋଡ଼ୁ କାର୍ଯ୍ୟ କରିବା ସହିତ ନିଜର କାର୍ଯ୍ୟ ମଧ୍ୟ କରିଥାଏ। ବିଶେଷ ନୀତି ମାନଙ୍କରେ କ'ଣ ହେଉଛି, ବିଶିଷ୍ଟ ମାସ ତିଥି ବାର ଓ ନକ୍ଷତ୍ର ମାନଙ୍କରେ ମହାପ୍ରଭୁଙ୍କ ସ୍ୱତନ୍ତ୍ର ନୀତି ପାଳିତ ହୁଏ, ତଥା ଗୁରୁବାର ମାଜଣା, ଏକାନ୍ତ ନୀତି, ଅମାବାସ୍ୟା, ସାଗର ବିଜେ, ନକ୍ଷତ୍ର ବନ୍ଦାପନା, ଏକାଦଶୀ ଏବଂ ଘୋଡ଼ ଲାଗି, ବନକ ନାଗି, ବେଣ୍ଟ ବା ଶିକାର, ଗ୍ରହଣ ଓ ପରାଗ ନୀତି, ଋଷି ପଞ୍ଚମୀ, ଗହ୍ମା ପୂର୍ଣ୍ଣିମା, ଚମ୍ପକ ଦ୍ୱାଦଶୀ ନୀତିମାନଙ୍କରେ ଗରାବୁଡ଼ ସେବାର ବିଶେଷ ଭୂମିକା ରହିଛି। ତତ୍ସହିତ ରଥଯାତ୍ରା ସମୟରେ ରଥ ଉପରେ ଗଜପତି ମହାରାଜାଙ୍କ ଛେରାପହରା ଏବଂ ରାଜନୀତି ସମୟରେ ଗଜପତିକୁ ହାତୁଆଣି ଦିଅନ୍ତି।

ଶ୍ରୀମନ୍ଦିରରେ ଶାଢ଼ୀ ବନ୍ଧା ଅଶାଢ଼ୀ ବନ୍ଧା ସେବକ ଦୁଇ ଗୋଷ୍ଠୀରେ ଅଛନ୍ତି, କିନ୍ତୁ ଛତିଶା ନିଯୋଗ ଯେଉଁ ପୂର୍ବରୁ ବର୍ଣ୍ଣିତ ଅଛି, ଛତିଶା ନିଯୋଗର ପ୍ରତ୍ୟେକ ସେବାୟତ ଶାଢ଼ୀ ବନ୍ଧା ସେବାୟତ ବୋଲି ହେଇଛି। ଶାଢ଼ୀ ବନ୍ଧା ସେବାୟତ କ'ଣ, ପ୍ରଥମେ ଆମେ ଗଜପତି ମହାରାଜାଙ୍କ ତରଫରୁ ଯେଉଁ ପାଟ୍ୟସୀ ମହାପାତ୍ର ଯେଉଁ ଶାଢ଼ୀ ଦିଅନ୍ତି ତାକୁ ଶାଢ଼ୀ ବନ୍ଧା ବୋଲି କୁହାଯାଏ। ତା'ର ବିଭିନ୍ନ ନିୟମ ଅଛି। ପ୍ରଥମେ ଯିଏ ଶାଢ଼ୀ ବନ୍ଧିବାକୁ ଯିବ ସେ ପ୍ରଥମେ ଆଗ ଗଜପତି ମହାରାଜାଙ୍କ ବର୍ତ୍ତମାନ ପ୍ରଶାସନିକ ସ୍ତରରେ ତାକୁ ଆଗ ସେଠି ଦରଖାସ୍ତ କରିବ। ତତ୍ପରେ ପ୍ରଶାସନ ସେ ସମ୍ବନ୍ଧରେ ବିଭିନ୍ନ ଯେଉଁ ଅଛନ୍ତି ଦେଉଳକରଣ ତଢ଼ଉକରଣ ଏବଂ ଶ୍ରୀମନ୍ଦିର କମାଣ୍ଡର ତଥା ନିଯୋଗକୁ ସେମାନଙ୍କ ସମ୍ପର୍କରେ ବିବରଣୀ ମାଗିବେ। ବିବରଣୀ ମାଗିବା ପରେ ସେଗୁଡ଼ିକ ସବୁ ଶ୍ରୀମନ୍ଦିର ପ୍ରଶାସନ ପାଖରେ ପହଞ୍ଚିବା ପରେ ଶ୍ରୀମନ୍ଦିର ପ୍ରଶାସନ ଶାଢ଼ୀ ବାନ୍ଧିବା ପାଇଁ ଅନୁମତି ପ୍ରଦାନ ବର୍ତ୍ତମାନ କରୁଛନ୍ତି 1952 ରେକର୍ଡ ବ୍ରାଇଟି ଅନୁସାରେ। ତତ୍ପରେ ପାଟ୍ୟସୀ ମହାପାତ୍ର ସକାଳ ଧୂପ ସରିବା ପରେ ପାଟ୍ୟସୀ ମହାପାତ୍ର ଜୟବିଜୟ ଦ୍ୱାରଠାରେ ଗରାବଡ଼ୁ ସେବକଙ୍କୁ ଶାଢ଼ୀ ବାନ୍ଧନ୍ତି ଏବଂ ଶାଢ଼ୀ ବାନ୍ଧିବା ପରେ ସେହିଦିନଠାରୁ ଗରାବଡ଼ୁ ସେବକ ସେବା କାର୍ଯ୍ୟରେ ନିଯୁକ୍ତି ହୁଅନ୍ତି।

ଶ୍ରୀମନ୍ଦିର ପରିସରରେ ଥିବା ଗୋଟିଏ କୂପର ନାମ ସୁନାକୂଅ। ସୁନାକୂଅ ନାମର ଉଦ୍ଭବ ଯେଉଁ କାରଣରୁ ହେଉନା କାହିଁକି, ଶ୍ରୀଜଗନ୍ନାଥଙ୍କର ଏକ ବିଶେଷ ରୀତି ସହ ଏହି କୂପଟିର ସମ୍ପର୍କ ଥିବାରୁ ଏହା ପ୍ରସିଦ୍ଧି ଲାଭ କରିଛି। ଜ୍ୟେଷ୍ଠ ମାସରେ ପଡ଼ୁଥିବା ଦେବସ୍ନାନ ପୂର୍ଣ୍ଣମୀ ଦିନ ଏହି କୂଅରୁ ପାଣି ନେଇ ସ୍ନାନ ମଣ୍ଡପରେ ଠାକୁରମାନଙ୍କର ସ୍ନାନ ବିଧି ସମ୍ପନ୍ନ ହୁଏ। ଗ୍ରୀଷ୍ମ ଉତ୍ତାପର ଆତିଶର୍ଯ୍ୟରୁ ଦିଅନ୍ତ୍ରୟକୁ ରକ୍ଷା କରିବା ନିମନ୍ତେ ତିନି ଠାକୁରଙ୍କୁ ରତ୍ନ ସିଂହାସନରୁ ପହଣ୍ଡି କରି ନିଆଯାଏ ଆନନ୍ଦ ବଜାର ପରିସରସ୍ଥ ସ୍ନାନ ମଣ୍ଡପକୁ। କିନ୍ତୁ ସେମାନଙ୍କ ପାଇଁ ସ୍ନାନ ଜଳ ଆସେ ପ୍ରାୟ 350 ଫୁଟ ଦୂରସ୍ଥ ଦେବୀ ଶୀତଳାଙ୍କ ସମୀପରେ ଥିବା ସୁନାକୂଅରୁ। ଠିକ୍ କୂଅକୁ ଲାଗି ଶୀତଳାଙ୍କ ବାହନ ପ୍ରାୟ 3 ଫୁଟ ଉଚ୍ଚ ସ୍ତମ୍ଭ ଉପରେ ବିରାଜମାନ। ଏହି କୂଅଟି 50 ଫୁଟରୁ ଅଧିକ ଗଭୀର ଓ ପ୍ରକୃତ କୂଅଟି ଗୋଲାକୃତିର। ତେବେ କୂଅର ଚାନ୍ଦିନୀଟି ସଦାସର୍ବଦା ଗୋଟିଏ ଚତୁଷ୍ମଣି ସିମେଣ୍ଟ ଚାଦର ଦ୍ୱାରା ଆବୃତ ହୋଇଥାଏ। ଏପରି ହେବାର କାରଣ, ଏହି କୂଅର ପାଣି କେବଳ ସ୍ନାନ ରୀତି ପାଇଁ ହିଁ ବର୍ଷରେ ମାତ୍ର ଥରକ ପାଇଁ ବ୍ୟବହୃତ ହୁଏ, ଅନ୍ୟ କୌଣସି ରୀତିରେ ଏହା ବ୍ୟବହୃତ ହୁଏ ନାହିଁ। ସ୍ନାନ ପୂର୍ଣ୍ଣିମାର ପୂର୍ବ ତିଥି ଅର୍ଥାତ୍ ଜ୍ୟେଷ୍ଠ ମାସ ଶୁକ୍ଳପକ୍ଷ ଚତୁର୍ଦ୍ଦଶୀ ଦିନ ସୁନାକୂଅକୁ ଘୋଡ଼େଇ ରଖିଥିବା ସିମେଣ୍ଟ ଚାଦର ଖୋଲାଯାଏ। କାରଣ ସ୍ନାନ ପୂର୍ଣ୍ଣିମା ପୂର୍ବରୁ କୂଅଟିକୁ ଉଝାଳିବା ମଧ୍ୟ ଗୋଟିଏ ପରମ୍ପରା। ଉଝାଳିବା ଦାୟିତ୍ୱ ମଧ୍ୟ ଦୟଣାମାଳୀ ନାମକ ନିର୍ଦ୍ଦିଷ୍ଟ ସେବାୟତମାନଙ୍କ ଉପରେ ନ୍ୟସ୍ତ ରହିଛି। ଶ୍ରୀମନ୍ଦିରର ଦୟଣାମାଳୀମାନେ ସୁନାକୂଅ ଉଝାଳି ଦିଅନ୍ତି। ଉଝାଳିବା ଦ୍ୱାରା ସୁନାକୂଅ ଚତୁର୍ଦ୍ଦଶୀ ଦିନ ସମ୍ପୂର୍ଣ୍ଣ ଜଳଶୂନ୍ୟ ହୋଇଯାଇଥିଲେ ବି ପରଦିନ ସେ କୂପରେ ପର୍ଯ୍ୟାପ୍ତ ପାଣି ଝରିଯାଏ। ଠାକୁରମାନଙ୍କର ସ୍ନାନ ରୀତି ସାଧାରଣତଃ ପୂର୍ବାହ୍ନରେ ସମ୍ପନ୍ନ ହୁଏ। କୂଅର ପ୍ରଥମ 2 ଗରା ପାଣି ସ୍ନାନବେଦୀକୁ ବୋହି ନିଅନ୍ତି ସୁନାଗୋସେଇ ନାମକ ସେବାୟତ। ପିତ୍ତଳ ଗରାରେ କୂଅରୁ ପାଣି ବାହାର କରାଯାଏ, କିନ୍ତୁ ଦିଅମାନଙ୍କ ଉପରେ ଜଳ ଢାଳି ସ୍ନାନ କରାଯାଏ ତମ୍ବା ଗରାରେ। ଚନ୍ଦନ, କସ୍ତୁରୀ, କର୍ପୂର ଇତ୍ୟାଦି ପକାଯାଇ ସ୍ନାନ ଜଳ ସୁବାସିତ କରାଯାଏ। 108

0: ଶୁଣୁଥିଲେ ଶ୍ରୀକ୍ଷେତ୍ର ମାଧୁରୀ। ଆଜି ବିଷୟ ଥିଲା ଗରାବଡ଼ୁ ସେବା। ପ୍ରଯୋଜନା ପ୍ରଦୀପ୍ତ ଶ୍ରୀଚନ୍ଦନ, ପ୍ରଯୋଜନାରେ ସହାୟତା ଗୋଲୋକ ବିହାରୀ ମହାପାତ୍ର ଏବଂ ଚିରଞ୍ଜୀବୀ ରାଉତରାୟ। ଆଲୋଚନା କରିଥିଲେ ରବିନାରାୟଣ ମହାପାତ୍ର।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ବଲାଙ୍ଗୀର କେନ୍ଦ୍ରରୁ।
2: ଠିକ ସମୟରେ ବୁଣନ୍ତୁ ଆଉ ପ୍ରଚୁର ଅମଳର ଗ୍ୟାରେଣ୍ଟି ପାଆନ୍ତୁ। ଚାଷ ବିଷୟରେ ଚାଷୀଠାରୁ ଭଲ କିଏ ଜାଣିଛି? ବିହନ ଠିକ ସମୟରେ ବୁଣା ଯାଇ ସାରିଛି।
3: ମୁଁ ଫସଲ ବିଷୟରେ ନୁହେଁ, ଏନ୍ପିଏସ୍ ସଞ୍ଚୟ ବିଷୟରେ କହୁଛି।
2: ଆଜ୍ଞା, ଇଏ ଏନ୍ପିଏସ୍ ସଞ୍ଚୟ କ'ଣ?
3: ଏନ୍ପିଏସ୍ ସଞ୍ଚୟ ହେଉଛି ଭାରତ ସରକାରଙ୍କ ପ୍ରାଧିକରଣ PFRDA ଦ୍ୱାରା ପରିଚାଳିତ ଏକ ପେନ୍ସନ୍ ଯୋଜନା, ଯେଉଁଥିରେ ମାତ୍ର 250 ଟଙ୍କାରେ ଖାତା ଖୋଲି ଟଙ୍କା ଜମା କରୁଥିଲେ ଆପଣଙ୍କର ବୃଦ୍ଧାବସ୍ଥାରେ ମାସିକ ପେନ୍ସନ୍ ମିଳିବ। ଆଜି ହିଁ ଏନ୍ପିଏସ୍ ସଞ୍ଚୟରେ ଜମା କରିବା ଆରମ୍ଭ କରନ୍ତୁ ଆଉ ନିଜ ଭବିଷ୍ୟତ ସୁରକ୍ଷିତ କରନ୍ତୁ। ଅଧିକ ବିବରଣୀ ପାଇଁ ନିକଟସ୍ଥ ଜନସେବା କେନ୍ଦ୍ର କିମ୍ବା ନିଜ ବ୍ୟାଙ୍କ ସହିତ ଯୋଗାଯୋଗ କରନ୍ତୁ। ଏନ୍ପିଏସ୍ ସଞ୍ଚୟ ସହିତ ଭବିଷ୍ୟତ ପାଇଁ ପ୍ରସ୍ତୁତ ରୁହନ୍ତୁ।
1: ପ୍ରଚାର କରୁଛୁ ଓଡ଼ିଆ କଥାଚିତ୍ରର ଗୀତ। କଥାଚିତ୍ର ପ୍ରତିଶୋଧ ଅପରାଧ ନୁହେଁ। କଣ୍ଠଶିଳ୍ପୀ ଦେବାଶିଷ ମହାପାତ୍ର। ଗୀତ ରଚନା ବିନୋଦ ନନ୍ଦ। ସଙ୍ଗୀତ ବାସୁଦେବ ରଥ।

ପରବର୍ତ୍ତୀ କଥାଚିତ୍ର ଅନ୍ଧ ଦୁନିଆ ଦ୍ୱୈତ କଣ୍ଠଶିଳ୍ପୀ ଶ୍ରୀକାନ୍ତ ଦାସ ଓ ଗୀତା ଦାସ, ଗୀତିକାର ନାଟ୍ୟଶ୍ରୀ ରଘୁନାଥ ମିଶ୍ର, ସଙ୍ଗୀତ ବାସୁଦେବ ରଥ।

ଗୀତିକାର ନାଟ୍ୟଶ୍ରୀ ରଘୁନାଥ ମିଶ୍ର, ସଙ୍ଗୀତ ବାସୁଦେବ ରଥ, ଶେଷରେ ଭୁଲ କାହାର କଥାଚିତ୍ରରେ ଶିଳ୍ପୀ ତାନସେନ ସିଂ।

ओडिया कथचित्रर गीत शुणुले आकाशवाणी ବଲାଙ୍ଗୀର सकाळ 9:00 ହେବାକୁ ଯାଉଛି। କିଛି ସମୟ ପରେ ଶୁଣିପାରିବେ ବିବିଧ ଭାରତୀ କାର୍ଯ୍ୟକ୍ରମ।

0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ବଲାଙ୍ଗୀର କେନ୍ଦ୍ରରୁ।
1: ରଥଯାତ୍ରା ଉପଲକ୍ଷେ 12 ଜୁଲାଇରୁ 16 ଜୁଲାଇ ପର୍ଯ୍ୟନ୍ତ ଉତ୍କଳିକା ଆଣିଛି ହସ୍ତତନ୍ତରେ 10% + 20% ଓ ହସ୍ତଶିଳ୍ପରେ 10%ର ବିଶେଷ ରିହାତି। ଏହି ଅଫର ଉତ୍କଳିକାର ସମସ୍ତ ଶାଖା ଓ www.utkalikaodisha.com ଉପଲବ୍ଧ।
0: ଆକାଶବାଣୀ ବଲାଙ୍ଗୀର ଶୁଣନ୍ତୁ ଏକ ସୂଚନା। ପ୍ରତିବର୍ଷ ବର୍ଷା ଋତୁରେ ବିଭିନ୍ନ ନଦୀଗୁଡ଼ିକର ଜଳସ୍ତର ବୃଦ୍ଧି ପାଇ ବନ୍ୟା ପରିସ୍ଥିତିର ସମ୍ଭାବନା ଥାଏ। ଜନସାଧାରଣ ନଦୀ କିମ୍ବା ଜଳଭଣ୍ଡାରକୁ ଯିବା ମଧ୍ୟରେ ସମୟରେ କେତେକ ସତର୍କତା ଅବଲମ୍ବନ କରିବା ଆବଶ୍ୟକ। ଗଭୀର ଜଳ ଏବଂ ପ୍ରଖର ସ୍ରୋତଠାରୁ ଦୂରେଇ ରୁହନ୍ତୁ। ସ୍କୁଲ କଲେଜ ଯାଉଥିବା ପିଲାମାନଙ୍କ ପ୍ରତି ଅଭିଭାବକମାନେ ବିଶେଷ ନଜର ରଖନ୍ତୁ। ବନ୍ୟା ସମୟରେ ବୁଡ଼ିଯିବାକୁ ଥିବା ସ୍ଥାନରୁ ଯଥାଶୀଘ୍ର ଆବଶ୍ୟକୀୟ ଜିନିଷପତ୍ର ଧରି ଉଚ୍ଚ ସ୍ଥାନକୁ ଚାଲିଯାଆନ୍ତୁ। ଟେଲିଭିଜନ, ରେଡ଼ିଓ, ବିଭିନ୍ନ ଖବରକାଗଜ ଏବଂ ଡାକବାଜି ଯନ୍ତ୍ର ମାଧ୍ୟମରେ ଦିଆଯାଉଥିବା ବନ୍ୟା ସମ୍ପର୍କିତ ସୂଚନା ଜାଣନ୍ତୁ ଏବଂ ଆବଶ୍ୟକୀୟ ସତର୍କତା ଅବଲମ୍ବନ କରନ୍ତୁ। ବୁଡ଼ି ଯାଉଥିବା ନଦୀବନ୍ଧ ଉପରେ ଯାତାୟାତ କରନ୍ତୁ ନାହିଁ। ପହଁରି ଜାଣିଥିଲେ ମଧ୍ୟ ସୁଅ ଥିବା ପାଣିରେ ପ୍ରବେଶ କରନ୍ତୁ ନାହିଁ। ଚପଳମତି କିଶୋର କିଶୋରୀମାନଙ୍କୁ ଦୁଃସାହସିକ ଭାବରେ ବନ୍ୟା ଦେଖିବାକୁ ବା ମାଛ ଧରିବାକୁ ଛାଡ଼ନ୍ତୁ ନାହିଁ। ଲାଇସେନ୍ସ ନଥିବା ନୌକାରେ ଯାତାୟାତ କରନ୍ତୁ ନାହିଁ ତଥା ଧୈର୍ଯ୍ୟ କ୍ଷମତାଠାରୁ ଅଧିକ ସଂଖ୍ୟକ ଯାତ୍ରୀ ଯାତାୟାତ କରନ୍ତୁ ନାହିଁ। ଜଳଭଣ୍ଡାରରୁ ପାଣି ଛଡ଼ାଯାଉଥିବା ସୂଚନା ଥିଲେ ନଦୀ ଶଯ୍ୟା ଭିତରକୁ ଯାଆନ୍ତୁ ନାହିଁ ତଥା ଗୃହପାଳିତ ପଶୁମାନଙ୍କୁ ଛାଡ଼ନ୍ତୁ ନାହିଁ। ସୂଚନାଟି ଶେଷ ହେଲା। ଆକାଶବାଣୀ ବଲାଙ୍ଗୀର ପ୍ରଚାର କରୁଛୁ ବାତାୟନ କାର୍ଯ୍ୟକ୍ରମ। ଏଥିରେ ଶୁଣନ୍ତୁ ହିନ୍ଦୀ କଥାଚିତ୍ରର ଗୀତ। ପ୍ରଥମେ କଥାଚିତ୍ର ଆପ୍ କି କସମ୍, କଣ୍ଠଶିଳ୍ପୀ କିଶୋର କୁମାର, ଗୀତିକାର ଆନନ୍ଦ ବକ୍ସି, ସଙ୍ଗୀତ ରାହୁଲ ଦେବ ବର୍ମନ।

ଗୀତ ରଚନା ଆଲନ୍ ବକ୍ସି, ସଙ୍ଗୀତ ଲକ୍ଷ୍ମୀକାନ୍ତ ପ୍ୟାରେଲାଲ, କଥାଚିତ୍ର ଜବ୍ ଜବ୍ ଫୁଲ୍ ଖିଲେ, କଣ୍ଠଶିଳ୍ପୀ ମହମ୍ମଦ ରଫି।

କଥାଚିତ୍ର ଦୁର୍ କାରାହି, କଣ୍ଠ ଓ ସଙ୍ଗୀତ କିଶୋର କୁମାର, ଗୀତିକାର ଏ ଇରଶାଦ।

ବାତାୟନ କାର୍ଯ୍ୟକ୍ରମରେ ଶୁଣୁଛନ୍ତି ହିନ୍ଦୀ କଥାଚିତ୍ରର ଗୀତ ଆକାଶବାଣୀ ବଲାଙ୍ଗୀର କେନ୍ଦ୍ରରୁ। ପରବର୍ତ୍ତୀ କଥାଚିତ୍ର ଅମର ପ୍ରେମ, କଣ୍ଠଶିଳ୍ପୀ କିଶୋର କୁମାର, ଗୀତ ଆନନ୍ଦ ବକ୍ସି, ସଙ୍ଗୀତ ରାହୁଲ ଦେବ ବର୍ମନ।

ଗୀତ ଆନନ୍ଦ ବକ୍ସି, ସଙ୍ଗୀତ ସଚିନ ଦେବ ବର୍ମନ, କଥାଚିତ୍ର ଚୁପକେ ଚୁପକେ, କଣ୍ଠଶିଳ୍ପୀ ଲତା ମଙ୍ଗେସ୍କର।

0: ଶୁଣୁଥିଲେ ଭକ୍ତକବି ରାମଦାସ ବିରଚିତ ଦାଢ଼ିଦା ଭକ୍ତି, ବିଷୟ ରାମଦାସ ସମ୍ବାଦର ଦ୍ୱିତୀୟ ଭାଗ। ଆପଣମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ ବଲାଙ୍ଗୀର କେନ୍ଦ୍ରରୁ।
1: ରଥଯାତ୍ରା ଉପଲକ୍ଷେ 12 ଜୁଲାଇରୁ 16 ଜୁଲାଇ ପର୍ଯ୍ୟନ୍ତ ଉତ୍କଳିକା ଆଣିଛି ହସ୍ତତନ୍ତରେ 10% ପ୍ଲସ 20% ଓ ହସ୍ତଶିଳ୍ପରେ 10%ର ବିଶେଷ ରିହାତି। ଏହି ଅଫର ଉତ୍କଳିକାର ସମସ୍ତ ଶାଖା ଓ www.utkalikaodisha.com ଉପଲବ୍ଧ।
2: ଠିକ ସମୟରେ ବୁଣନ୍ତୁ ଆଉ ପ୍ରଚୁର ଅମଳର ଗ୍ୟାରେଣ୍ଟି ପାଆନ୍ତୁ। ଚାଷ ବିଷୟରେ ଚାଷୀଠାରୁ ଭଲ କିଏ ଜାଣିଛି ବିହନ ଠିକ ସମୟରେ ବୁଣା ଯାଇ ସାରିଛି?
3: ମୁଁ ଫସଲ ବିଷୟରେ ନୁହେଁ, ଏନ୍ପିଏସ୍ ସଞ୍ଚୟ ବିଷୟରେ କହୁଛି।
2: ଆଜ୍ଞା, ଇଏ ଏନ୍ପିଏସ୍ ସଞ୍ଚୟ କ'ଣ?
3: ଏନ୍ପିଏସ୍ ସଞ୍ଚୟ ହେଉଛି ଭାରତ ସରକାରଙ୍କ ପ୍ରାଧିକରଣ PFRDA ଦ୍ୱାରା ପରିଚାଳିତ ଏକ ପେନ୍ସନ୍ ଯୋଜନା, ଯେଉଁଥିରେ ମାତ୍ର 250 ଟଙ୍କାରେ ଖାତା ଖୋଲି ଟଙ୍କା ଜମା କରୁଥିଲେ ଆପଣଙ୍କର ବୃଦ୍ଧାବସ୍ଥାରେ ମାସିକ ପେନ୍ସନ୍ ମିଳିବ। ଆଜି ହିଁ ଏନ୍ପିଏସ୍ ସଞ୍ଚୟରେ ଜମା କରିବା ଆରମ୍ଭ କରନ୍ତୁ ଆଉ ନିଜ ଭବିଷ୍ୟତ ସୁରକ୍ଷିତ କରନ୍ତୁ। ଅଧିକ ବିବରଣୀ ପାଇଁ ନିକଟସ୍ଥ ଜନସେବା କେନ୍ଦ୍ର କିମ୍ବା ନିଜ ବ୍ୟାଙ୍କ ସହିତ ଯୋଗାଯୋଗ କରନ୍ତୁ। ଏନ୍ପିଏସ୍ ସଞ୍ଚୟ ସହିତ ଭବିଷ୍ୟତ ପାଇଁ ପ୍ରସ୍ତୁତ ରୁହନ୍ତୁ।
0: ଏଥର ପ୍ରଚାର କରୁଛୁ ଓଡ଼ିଆ ସୁଗମ ସଙ୍ଗୀତ। ସଙ୍ଗୀତ ଶରତ ନାୟକ, ପ୍ରଥମ ଶିଳ୍ପୀ ନିବେଦିତା, ଗୀତିକାର ଦେବୀଦତ୍ତ ମହାନ୍ତି।

ଓଡ଼ିଆ ସୁଗମ ସଙ୍ଗୀତ ଶୁଣୁଥିଲେ ଆକାଶବାଣୀ ବଲାଙ୍ଗୀର। ଦିନ 12:30 ହେବାକୁ ଯାଉଛି। କିଛି ସମୟ ପରେ ଶୁଣିପାରିବେ ବିବିଧ ଭାରତୀ କାର୍ଯ୍ୟକ୍ରମ।

0: ସମ୍ବାଦ ପଢୁଛନ୍ତି ମହେଶ୍ୱର ସାହୁ। ମୁଖ୍ୟ ସମ୍ବାଦ, ଇଣ୍ଡୋନେସିଆର ସର୍ବୋଚ୍ଚ ନାଗରିକ ସମ୍ମାନ ବିନ୍ତଙ୍ଗ ଆଦିପୂର୍ଣ୍ଣାରେ ସମ୍ମାନିତ ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଗୁରୁତ୍ୱପୂର୍ଣ୍ଣ ଖଣିଜ ସାମଗ୍ରୀ ସମେତ ବିଭିନ୍ନ କ୍ଷେତ୍ରରେ ସହଭାଗିତା ବୃଦ୍ଧି ନେଇ ଇଣ୍ଡୋନେସିଆ ଭାରତ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ। ଶ୍ରୀ ଅମରନାଥଜୀ ଦର୍ଶନ ପାଇଁ ଆଜି ଷଷ୍ଠ ପର୍ଯ୍ୟାୟରେ ଯାତ୍ରା ଆରମ୍ଭ କଲେ 8000ରୁ ଅଧିକ ଶ୍ରଦ୍ଧାଳୁ। କେରଳର କୋଚିଠାରେ ଆସନ୍ତାକାଲିଠାରୁ ଆରମ୍ଭ ହେବ ବ୍ରିକ୍ସ ମହିଳା ମନ୍ତ୍ରୀସ୍ତରୀୟ ସମ୍ମିଳନୀ ଏବଂ ଫିଫା ବିଶ୍ୱକପ୍ରେ ଆମେରିକାକୁ 4-1 ପରାସ୍ତ କରି କ୍ୱାର୍ଟର ଫାଇନାଲ୍ରେ ବେଲ୍ଜିୟମ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆଜି ଇଣ୍ଡୋନେସିଆର ସର୍ବୋଚ୍ଚ ନାଗରିକ ସମ୍ମାନ ବିନ୍ତଙ୍ଗ ଆଦିପୂର୍ଣ୍ଣାରେ ସମ୍ମାନିତ କରାଯାଇଛି। ଏକ ସ୍ୱତନ୍ତ୍ର ସମାରୋହରେ ଇଣ୍ଡୋନେସିଆର ରାଷ୍ଟ୍ରପତି ପ୍ରବୋ ସୁବିୟାନ୍ତୋ ଶ୍ରୀ ମୋଦିଙ୍କୁ ଏହି ପୁରସ୍କାର ପ୍ରଦାନ କରିଛନ୍ତି। ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଇଣ୍ଡୋନେସିଆ ରାଷ୍ଟ୍ରପତି ଭବନରେ ଔପଚାରିକ ଭାବେ ସ୍ୱାଗତ କରାଯାଇଥିଲା। ଛୋଟ ଛୋଟ ପିଲାମାନେ ଭାରତ ଓ ଇଣ୍ଡୋନେସିଆର ଜାତୀୟ ପତାକା ଧରି ଶ୍ରୀ ମୋଦିଙ୍କୁ ସ୍ୱାଗତ କରିଥିଲେ। ଉଭୟ ନେତା ଏହି ପରିପ୍ରେକ୍ଷୀରେ ଦ୍ୱିପାକ୍ଷିକ ଆଲୋଚନା କରିଥିବାବେଳେ ଉଭୟ ଦେଶ ମଧ୍ୟରେ କେତେକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିଲା। ଇଣ୍ଡୋନେସିଆର ସର୍ବୋଚ୍ଚ ନାଗରିକ ସମ୍ମାନ ପାଇବା ପରେ ପ୍ରଧାନମନ୍ତ୍ରୀ ମୋଦି ପ୍ରତିକ୍ରିୟାରେ କହିଛନ୍ତି,
1: ମୈଁ ଇସ୍ ଗର୍ମଜୋଶୀ ଭରେ ସ୍ୱାଗତ କେ ଲିଏ ପ୍ରେସିଡେଣ୍ଟ ପ୍ରବୋ କୋ ଉନକା ହୃଦୟ ସେ ଆଭାର ବ୍ୟକ୍ତ କରତା ହୁଁ। ଔର ଆଜ ଇଣ୍ଡୋନେସିଆ କି ଯାତ୍ରା କରତେ ହୁଏ ମୁଝେ ବହୁତ ଖୁସି ହୋ ରହି ହେ। ଆଜ ସୁବହ ମୁଝେ ଆଦର କେ ସାଥ ଇଣ୍ଡୋନେସିଆ କା ସର୍ବୋଚ୍ଚ ସମ୍ମାନ ଦିଆ ଗୟା ହେ। ये सम्मान कोटि कोटि भारतवासियों का है, इंडोनेशिया के लोगों की भावनाओं का है।

0: ଲୋକସଭା ବାଚସ୍ପତି ଓମ୍ ବିର୍ଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଇଣ୍ଡୋନେସିଆର ସର୍ବୋଚ୍ଚ ସମ୍ମାନ ପାଇଁ ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମରେ ଶ୍ରୀ ବିର୍ଲା କହିଛନ୍ତି, ଏହି ସମ୍ମାନ ଭାରତ ଇଣ୍ଡୋନେସିଆ ସହଭାଗିତାକୁ ଆହୁରି ଦୃଢ଼ କରିବା ସହ ଆଞ୍ଚଳିକ ତଥା ବିଶ୍ୱସ୍ତରୀୟ ସହଯୋଗକୁ ବୃଦ୍ଧି କରିବା ଦିଗରେ ଦୂରଦର୍ଶୀ ନେତୃତ୍ୱକୁ ମାନ୍ୟତା ଦେଉଛି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଏହି ସମ୍ମାନ ସମସ୍ତ ଭାରତୀୟଙ୍କ ପାଇଁ ଗର୍ବ ଓ ଗୌରବର ବିଷୟ ବୋଲି କହିଛନ୍ତି। ଭାରତ ଏବଂ ଆସିଆନ୍ ସମ୍ପର୍କକୁ ମଜବୁତ କରିବା କ୍ଷେତ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିରନ୍ତର ପ୍ରୟାସର ଏହା ପ୍ରତିଫଳନ ବୋଲି ଶ୍ରୀ ଜୟଶଙ୍କର କହିଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଶୁଭେଚ୍ଛା ଜଣାଇବା ଅବସରରେ ତାଙ୍କ ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱକୁ ପ୍ରଶଂସା କରିଛନ୍ତି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ପ୍ରଧାନମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେ କହିଛନ୍ତି, ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଇଣ୍ଡୋନେସିଆ ଭାରତର ପ୍ରମୁଖ ସହଯୋଗୀ ରାଷ୍ଟ୍ର ଭାବରେ ଶାନ୍ତି ଏବଂ ବିକାଶ ଦିଗରେ କାର୍ଯ୍ୟ କରୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଇଣ୍ଡୋନେସିଆ ରାଷ୍ଟ୍ରପତି ପ୍ରବୋ ସୁବିୟାନ୍ତୋଙ୍କ ସହ ଆଜି ଜାକର୍ତ୍ତାଠାରେ ଦ୍ୱିପାକ୍ଷିକ ସମ୍ପର୍କ ବୃଦ୍ଧି ନେଇ ଉଭୟ ଦେଶ ମଧ୍ୟରେ ଥିବା ରଣନୈତିକ ଭାଗିଦାରୀକୁ ନୂଆ ଦିଗ ପ୍ରଦାନ କରାଯାଇଛି। ପାରସ୍ପରିକ ସ୍ୱାର୍ଥ ସମ୍ଭଳିତ ବୁଝାମଣାପତ୍ର ସ୍ୱାକ୍ଷର ସମୟରେ ଉଭୟ ନେତା ଉପସ୍ଥିତ ଥିଲେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ଭାରତ ଏବଂ ଇଣ୍ଡୋନେସିଆ ମଧ୍ୟରେ 2018ରେ ଗୃହୀତ ବ୍ୟାପକ ରଣନୈତିକ ଭାଗିଦାରୀ ପ୍ରଗତିର ଏକ ନୂତନ ପର୍ଯ୍ୟାୟରେ ପ୍ରବେଶ କରୁଛି। ଏହା ବିକାଶ, ସୁରକ୍ଷା, ପ୍ରଯୁକ୍ତି, ସଂସ୍କୃତି ଏବଂ ଶିକ୍ଷା ସମେତ ବିଭିନ୍ନ କ୍ଷେତ୍ରରେ ଅଗ୍ରସର ହେଉଥିବା ଜଣାପଡ଼ିଛି। ଶ୍ରୀ ମୋଦି କହିଛନ୍ତି, ଭାରତ ଇଣ୍ଡୋନେସିଆ ଭାଗିଦାରୀରେ ଆଜି ଏକ ସୁବର୍ଣ୍ଣ ଅଧ୍ୟାୟ ଆରମ୍ଭ ହୋଇଛି। ଆଗାମୀ ଦିନରେ ଭାରତର ଉଚ୍ଚମାନର ଏବଂ ସୁଲଭ ମୂଲ୍ୟର ଔଷଧ ଇଣ୍ଡୋନେସିଆରେ ସହଜରେ ଉପଲବ୍ଧ ହେବ। ଇଣ୍ଡୋନେସିଆର ଡାକ୍ତର ଏବଂ ପେସାଦାର ସ୍ୱାସ୍ଥ୍ୟସେବକଙ୍କ ଦକ୍ଷତା ନିର୍ମାଣରେ ଭାରତ ସହଯୋଗ କରିବ ବୋଲି ଶ୍ରୀ ମୋଦି କହିଛନ୍ତି।
1: 2018 ମେ ବନି ହମାରୀ କମ୍ପ୍ରିହେନ୍ସିଭ ଷ୍ଟ୍ରାଟେଜିକ ପାର୍ଟନରସିପ୍ ଆଜ୍ ଏକ ନଇ ଉଡାନ୍ ଲେ ରହି ହେ। ହମ୍ डेवलपमेंट, सिक्योरिटी, टेक्नोलॉजी, कल्चर और एजुकेशन हर क्षेत्र में महत्वपूर्ण कदम बढ़ा रहे हैं। मुझे विश्वास है आज से भारत इंडोनेशिया साझेदारी का एक सुनहरा अध्याय शुरू होगा और इस सुनहरे अध्याय का बहुत बड़ा सकारात्मक प्रभाव 21वीं सदी की दुनिया पर होगा, पूरी मानवता पर होगा।
0: ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭାରତରେ ବିକଶିତ ଗହମ ବିହନ ଯୋଗାଣ ଇଣ୍ଡୋନେସିଆର ଖାଦ୍ୟ ନିରାପତ୍ତାକୁ ସୁଦୃଢ଼ କରିବ। ଉଭୟ ଦେଶ ମଧ୍ୟରେ ସ୍ଥାୟୀ କୃଷି ଏବଂ କୃଷି ପ୍ରଯୁକ୍ତିବିଦ୍ୟା ସମ୍ପର୍କିତ ଜ୍ଞାନକୌଶଳ ଆଦାନ ପ୍ରଦାନ କରାଯିବ। ଜାକର୍ତ୍ତାଠାରେ ଇଣ୍ଡୋନେସିଆ ରାଷ୍ଟ୍ରପତି ଏକ ମିଳିତ ସାମ୍ବାଦିକ ସମ୍ମିଳନୀରେ ଉଦ୍ବୋଧନ ଦେଇ କହିଛନ୍ତି, ଦୁଇ ଦେଶ ମଧ୍ୟରେ ବୃଦ୍ଧି ପାଉଥିବା ପାରସ୍କରିକ ବିଶ୍ୱାସ ସୁରକ୍ଷା, ପ୍ରତିରକ୍ଷା ଏବଂ ସାମୁଦ୍ରିକ କ୍ଷେତ୍ରରେ ସହଯୋଗକୁ ମଜବୁତ କରିଛି। ଉଭୟ ଦେଶ ପ୍ରତିରକ୍ଷା ବିନିମୟ, ବିପର୍ଯ୍ୟୟ ପରିଚାଳନା ସହଯୋଗ ଏବଂ ଶିଳ୍ପ ସହଯୋଗକୁ ବିସ୍ତାର କରିବାକୁ ରାଜି ହୋଇଛନ୍ତି। କଡ଼ା ସୁରକ୍ଷା ବଳୟ ମଧ୍ୟରେ ଆଜି ଶ୍ରୀ ଅମରନାଥଜୀ ଯାତ୍ରା ଲାଗି ଜମ୍ମୁର ଭଗବତୀନଗର ମୂଳ କ୍ୟାମ୍ପରୁ ଷଷ୍ଠ ପର୍ଯ୍ୟାୟ ତୀର୍ଥଯାତ୍ରୀ ଦଳ ଯାତ୍ରା ଆରମ୍ଭ କରିଛନ୍ତି। ଆମ ଆକାଶବାଣୀ ଜମ୍ମୁ ସମ୍ଭାଦଦାତାଙ୍କ ସୂଚନା ଅନୁଯାୟୀ ଏହି ପର୍ଯ୍ୟାୟରେ 8,815 ଜଣ ତୀର୍ଥଯାତ୍ରୀ ଯାତ୍ରା କରୁଛନ୍ତି। ସେମାନଙ୍କ ମଧ୍ୟରୁ 3,998 ଜଣ ବୋଲତାଲ ମାର୍ଗରେ ଯାଉଥିବା ବେଳେ 4,826 ଜଣ ତୀର୍ଥଯାତ୍ରୀ ପହଲଗାମ ମାର୍ଗରେ ଯାତ୍ରା କରୁଛନ୍ତି। ସୁରୁଖୁରୁରେ ଯାତ୍ରା ସମ୍ପନ୍ନ କରିବା ଲାଗି 363 ଯାନ ବ୍ୟବହାର କରାଯାଉଛି। ସ୍ଥାନୀୟ ପୁଲିସ, ସିଆର୍ପିଏଫ୍ ଏବଂ ଅନ୍ୟ ସଂସ୍ଥାଗୁଡ଼ିକ ପକ୍ଷରୁ ସମସ୍ତ ମାର୍ଗରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ନୂଆଦିଲ୍ଲୀରେ ଡୁରାଣ୍ଡ କପ୍ ପ୍ରତିଯୋଗିତା 2026ର ଟ୍ରଫି ଉନ୍ମୋଚନ କରିଛନ୍ତି। ଏହି ଅବସରରେ ରାଷ୍ଟ୍ରପତି କହିଛନ୍ତି, ନୂଆ ଦଳଗୁଡ଼ିକ ଚଳିତ ବର୍ଷ ଡୁରାଣ୍ଡ କପ୍, ପ୍ରେସିଡେଣ୍ଟସ୍ କପ୍ ଏବଂ ସିମ୍ଲା ଟ୍ରଫି ହାସଲ କରିବା ଲାଗି ଚେଷ୍ଟା କରିବେ। ଡୁରାଣ୍ଡ କପ୍ରେ ଚଳିତ ବର୍ଷ ଶ୍ରୀଲଙ୍କା ଦଳ ଯୋଗ ଦେଉଥିବାରୁ ରାଷ୍ଟ୍ରପତି ସନ୍ତୋଷ ବ୍ୟକ୍ତ କରି କହିଛନ୍ତି, ଏହାଦ୍ୱାରା ଐତିହାସିକ ଡୁରାଣ୍ଡ କପ୍ ଆହୁରି ଲୋକପ୍ରିୟ ହୋଇପାରିବ। ଶ୍ରୀମତୀ ମୁର୍ମୁ ସମସ୍ତ ଦଳ ଓ ଖେଳାଳିମାନଙ୍କୁ ପ୍ରତିଯୋଗିତା ପାଇଁ ଶୁଭେଚ୍ଛା ଜଣାଇଛନ୍ତି। ରାଷ୍ଟ୍ରପତି ଡୁରାଣ୍ଡ କପ୍ କୋଲକାତା, ଗୁଆହାଟୀ, ଇମ୍ଫାଲ ସମେତ ରାଞ୍ଚିରେ ଆୟୋଜନ ନେଇ ଖୁସି ବ୍ୟକ୍ତ କରିଛନ୍ତି।
2: ଫୁଟବଲ ବିଶ୍ୱକେ ସବସେ ଲୋକପ୍ରିୟ ଖେଲ ମେସେ ଏକ ଏ ଖେଲ ଉତ୍କୃଷ୍ଟତା ଏକତା ଔର ଖେଲ ଭାବନା କା ଏକ ଅନୁପମ ଉଦାହରଣ ଫୁଟବଲ ଲୋକଙ୍କୁ ଏକ ଦୂସରେ ସେ ଯୋଡ଼ତା ଖେଲ ଭାବନା କା ମହତ୍ତ୍ୱ କେବଳ ଖେଲ ତ ସୀମିତ ନାହିଁ ଏ ଏକ ମହତ୍ତ୍ୱପୂର୍ଣ୍ଣ ଜୀବନ ମୂଲ୍ୟ ଯୋ ଆମେ ସମାନତା ସହଯୋଗ ଔର ବିପରୀତ।

0: नमस्कार। ଏତେବେଳ ଯାଏ କାର୍ଯ୍ୟକ୍ରମ ଶୁଣୁଥିଲେ ଆକାଶବାଣୀ ଦିଲ୍ଲୀରୁ ଆକାଶବାଣୀ କଟକ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ କିଛି ସମୟ ପରେ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଆଶୁତୋଷ ପତି। ମୁଖ୍ୟ ସମ୍ବାଦ, ଜନସାଧାରଣଙ୍କ ସହଯୋଗ ଓ ସରକାରଙ୍କ ବନୀକରଣ ଯୋଜନାରେ ରାଜ୍ୟରେ ଜଙ୍ଗଲ ଆଚ୍ଛାଦନ ବୃଦ୍ଧି ପାଉଛି କହିଲେ ମୁଖ୍ୟମନ୍ତ୍ରୀ। ଜନଜାତି ଗବେଷଣା ପ୍ରତିଷ୍ଠାନଗୁଡ଼ିକୁ ସଶକ୍ତ କରିବା ଲକ୍ଷ୍ୟ ନେଇ ଭୁବନେଶ୍ୱରଠାରେ ଦୁଇଦିନିଆ ଜାତୀୟ କର୍ମଶାଳା ଉଦ୍ଘାଟିତ। ଲୋକସେବା ଭବନଠାରେ ଜାରି ରହିଛି ପୂର୍ବାଞ୍ଚଳ ପରିଷଦ ଷ୍ଟାଣ୍ଡିଂ କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ। ଏବଂ ଲଗାଣ ବର୍ଷା ସତ୍ତ୍ୱେ ରାଜ୍ୟରେ ବନ୍ୟା ପରିସ୍ଥିତି ଉପୁଜି ନାହିଁ, ଜଳସମ୍ପଦ ବିଭାଗ ମୁଖ୍ୟଯନ୍ତ୍ରୀଙ୍କ ସୂଚନା। ଆସନ୍ତା ଗୁରୁବାର ଦିନ ହୀରାକୁଦ ଜଳଭଣ୍ଡାରରୁ ନିଷ୍କାସିତ ହେବ ଚଳିତ ବର୍ଷର ପ୍ରଥମ ବନ୍ୟା ଜଳ। ରାଜ୍ୟରେ ବନ ସୁରକ୍ଷା ଓ ସବୁଜ ବଳୟ ସୃଷ୍ଟି ପାଇଁ ସରକାର ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଭୁବନେଶ୍ୱରସ୍ଥିତ କପିଳେଶ୍ୱର ସରକାରୀ ଉଚ୍ଚ ବିଦ୍ୟାଳୟରେ ଆଜି 77ତମ ବନ ମହୋତ୍ସବ ସପ୍ତାହ ପାଳନ ଅବସରରେ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ସମଗ୍ର ବିଶ୍ୱରେ ତାପମାତ୍ରା ବୃଦ୍ଧି, ଅନିୟମିତ ବର୍ଷା, ପ୍ରାକୃତିକ ବିପର୍ଯ୍ୟୟ ଓ ପରିବେଶ ପ୍ରଦୂଷଣ ଭଳି ଗଭୀର ସମସ୍ୟାର ମୁକାବିଲା ପାଇଁ ବ୍ୟାପକ ଚାରାରୋପଣ ଓ ଜଙ୍ଗଲ ସୁରକ୍ଷାର ଆବଶ୍ୟକତା ରହିଛି। ରାଜ୍ୟରେ ଯୁଗ୍ମ ଜଙ୍ଗଲ ପରିଚାଳନାରେ ପ୍ରାୟ 16,209 ବନ ସୁରକ୍ଷା ସମିତି ଓ 579 ପରିବେଶ ଉନ୍ନୟନ କମିଟି ଦ୍ୱାରା 13,933 ବର୍ଗ କିଲୋମିଟରରୁ ଉର୍ଦ୍ଧ୍ୱ ଜଙ୍ଗଲର ସୁରକ୍ଷା ଓ ଉତ୍ତମ ପରିଚାଳନା କରାଯାଉଛି। ଏଥିରେ 2,11,000 ପରିବାର ନିୟୋଜିତ ହୋଇ ଉପକୃତ ହେଉଛନ୍ତି। ଜନସାଧାରଣଙ୍କ ସହଯୋଗ, ସରକାରଙ୍କ ବନୀକରଣ ଯୋଜନାରେ ରାଜ୍ୟରେ କ୍ରମାଗତ ଭାବେ ଜଙ୍ଗଲ ଆଚ୍ଛାଦନ ବୃଦ୍ଧି ପାଉଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
1: ବୃକ୍ଷରୋପଣ କରିବା, ଯେତେ ଅଧିକରୁ ଅଧିକ ବୃକ୍ଷରୋପଣ କରିବା, ସିଏ ହିଁ ଆମକୁ ଗ୍ଲୋବାଲ ୱାର୍ମିଂରୁ ଆମକୁ ରକ୍ଷା କରିପାରିବ। ଅଦ୍ୟାବଧି ଯୁଗ୍ମ ଜଙ୍ଗଲ ପରିଚାଳନାରେ ପ୍ରାୟତଃ 16,209 ବନ ସୁରକ୍ଷା ସମିତି ଆମ ଓଡ଼ିଶାରେ, 579 ପରିବେଶ ଉନ୍ନୟନ କମିଟି ଏମାନଙ୍କର ଦ୍ୱାରା ପ୍ରାୟ 13,933 ବର୍ଗ କିଲୋମିଟରରୁ ଅଧିକ ଜଙ୍ଗଲ ଇଏ ସୁରକ୍ଷା କରାଯାଉଛି ଏବଂ ତାହାର ଉତ୍ତମ ପରିଚାଳନା ମଧ୍ୟ କରାଯାଉଛି। ଏଥିରେ ପ୍ରାୟ 2,11,000 ପରିବାର ନିୟୋଜିତ ଉପକୃତ ହେଉଛନ୍ତି।
0: ମୁଖ୍ୟମନ୍ତ୍ରୀ କହିଛନ୍ତି, ରାଜ୍ୟରେ ମିଶନ ମୋଡ୍ରେ ବନ ସୁରକ୍ଷା କାର୍ଯ୍ୟ ଜାରି ରହିଛି। ମହାନଦୀ ଅବବାହିକାରେ ସବୁଜ ମହାନଦୀ ମିଶନ ମାଧ୍ୟମରେ ଚାରାରୋପଣ କରାଯିବା ସହିତ ତେଲ, ଇବ୍,

0: ବ୍ରହ୍ମଣୀ ବୈତରଣୀ ଋଷିକୁଲ୍ୟା ଓ ବଂଶଧାରା ନଦୀର ଦୁଇ ପାର୍ଶ୍ୱରେ ସବୁଜ ବଳୟ ସୃଷ୍ଟି କରାଯାଉଛି। 2025-26 ଆର୍ଥିକ ବର୍ଷରେ 724 ହେକ୍ଟର ନଦୀ ପାର୍ଶ୍ୱ ଅଞ୍ଚଳରେ 565,000 ଚାରାରୋପଣ କରାଯାଇଛି। ଚଳିତ ଆର୍ଥିକ ବର୍ଷରେ 2,702 ହେକ୍ଟର ଅଞ୍ଚଳରେ 900,000 ଚାରାରୋପଣର ଲକ୍ଷ୍ୟ ରଖାଯାଇଛି। ଆମ ଜଙ୍ଗଲ ଯୋଜନା ଅଧୀନରେ ଜଙ୍ଗଲ ପୁନରୁଦ୍ଧାର ପାଇଁ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି। ଏକ ପେଡ଼ ମା କେ ନାମ ଅଭିଯାନରେ ଓଡ଼ିଶାରେ 8,12,00,000 ଚାରାରୋପଣ ସମ୍ପୂର୍ଣ୍ଣ କରାଯାଇ ରକ୍ଷଣାବେକ୍ଷଣ କରାଯାଉଛି। ଅଭିଯାନ ଅଧୀନରେ ରାଜ୍ୟବାସୀଙ୍କୁ ଚାରାରୋପଣ କରିବାକୁ ମୁଖ୍ୟମନ୍ତ୍ରୀ ଏହି ଅବସରରେ ଆହ୍ୱାନ ଦେଇଛନ୍ତି। ଜନଜାତିଙ୍କ ଭାଷା, ସଂସ୍କୃତି ଏବଂ ପାରମ୍ପରିକ ଜ୍ଞାନକୁ ସଂରକ୍ଷଣ କରିବାର ଆବଶ୍ୟକତା ରହିଛି ବୋଲି କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ କହିଛନ୍ତି। ଭୁବନେଶ୍ୱରଠାରେ ଦୁଇଦିନିଆ ଜାତୀୟ କର୍ମଶାଳାକୁ ଉଦ୍ଘାଟନ କରି ଶ୍ରୀ ଓରାମ କହିଛନ୍ତି, ଜନଜାତିଙ୍କ ପାରମ୍ପରିକ ଜ୍ଞାନକୁ ଅତ୍ୟାଧୁନିକ ପ୍ରଯୁକ୍ତି ବିଦ୍ୟା ସହ ସମନ୍ୱିତ କରିବାର ଆବଶ୍ୟକତା ରହିଛି। ଏହି ଅବସରରେ ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଜନଜାତିଙ୍କ ବିକାଶ ପାଇଁ ଜ୍ଞାନ, ନବସୃଜନ ଏବଂ ପ୍ରମାଣ ଆଧାରିତ ନୀତି ନିର୍ଦ୍ଧାରଣକୁ ଆଧାର କରି ଆଦିବାସୀ ଗବେଷଣା ପ୍ରତିଷ୍ଠାନକୁ ବିକଶିତ କରିବା ଲକ୍ଷ୍ୟରେ ଏକ ନୂତନ କାର୍ଯ୍ୟ ଖସଡ଼ାର ଉନ୍ମୋଚନ କରାଯାଇଛି। ଭୁବନେଶ୍ୱର ଲୋକସେବା ଭବନଠାରେ ପୂର୍ବାଞ୍ଚଳ ପରିଷଦ ଷ୍ଟାଣ୍ଡିଂ କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ ଜାରି ରହିଛି। ବୈଠକରେ ବିଭିନ୍ନ ରାଜ୍ୟ ମଧ୍ୟରେ ରହିଥିବା ସମସ୍ୟା ଓ ସମନ୍ୱୟ ସମ୍ପର୍କିତ ପ୍ରସଙ୍ଗ ଉପରେ ବିସ୍ତୃତ ଆଲୋଚନା କରାଯାଉଛି। ଆନ୍ତଃରାଜ୍ୟ ଜଳବଣ୍ଟନ, ସୀମାବର୍ତ୍ତୀ ଅଞ୍ଚଳର ପ୍ରଶାସନିକ ସମସ୍ୟା, ଆଇନ ଶୃଙ୍ଖଳା, ପରିବହନ, ଭିତ୍ତିଭୂମି ବିକାଶ, ବିପର୍ଯ୍ୟୟ ପରିଚାଳନା ଏବଂ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ସମନ୍ୱୟ ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ପୂର୍ବାଞ୍ଚଳ ପରିଷଦ ଅଧୀନରେ ଥିବା ବିଭିନ୍ନ ରାଜ୍ୟର ବରିଷ୍ଠ ପ୍ରଶାସନିକ ଅଧିକାରୀମାନେ ଯୋଗଦେଇ ମତ ବିନିମୟ କରୁଛନ୍ତି। କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ଅନୁଗର୍ଗ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମା, ପୁଲିସ୍ ମହାନିର୍ଦ୍ଦେଶକ ୱାଇବି ଖୁରାନିଆ ପ୍ରମୁଖ ଉପସ୍ଥିତ ଅଛନ୍ତି। ଆସନ୍ତା ମାଟ୍ରିକ୍ ପରୀକ୍ଷାର ମୂଲ୍ୟାୟନ ଡିଜିଟାଲ ମୋଡ୍ରେ ତଥା ଅନ୍ସ୍କ୍ରିନ୍ ମୂଲ୍ୟାୟନ କରିବା ପାଇଁ ମାଧ୍ୟମିକ ଶିକ୍ଷା ପରିଷଦ ଯୋଜନା ରଖିଛି। ପରୀକ୍ଷାମୂଳକ ଭାବେ ଏଥିପାଇଁ ଚଳିତ ସପ୍ଲିମେଣ୍ଟାରୀ ପରୀକ୍ଷା ସହ ଷ୍ଟେଟ୍ ଓପନ୍ ସ୍କୁଲ୍ ସାର୍ଟିଫିକେଟ୍ ପରୀକ୍ଷାର ଉତ୍ତର ଖାତାଗୁଡ଼ିକର ଡିଜିଟାଲ ମୂଲ୍ୟାୟନ କରାଯିବ। ଏଥିପାଇଁ ପରିଷଦ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ରାଜ୍ୟର 3 ସ୍ଥାନ ସମ୍ବଲପୁର, ଭୁବନେଶ୍ୱର ଓ କଟକରେ ଡିଜିଟାଲ ମୂଲ୍ୟାୟନ ହେବ। ଚଳିତ ସପ୍ଲିମେଣ୍ଟାରୀ ପରୀକ୍ଷା ଆସନ୍ତା 10 ଶେଷ ହେବା ପରେ ମୂଲ୍ୟାୟନ 19 ଆରମ୍ଭ କରାଯିବା ନେଇ ବୋର୍ଡ ପକ୍ଷରୁ ଲକ୍ଷ୍ୟ ରଖାଯାଇଛି। ଏଥିପାଇଁ 400 ଶିକ୍ଷକଙ୍କୁ ତାଲିମ ପ୍ରଦାନ କରାଯିବ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପୂର୍ବରୁ ଆଜି ପୁରୀ ରେଲୱେ ଷ୍ଟେସନଠାରେ ମକ୍ଡ୍ରିଲ୍ କରାଯାଇଛି। ଓଡ୍ରାଫ୍, ଅଗ୍ନିଶମ, ଜିଆର୍ପି, ଆର୍ପିଏଫ୍, ଏସ୍ଟିୟୁ ଓ ଜିଲ୍ଲା ପ୍ରଶାସନ ମିଳିତ ଭାବେ ଏହି ମକ୍ଡ୍ରିଲ୍ କରୁଛନ୍ତି। ଆତଙ୍କବାଦୀ ଆକ୍ରମଣକୁ ପ୍ରତିହତ କରିବା ଏହାର ମୂଳ ଉଦ୍ଦେଶ୍ୟ। ଗୁଣ୍ଡିଚା ମନ୍ଦିର ନିକଟ ପୁଲିସ୍ ଅବକାଶଠାରେ ମକ୍ଡ୍ରିଲ୍ କରାଯାଇଛି। ଉତ୍କଳ ସାହିତ୍ୟ ସମାଜ ଯାଜପୁର ଜିଲ୍ଲା ଶାଖାର ପ୍ରତିଷ୍ଠା ଦିବସ ଆଜି ପାଳିତ ହୋଇଯାଇଛି। ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଆୟୋଜିତ ପ୍ରତିଷ୍ଠା ଦିବସ ସମାରୋହରେ ଉତ୍କଳ ସାହିତ୍ୟ ସମାଜର ସଭାପତି ଗୋବିନ୍ଦ ଚାନ୍ଦଙ୍କ ଅଧ୍ୟକ୍ଷତାରେ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ବହୁ କବି ଓ କବୟିତ୍ରୀ କବିତା ପାଠ କରିଥିଲେ। ରାଜ୍ୟରେ ଲଗାଣ ବର୍ଷା ଯୋଗୁଁ ବିଭିନ୍ନ ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ଏହା ସହ ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର ବୃଦ୍ଧି ସତ୍ତ୍ୱେ ବନ୍ୟା ସ୍ଥିତି ଉପୁଜି ନାହିଁ ବୋଲି ଜଳସମ୍ପଦ ବିଭାଗର ମୁଖ୍ୟ ଯନ୍ତ୍ରୀ ପ୍ରତାପ ଚନ୍ଦ୍ର ଚୌଧୁରୀ କହିଛନ୍ତି।
1: ଯାହା ଆଜିର ଲେବୁଲ ଅଛି ବର୍ତ୍ତମାନ 606.12, ଗତ ବର୍ଷ ଏହି ସମୟରେ ଥିଲା 609। ବର୍ତ୍ତମାନ ଆକ୍ଚୁଆଲି ହୀରାକୁଦର ଜଳଭଣ୍ଡାରରେ 26% ଜଳ ପୂର୍ଣ୍ଣ ଅବସ୍ଥାରେ ରହିଛି। ହୀରାକୁଦ ଉପର ମୁଣ୍ଡରୁ ବର୍ତ୍ତମାନ ଆସୁଛି 180,000 କ୍ୟୁସେକ୍ ଜଳ ଆମର ଜଳଭଣ୍ଡାରକୁ ପ୍ରବେଶ କରୁଛି। ସେଟା ଗ୍ରାଜୁଆଲି ବଢୁଛି। କାଲି ସୁଦ୍ଧା ଆମେ ଆଶା କରୁଛୁ ଯେ 250,000 କ୍ୟୁସେକ୍ ଜଳ ଆମେ ଉପର ମୁଣ୍ଡରୁ ପାଇବା ମେନ୍ଲି ଛତିଶଗଡ଼ରୁ, ଯାହାର ପ୍ରଭାବରେ ଆମର ଜଳଭଣ୍ଡାରର ଲେବୁଲ ବଢିବ। 9 ଆମେ ଜଳଭଣ୍ଡାରକୁ ନିଷ୍କାସନ କରିବା କଥା ଚିନ୍ତା କରିବୁ, ସେଥିପାଇଁ ଆମେ ପ୍ରସ୍ତୁତ ବି ହେଉଛୁ।
0: ମଧ୍ୟାହ୍ନ 12 ସୁଦ୍ଧା ହୀରାକୁଦ ଜଳସ୍ତର 606.67 ଫୁଟ ରହିଛି। ଜଳଭଣ୍ଡାର ମଧ୍ୟକୁ 212,509 କ୍ୟୁସେକ୍ ଜଳ ପ୍ରବେଶ କରୁଥିବା ବେଳେ 25,378 କ୍ୟୁସେକ୍ ଜଳ ନିଷ୍କାସିତ ହେଉଛି। ଆସନ୍ତା ଗୁରୁବାର ଦିନ ହୀରାକୁଦ ଗେଟ୍ ଖୋଲାଯାଇ ଜଳଭଣ୍ଡାରରୁ ଚଳିତ ବର୍ଷର ପ୍ରଥମ ବନ୍ୟା ଜଳ ନିଷ୍କାସନ କରାଯିବ। ତେବେ ଜଳସ୍ତରକୁ ଦେଖି ଗେଟ୍ ଖୋଲାଯିବା ସଂଖ୍ୟା ନିଷ୍ପତ୍ତି ନିଆଯିବ ବୋଲି ଶ୍ରୀ ଚୌଧୁରୀ କହିଛନ୍ତି। ବର୍ତ୍ତମାନ କଟକ ମୁଣ୍ଡୁଳିଠାରେ 326,000 କ୍ୟୁସେକ୍ ଜଳ ଅତିକ୍ରମ କରୁଛି। ଆଜି ରାତି ସୁଦ୍ଧା 450,000 କ୍ୟୁସେକ୍ ଜଳ ଅତିକ୍ରମ କରିବାର ସମ୍ଭାବନା ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆଜିଠାରୁ ରାଜ୍ୟରେ ବର୍ଷାର ପ୍ରଭାବ ହ୍ରାସ ପାଇବ। ଗତ 24 ମଧ୍ୟରେ ବରଗଡ଼ ଜିଲ୍ଲାର ବିଜେପୁରରେ ସର୍ବାଧିକ 109 mm ବର୍ଷା ରେକର୍ଡ କରାଯାଇଛି। ଆଗାମୀ 7 ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ସ୍ୱଚ୍ଚରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି। ଏହି ସମୟ ମଧ୍ୟରେ ସମୁଦ୍ର ଅଶାନ୍ତ ରହିଥିବାରୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି। ବୌଦ୍ଧ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ବର୍ଷାଜନିତ କ୍ଷୟକ୍ଷତି

ପରିସ୍ଥିତିର ସ୍ଥିତି ଅନୁଧ୍ୟାନ କରିବା ପାଇଁ ଜିଲ୍ଲାପାଳ ବିଭୂତିଭୂଷଣ ନାୟକ ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଛନ୍ତି। ନୂଆପାଲି, ଘଣ୍ଟାପଡ଼ା, ବାସୁଦେବପାଲି, ମନମୁଣ୍ଡାସ୍ଥିତ ସୁବର୍ଣ୍ଣମେରୁ ମନ୍ଦିର ଅଞ୍ଚଳରୁ ତୁରନ୍ତ ଜଳ ନିଷ୍କାସନ ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଯଥାଶୀଘ୍ର କ୍ଷତିଗ୍ରସ୍ତଙ୍କ ନିକଟରେ ସରକାରୀ ସହାୟତା ପହଞ୍ଚାଇବାକୁ ପଞ୍ଚାୟତ ଓ ବ୍ଲକସ୍ତରୀୟ ଅଧିକାରୀମାନଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ବରଗଡ଼ ଜିଲ୍ଲା ଲକ୍ଷ୍ମରା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରଠାରେ ଆୟୋଜିତ ଷ୍ଟପ୍ ଡାଇରିଆ କ୍ୟାମ୍ପେନ୍ ସଚେତନତା କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଯୋଗଦେଇ ଅଭିଯାନ ମାଧ୍ୟମରେ ଶିଶୁଙ୍କ ଜୀବନ ରକ୍ଷା ପାଇଁ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ଆଲୋଚନା କରିଛନ୍ତି। ଓଡ଼ିଶା ସମେତ ସମଗ୍ର ଦେଶରେ ଶିଶୁମାନଙ୍କୁ ଝାଡ଼ାବାନ୍ତି ରୋଗରୁ ରକ୍ଷା କରିବା ପାଇଁ ଏହା ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ। ପାଞ୍ଚ ବର୍ଷରୁ କମ୍ ବୟସର ଶିଶୁମାନଙ୍କ ମଧ୍ୟରେ ଝାଡ଼ାବାନ୍ତି ଜନିତ ମୃତ୍ୟୁ ସଂଖ୍ୟାକୁ ସମ୍ପୂର୍ଣ୍ଣ ରୂପେ ହ୍ରାସ କରିବା ଏହାର ମୂଳ ଉଦ୍ଦେଶ୍ୟ। ଭଦ୍ରକ ଜିଲ୍ଲା ସାଇ ସ୍ୱରୂପା ମାନସିକ ଭିନ୍ନକ୍ଷମ ବିଦ୍ୟାଳୟରେ ଓଡ଼ିଶା ରାଜ୍ୟ ଆଇନସେବା ପ୍ରାଧିକରଣ ଏବଂ ଭଦ୍ରକ ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ମାନସିକ ଅସୁସ୍ଥତା ଏବଂ ବୌଦ୍ଧିକ ଅକ୍ଷମତା ଉପରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଜିଲ୍ଲା ଆଇନସେବା ପ୍ରାଧିକରଣ ସଚିବ ପୁଣ୍ୟଶ୍ଳୋକ ରଥ ଯୋଗଦେଇ ମାନସିକ ରୋଗର କାରଣ ଏବଂ ଏହାର ମୁକାବିଲା ସମ୍ପର୍କରେ ଆଲୋଚନା କରିଥିଲେ। ବରଗଡ଼ ଜିଲ୍ଲା ପଦ୍ମପୁର ସ୍ଥିତ ଚଙ୍ଘରିଆରେ 77ତମ ବନଖଣ୍ଡସ୍ତରୀୟ ବନ ମହୋତ୍ସବ ସପ୍ତାହ ପାଳନ କାର୍ଯ୍ୟକ୍ରମକୁ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ଉଦ୍ଘାଟନ କରିଛନ୍ତି। ସୁରକ୍ଷିତ ପରିବେଶ ସୁରକ୍ଷିତ ଭବିଷ୍ୟତର ମୂଳ ଆଧାର, ବନ ମହୋତ୍ସବକୁ ଏକ ଜନ ଆନ୍ଦୋଳନରେ ପରିଣତ କରିବା ପାଇଁ ଶ୍ରୀ ମହାଲିଙ୍ଗ ପରାମର୍ଶ ଦେଇଛନ୍ତି। ଏହି ଅବସରରେ ଏକ ସବୁଜ ରଥର ମଧ୍ୟ ଶୁଭାରମ୍ଭ କରାଯାଇଛି। ଜନସାଧାରଣଙ୍କ ସହଯୋଗ ଓ ସରକାରଙ୍କ ବନୀକରଣ ଯୋଜନାରେ ରାଜ୍ୟରେ ଜଙ୍ଗଲ ଆଚ୍ଛାଦନ ବୃଦ୍ଧି ପାଉଛି କହିଲେ ମୁଖ୍ୟମନ୍ତ୍ରୀ। ଜନଜାତି ଗବେଷଣା ପ୍ରତିଷ୍ଠାନଗୁଡ଼ିକୁ ସଶକ୍ତ କରିବା ଲକ୍ଷ୍ୟ ନେଇ ଭୁବନେଶ୍ୱରଠାରେ ଦୁଇଦିନିଆ ଜାତୀୟ କର୍ମଶାଳା ଉଦ୍ଘାଟିତ। ଲୋକସେବା ଭବନଠାରେ ଜାରି ରହିଛି ପୂର୍ବାଞ୍ଚଳ ପରିଷଦ ଷ୍ଟାଣ୍ଡିଂ କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ ଏବଂ ଲଗାଣ ବର୍ଷା ସତ୍ତ୍ୱେ ରାଜ୍ୟରେ ବନ୍ୟା ପରିସ୍ଥିତି ଉପୁଜି ନାହିଁ, ଜଳସମ୍ପଦ ବିଭାଗ ମୁଖ୍ୟ ଯନ୍ତ୍ରୀଙ୍କ ସୂଚନା। ଆସନ୍ତା ଗୁରୁବାର ଦିନ ହୀରାକୁଦ ଜଳଭଣ୍ଡାରରୁ ନିଷ୍କାସିତ ହେବ ଚଳିତ ବର୍ଷର ପ୍ରଥମ ବନ୍ୟା ଜଳ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: कल फिर से होगी मुलाकात। नमस्कार।
1: उमंग उमंग उमंग उमंग।
2: ଶୁଣୁଥିଲେ NCERT ଦ୍ୱାରା ପ୍ରସ୍ତୁତ କାର୍ଯ୍ୟକ୍ରମ ଉମଙ୍ଗ। ଶ୍ରୋତାବନ୍ଧୁମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ବଲାଙ୍ଗୀର କେନ୍ଦ୍ରରୁ। ପ୍ରଚାର କରୁଛୁ ପାରମ୍ପରିକ ଗୀତ କାର୍ଯ୍ୟକ୍ରମରେ ଛାନ୍ଦ। ପ୍ରଥମେ କଣ୍ଠଶିଳ୍ପୀ ସୁଚିତ୍ରା ମହାପାତ୍ର, ଗୀତ ରଚନା ଉପେନ୍ଦ୍ର ଭଞ୍ଜ।

କଣ୍ଠଶିଳ୍ପୀ ଥିଲେ କାଶୀନାଥ ପୂଜା ପଣ୍ଡା, ଗୀତ ରଚନା ଆର୍ତ୍ତବନ୍ଧୁ ଦାସ। ଏଥର କଣ୍ଠଶିଳ୍ପୀ ଉଷାରାଣୀ ଭଞ୍ଜ, ଗୀତ ରଚନା ଅଭିମନ୍ୟୁ ସାମନ୍ତ ସିଙ୍ଗର।

ଶୁଣୁଥିଲେ ପାରମ୍ପରିକ ଗୀତ କାର୍ଯ୍ୟକ୍ରମରେ ଛାନ୍ଦ। କଣ୍ଠଶିଳ୍ପୀମାନେ ଥିଲେ ସୁଚିତ୍ରା ମହାପାତ୍ର, କାଶୀନାଥ ପୂଜା ପଣ୍ଡା ଏବଂ ଉଷାରାଣୀ ଭଞ୍ଜ। ଏଥର ଶୁଣିବା ହିନ୍ଦୀ ଭକ୍ତି ଗୀତ, କଣ୍ଠଶିଳ୍ପୀ ଚିତ୍ରା ସିଂହ।

ଓଡ଼ିଆ କଥାଚିତ୍ରର ଗୀତ ସକାଳ 9ଟାରେ ରହିଛି ବିବିଧ ଭାରତୀ କାର୍ଯ୍ୟକ୍ରମ। ଏଥିଲା କାର୍ଯ୍ୟକ୍ରମର ସୂଚନା। ଏଫ୍ଏମ୍ ବ୍ୟାଣ୍ଡ 101.9 ମେଗାହର୍ଜ ଯୋଗେ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ବଲାଙ୍ଗୀର କେନ୍ଦ୍ରରୁ। ପ୍ରଚାର କରୁଛୁ ଓଡ଼ିଆ ଭକ୍ତି ଗୀତ।

ଶୁଣୁଥିଲେ ଓଡ଼ିଆ ଭକ୍ତିଗୀତ, କଣ୍ଠଶିଳ୍ପୀ ଥିଲେ ନମିତା ଅଗ୍ରୱାଲ। ସମୟ ବର୍ତ୍ତମାନ ସନ୍ଧ୍ୟା 6:30 ହେବାକୁ ଯାଉଛି। ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣିପାରିବେ ଆକାଶବାଣୀ କଟକ କେନ୍ଦ୍ରରୁ କିଛି ସମୟ ପରେ।

ନାରୀର ଶିକ୍ଷା ଦକ୍ଷତା କୌଶଳକୁ ଅଭିବୃଦ୍ଧି କରି ନାରୀର ଯୋଗଦାନକୁ ସାମାଜିକ ଆର୍ଥିକ ଓ ରାଜନୈତିକ ସ୍ତରରେ ସୁଦୃଢ଼ କରିବା ପାଇଁ ତୃଣମୂଳ ସ୍ତରରୁ ଅନେକ ନାରୀ କେନ୍ଦ୍ରିକ ଯୋଜନା ପ୍ରଣୟନ ହୋଇଛି। ତଥାପି ଯଦି ଦେଖିବା ଏହି ରୂପାନ୍ତରଣର ତିନୋଟି ମୁଖ୍ୟ ସୋପାନ ରହିଛି, ଯେମିତିକି ପ୍ରଥମ ସୋପାନ ହିସାବରେ ଆମେ ଭାବିବା ସ୍ୱାସ୍ଥ୍ୟ ଶିକ୍ଷା ଓ ସାମାଜିକ ସମ୍ମାନ। ଜଣେ ମହିଳା

0: ଯାଇଛି ମହିଳାମାନଙ୍କୁ ସୁଯୋଗ ସୁବିଧା ପ୍ରଦାନ କଲେ ସେମାନେ ଖେଳ ସଙ୍ଗୀତ ଗୀତ ବ୍ୟବସାୟ ଅନେକ କ୍ଷେତ୍ରରେ ଆଜି ଏକ ପ୍ରମୁଖ ଭୂମିକା ନିର୍ବାହ କରିପାରିଛନ୍ତି। ସେଥିପାଇଁ ତ ମନ୍ କି ବାତ୍ରେ ପ୍ରଧାନମନ୍ତ୍ରୀ ଅନେକ ଥର ଅନେକ ସଫଳ ଉଦ୍ୟୋଗୀ ମହିଳା ସେ ଚାଷୀ ହୁଅନ୍ତୁ ସେ ବୁଣାକାର ହୁଅନ୍ତୁ ସେ ଖେଳାଳି ହୁଅନ୍ତୁ କି ସେ ଜଣେ ବୈଷୟିକ କୌଶଳୀ ମହିଳା ହୁଅନ୍ତୁ ସମସ୍ତଙ୍କର ଉତ୍କୃଷ୍ଟତାକୁ ପ୍ରତିପାଦିତ କରି ଆମକୁ ପ୍ରୋତ୍ସାହନ ଦେଇଛନ୍ତି ଆଗକୁ ବଢିବା ପାଇଁ। ଆଜି ଏଇସବୁ ଯୋଜନା ମାନଙ୍କର ସଫଳ ରୂପାୟନ ତ ହେଲା ଆଜି ଷ୍ଟାର୍ଟଅପ୍ କୁହନ୍ତୁ ଏଇ ସରକାରୀ ପ୍ରଚେଷ୍ଟାର ଫଳ ହିଁ ଆମେ ଆଜି ଆଖି ଆଗରେ ଦେଖୁଛେ। ସେ ମିଜାଇଲ ଓମେନ୍ ଡକ୍ଟର ଥେସିସ୍ ଓମାସ ହୁଅନ୍ତୁ ତାମିଲନାଡୁ ଇଟାଭାଟିର ଦାଦନ ଶ୍ରମିକ ଉଦ୍ଧାର କରିଥିବା ମାନସୀ ବରିଆ ସାମାଜିକ କର୍ମୀ ହୁଅନ୍ତୁ ବା ନାୟିକାର ପ୍ରତିଷ୍ଠାନ ଫାଲ୍ଗୁନୀ ନେୟାର ହୁଅନ୍ତୁ ବା 16,000 କିଲୋମିଟର ବିମାନ ଉଡାଇଥିବା କ୍ୟାପ୍ଟେନ୍ ଜୟା ଅଗ୍ରୱାଲ ଏମାନେ ସମସ୍ତେ ପ୍ରମାଣିତ କରିଛନ୍ତି ଯେ ସୁଯୋଗ ମିଳିଲେ ନାରୀ ଗବେଷଣାରୁ ଆରମ୍ଭ କରି ବ୍ୟୋମଯାନ ଚାଳନା ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ଶୀର୍ଷକୁ ଯାଇପାରେ। 2047ର ବିକଶିତ ଭାରତର ଲକ୍ଷ୍ୟ ପୂରଣ କରିବାକୁ ହେଲେ ମହିଳାମାନଙ୍କୁ ସାଥିରେ ନେବାକୁ ପଡିବ। ମହିଳାମାନଙ୍କ କାନ୍ଧରେ କାନ୍ଧ ମିଳାଇ ହିଁ ବିକଶିତ ଭାରତର ଲକ୍ଷ୍ୟ ପୂରଣ ହୋଇପାରିବ। ଏହା ସବୁ କ୍ଷେତ୍ରରେ ପ୍ରଯୁଜ୍ୟ କେବଳ ସରକାରଙ୍କ ଉପରେ ତ ଦାୟିତ୍ୱ ଛାଡି ଦେଇ ହେଲେ ହବନି। ସରକାରଙ୍କ ପ୍ରଚେଷ୍ଟା ଛଡା ସମାଜର ଦୃଷ୍ଟିଭଙ୍ଗୀ ମଧ୍ୟ ଏଥିପ୍ରତି ବଦଳିବା ଦରକାର। କାରଣ ଯେତେବେଳେ ଦେଶର ଜନସଂଖ୍ୟାର 50% ପାଖାପାଖି ନାରୀ ରହୁଛନ୍ତି ସେତେବେଳେ ନାରୀଙ୍କୁ ଅବହେଳା କରି କେବେ ବିକଶିତ ଭାରତର ସ୍ୱପ୍ନ ଦେଖି ହୁଏ ନା। ତେଣୁ ନାରୀର ପ୍ରଗତି ହିଁ ଦେଶର ପ୍ରଗତି, ଏକଥା ଘରଠାରୁ ଆରମ୍ଭ କରି ଦେଶ ପର୍ଯ୍ୟନ୍ତ ସମସ୍ତେ ଭାବିବା ଉଚିତ। ଯାହା ସରକାର ହୃଦୟଙ୍ଗମ କରିଛନ୍ତି ତାହା ସମାଜ ବି ଭାବିବା ଉଚିତ। ଏହା ହିଁ ବିକଶିତ ଭାରତର ଲକ୍ଷ୍ୟ ହେଉ।
1: ଶୁଣୁଥିଲେ ଆଲୋଚନା, ନାଗରିକ କୈନ୍ଦ୍ରିକ ଯୋଜନାର ସଫଳ ରୂପାୟନ ବିକଶିତ ଭାରତର ମୁଖ୍ୟ ସୋପାନ। ଏ ସମ୍ପର୍କରେ ଆଲୋଚନା କରୁଥିଲେ ଲେଖିକା ବିନ୍ଦୁ ନିବେଦିତା। ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖୁଛୁ। ନମସ୍କାର।

0: ଶୁଣିଲେ କାର୍ଯ୍ୟକ୍ରମ ଉଦୟ ଭାରତ, ପ୍ରଯୋଜନା ବିନୋଦ କୁମାର ସାମନ୍ତରାୟ, ଉପସ୍ଥାପନା ବାଉରୀ ବନ୍ଧୁ ସ୍ୱାଇଁ। ଆକାଶବାଣୀ କଟକ ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ବିଜ୍ଞାପନ ପରେ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଭାବେ ଦର ନିର୍ଦ୍ଧାରଣ ସଂକ୍ରାନ୍ତ ସୂଚନା ପାଇପାରିବେ। ତିନୋଟି କମ୍ପାନୀର ହାରାହାରି ଦର ଆଧାରରେ ଚୂଡ଼ାନ୍ତ ଦର ସ୍ଥିର କରାଯିବ ବୋଲି ଜଣାପଡ଼ିଛି। ଇସ୍ପାତ କ୍ଷେତ୍ରରେ ଏସ୍ଏଆଇଏଲ୍ ଦରକୁ ପ୍ରାଥମିକତା ପ୍ରଦାନ କରାଯିବ। ଏସ୍ଏଆଇଏଲ୍ର ଇସ୍ପାତ ଉପଲବ୍ଧ ନଥିଲେ ପୂର୍ତ୍ତ ବିଭାଗ ଅନୁମୋଦିତ ଅନ୍ୟ କମ୍ପାନୀର ଦରକୁ ବିଚାରକୁ ନିଆଯାଇପାରିବ ବୋଲି ମାର୍ଗଦର୍ଶିକାରେ କୁହାଯାଇଛି। ରାଜ୍ୟରେ ସଡ଼କ ଦୁର୍ଘଟଣାକୁ ପ୍ରତିହତ କରିବା ଏବଂ ସୁରକ୍ଷାକୁ ସୁନିଶ୍ଚିତ କରିବା ଲକ୍ଷ୍ୟ ନେଇ ଆଇନ ଉଲ୍ଲଙ୍ଘନକାରୀଙ୍କ ବିରୁଦ୍ଧରେ ସ୍ୱତନ୍ତ୍ର ଯାଞ୍ଚ ଅଭିଯାନ ଜାରି ରହିଛି। ବାରମ୍ବାର ନିୟମ ଉଲ୍ଲଙ୍ଘନକାରୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତିଭୂଷଣ ଜେନା ନିର୍ଦ୍ଦେଶ ଦେଇଛନ୍ତି। ଜରିମାନା ସହ ମଟରଯାନ ନିୟମ ଅନୁଯାୟୀ ଗାଡ଼ିଗୁଡ଼ିକୁ ଜବତ କରିବା ପାଇଁ କୁହାଯାଇଛି। ପୁରୀ କୋରାପୁଟ ଏକ୍ସପ୍ରେସ୍ ଟ୍ରେନ୍ ଆସନ୍ତା 11 ତାରିଖରୁ ପୁରୀରୁ ଚଳାଚଳ ଆରମ୍ଭ କରିବ। କୋରାପୁଟର ଟ୍ରେନ୍ଟି ପୁରୀ ଅଭିମୁଖେ 12 ତାରିଖରୁ ଚଳାଚଳ କରିବ ବୋଲି ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି। ସପ୍ତାହକୁ 3 ଦିନ ଚାଲିବାକୁ ଥିବା ଏହି ଟ୍ରେନ୍ଟି ପୁରୀରୁ ପ୍ରତ୍ୟେକ ସୋମବାର, ଗୁରୁବାର ଏବଂ ଶନିବାର ଯାତ୍ରା ଆରମ୍ଭ କରିବା ସହିତ କୋରାପୁଟରୁ ପୁରୀ ଅଭିମୁଖେ ପ୍ରତ୍ୟେକ ମଙ୍ଗଳବାର, ଶୁକ୍ରବାର ଏବଂ ରବିବାର ଚଳାଚଳ କରିବ। ରାଜ୍ୟରେ ଲଗାଣ ବର୍ଷା ସ୍ଥିତି ପରେ ଆଜି ବିଭିନ୍ନ ସ୍ଥାନରେ ବର୍ଷାର ପରିମାଣ ହ୍ରାସ ପାଇଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆସନ୍ତା 24 ଘଣ୍ଟା ମଧ୍ୟରେ ବର୍ଷା ହେବା ନେଇ କୌଣସି ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇ ନାହିଁ। ତେବେ କେତେକ ସ୍ଥାନରେ ସ୍ୱଚ୍ଚରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ଅନୁମାନ କରାଯାଇଛି। ଅପରପକ୍ଷରେ ରାଜ୍ୟରେ ବନ୍ୟା ସ୍ଥିତି ଉପୁଜି ନାହିଁ ବୋଲି ଜଳସମ୍ପଦ ବିଭାଗର ମୁଖ୍ୟ ଯନ୍ତ୍ରୀ ପ୍ରତାପ ଚନ୍ଦ୍ର ଚୌଧୁରୀ କହିଛନ୍ତି। ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଗତକାଲି ବନ୍ୟାର ସ୍ଥିତି ସମୀକ୍ଷା କରି ରାଜ୍ୟ ସରକାର କୌଣସି ପ୍ରକାର ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ଥିବା ସୂଚନା ଦେଇଥିଲେ। ଆଜି ସନ୍ଧ୍ୟା 6 ସୁଦ୍ଧା ହୀରାକୁଦ ଜଳସ୍ତର 607.87 ଫୁଟ ରହିଛି। ଜଳଭଣ୍ଡାର ମଧ୍ୟକୁ ପ୍ରତି ସେକେଣ୍ଡରେ 226,294 ଘନଫୁଟ ଜଳ ପ୍ରବେଶ କରୁଥିବା ବେଳେ 28,955 ଘନଫୁଟ ଜଳ ନିଷ୍କାସିତ ହେଉଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ପରିବେଶ ସୁରକ୍ଷା ପାଇଁ ମହାନଦୀ ସହ 7 ପ୍ରମୁଖ ନଦୀ ପାର୍ଶ୍ୱରେ ସୃଷ୍ଟି ହେବ ସବୁଜ ବଳୟ, କହିଲେ ମୁଖ୍ୟମନ୍ତ୍ରୀ। ଜନଜାତି ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଟ୍ରାଇମେକ୍ସ ଡିଜିଟାଲ ଶିକ୍ଷା ମଞ୍ଚର ହେଲା ଶୁଭାରମ୍ଭ। ରାଜ୍ୟରେ ଜମି କିଣାବିକା ନଗଦବିହୀନ ହେବା ନେଇ ରାଜସ୍ୱ ମନ୍ତ୍ରୀଙ୍କ ସୂଚନା ଏବଂ 2026-27 ବର୍ଷ ପାଇଁ ମୁଖ୍ୟମନ୍ତ୍ରୀ ଗବେଷଣା ବୃତ୍ତି ସଂକ୍ରାନ୍ତ ବିଜ୍ଞପ୍ତି ପ୍ରକାଶ। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକି ଶେଷ।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ଆଜିର ପ୍ରସଙ୍ଗ, ସବୁଜ ପ୍ରୟାସ ମାଧ୍ୟମରେ ପୃଥିବୀର ଆରୋଗ୍ୟ, ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ, ଉପସ୍ଥାପନରେ ମହେଶ୍ୱର ସାହୁ। ବୃକ୍ଷ ଆମ ଜୀବନର ଆଧାର, ଏହା ବିନା ପୃଥିବୀରେ ଜୀବଜଗତର କଳ୍ପନା କରାଯାଇ ନପାରେ। ବୃଦ୍ଧି ପାଉଥିବା ପ୍ରଦୂଷଣ, ବିଶ୍ୱ ତାପାୟନ ଏବଂ ଜଳବାୟୁ ପରିବର୍ତ୍ତନ ମୁକାବିଲା ଦିଗରେ ଚାରାରୋପଣ ହେଉଛି ଏକମାତ୍ର ସହଜ ଓ ପ୍ରଭାବଶାଳୀ ମାଧ୍ୟମ। ଚାରାରୋପଣ ମାଧ୍ୟମରେ ସୁରକ୍ଷିତ ପରିବେଶ ସୃଷ୍ଟି କରିବା ଏବଂ ଏ ସମ୍ପର୍କରେ ଜନସଚେତନତା ବୃଦ୍ଧି ଲକ୍ଷ୍ୟ ନେଇ ପ୍ରତିବର୍ଷ ଜୁଲାଇ ମାସ ପ୍ରଥମ ସପ୍ତାହରେ ଦେଶବ୍ୟାପୀ ବନ ମହୋତ୍ସବ ପାଳନ କରାଯାଏ। ଚଳିତ ବର୍ଷ ବନ ମହୋତ୍ସବ ସପ୍ତାହ ଆଜି ଶେଷ ହୋଇଛି। ଜୁଲାଇ ମାସରେ ମୌସୁମୀର ଆଗମନ ଏବଂ ବର୍ଷା ଫଳରେ ରୋପଣ କରାଯାଇଥିବା ଚାରାଗୁଡ଼ିକ ବଞ୍ଚିବା ପାଇଁ ଅନୁକୂଳ ପରିବେଶ ସୃଷ୍ଟି ହୋଇଥାଏ। ବନ ମହୋତ୍ସବ ପାଳନର ଇତିହାସକୁ ସମୀକ୍ଷା କଲେ ଜଣାପଡ଼େ 1950 ଏହାର ସୂତ୍ରପାତ ହୋଇଥିଲା। ତତ୍କାଳୀନ କୃଷି ଓ ଖାଦ୍ୟମନ୍ତ୍ରୀ ଡକ୍ଟର କେଏମ୍ ମୁନ୍ସିଙ୍କ ଦ୍ୱାରା ଏହାକୁ ଆରମ୍ଭ କରାଯାଇଥିଲା। ଏହାର ସ୍ମରଣାର୍ଥେ ପ୍ରତିବର୍ଷ ଏହି ମହୋତ୍ସବ ଜୁଲାଇ ମାସ ପ୍ରଥମ ସପ୍ତାହରେ ପାଳନ କରାଯିବାର ବିଧି ରହିଆସିଛି। ଚଳିତ ବର୍ଷର ବିଷୟବସ୍ତୁ ରହିଥିଲା ସବୁଜ ପ୍ରୟାସ ମାଧ୍ୟମରେ ପୃଥିବୀର ଆରୋଗ୍ୟ। ସାମ୍ପ୍ରତିକ ପରିସ୍ଥିତିରେ ବନ ମହୋତ୍ସବ ପାଳନର ବିଶେଷ ଗୁରୁତ୍ୱ ରହିଛି। ସହରୀକରଣ ଯୋଗୁଁ ବ୍ୟାପକ ଜଙ୍ଗଲ କ୍ଷୟ ଦ୍ୱାରା ପରିବେଶ ସନ୍ତୁଳନ ବ୍ୟାଘାତ ହେଉଛି। ବନ ମହୋତ୍ସବ ପାଳନ ମାଧ୍ୟମରେ ବ୍ୟାପକ ଚାରାରୋପଣ କରାଯିବା ସହ ପରିବେଶ ସଂରକ୍ଷଣ ନେଇ ଲୋକଙ୍କୁ ପ୍ରୋତ୍ସାହନ ପ୍ରଦାନ କରାଯାଇପାରୁଛି। ବାୟୁମଣ୍ଡଳରୁ ଅଙ୍ଗାରକାମ୍ଳ ଗ୍ରହଣ କରି ବୃକ୍ଷ ଆମକୁ ଅମ୍ଳଜାନ ପ୍ରଦାନ କରିଥାଏ। ଏଥିସହ ତାପମାତ୍ରା ନିୟନ୍ତ୍ରଣରେ ମଧ୍ୟ ବୃକ୍ଷର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଏହାର ଚେର ମାଟିକୁ ଜାବୁଡ଼ି ଧରି ରଖିବା ଫଳରେ ଅତ୍ୟଧିକ ବର୍ଷା କିମ୍ବା ବନ୍ୟା ବେଳେ ମୃତ୍ତିକା କ୍ଷୟକୁ ପ୍ରତିରୋଧ କରିହୁଏ। ଜଙ୍ଗଲ ବୃଦ୍ଧି ଦ୍ୱାରା ବନ୍ୟଜନ୍ତୁ ସୁରକ୍ଷିତ ରହିପାରନ୍ତି, ଫଳରେ ଏକ ସନ୍ତୁଳିତ ପରିବେଶ ସୃଷ୍ଟି ହୋଇଥାଏ। ତେଣୁ ଅନ୍ୟ ପ୍ରକାରେ କହିଲେ କେବଳ ଚାରାରୋପଣ ନୁହେଁ, ବରଂ ଏହାକୁ ଏକ ଗଛରେ ପରିଣତ କରିବାର ଦାୟିତ୍ୱ ମଧ୍ୟ ଆମ ସମସ୍ତଙ୍କର। ଚାରାରୋପଣକୁ ଏକ ଜନ ଆନ୍ଦୋଳନରେ ପରିଣତ କରିବା ଲକ୍ଷ୍ୟରେ ଗତ 2024 ଜୁନ୍ ମାସ 5 ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ପେଡ୍ ମା କି ନାମ ଅଭିଯାନର ଶୁଭାରମ୍ଭ

ଆରମ୍ଭ କରିଥିଲେ। ବିଶ୍ୱ ପରିବେଶ ଦିବସ ପାଳନ ଅବସରରେ ଆରମ୍ଭ ହୋଇଥିବା ଏହି ଅଭିଯାନ ବ୍ୟାପକ ଜନଭାଗିଦାରିତା ଦ୍ୱାରା ସଫଳତା ହାସଲ କରିପାରିଛି। ଏହି ଅଭିଯାନ ଅଧୀନରେ ମଧ୍ୟପ୍ରଦେଶର ଇନ୍ଦୋର ସହରରେ ଗୋଟିଏ ଦିନରେ 11 ଲକ୍ଷରୁ ଅଧିକ ଚାରା ରୋପଣ କରାଯାଇ ବିଶ୍ୱ ରେକର୍ଡ ସୃଷ୍ଟି ହୋଇଛି। ବନ ମହୋତ୍ସବ ଅବସରରେ ସେଠାରେ ସପ୍ତାହକ ମଧ୍ୟରେ 51 ଲକ୍ଷ ଚାରା ରୋପଣ କରାଯାଇଛି। ଏପରିକି ଓଡ଼ିଶା ବନ ବିଭାଗ ପକ୍ଷରୁ ଚଳିତ ବର୍ଷ ମହୋତ୍ସବ ପରିପ୍ରେକ୍ଷୀରେ ଏକ ପେଡ୍ ମା କି ନାମ ଅଭିଯାନ ଅଧୀନରେ ପ୍ରାୟ 5 କୋଟିରୁ ଅଧିକ ଚାରା ବଣ୍ଟନ ଓ ରୋପଣର ବ୍ୟବସ୍ଥା କରାଯାଇଥିଲା। ଏଥିରେ ନିମ୍ବ, ବର, ଓସ୍ତ, ଜାମୁ, ବେଲ ଏବଂ ଅଁଳା ଭଳି ଦୀର୍ଘଜୀବୀ ତଥା ଔଷଧୀୟ ଚାରା ରୋପଣକୁ ପ୍ରାଧାନ୍ୟ ଦିଆଯାଇଛି। କେନ୍ଦ୍ର ସରକାରଙ୍କ ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ହେଉଛି ଗ୍ରୀନ୍ ଇଣ୍ଡିଆ ମିଶନ। ଦେଶର ପ୍ରାୟ 1 କୋଟି ହେକ୍ଟର କ୍ଷୟ ହୋଇଥିବା ଜଙ୍ଗଲ ଏବଂ ଅଣଜଙ୍ଗଲରେ ଜମିକୁ ସବୁଜିମା ବୃଦ୍ଧି, ବ୍ୟାପକ ଜଙ୍ଗଲାଞ୍ଚଳ ସୃଷ୍ଟି କରିବା ଏହି ମିଶନର ମୁଖ୍ୟ ଉଦ୍ଦେଶ୍ୟ। ପ୍ରସ୍ତୁତ ଭବିଷ୍ୟତ ରୂପରେଖ ଅନୁଯାୟୀ ଆସନ୍ତା 2030 ସୁଦ୍ଧା ଦେଶବ୍ୟାପୀ 24 କୋଟି 70 ଲକ୍ଷରୁ ଅଧିକ ହେକ୍ଟର ଜମିରେ ଜଙ୍ଗଲାଞ୍ଚଳ ସୃଷ୍ଟି ଲକ୍ଷ୍ୟ ରଖାଯାଇଛି। ଏହା ମାଧ୍ୟମରେ ଶୂନ୍ୟ ଅଙ୍ଗାରକାମ୍ଳ ନିର୍ଗମନ ଲକ୍ଷ୍ୟ ସମ୍ଭବ ହୋଇପାରିବ। ଅନ୍ୟ ଏକ ପ୍ରମୁଖ ବ୍ୟବସ୍ଥା ହେଉଛି କାମ୍ପା ଅଭିଯାନ। କୌଣସି ଶିଳ୍ପ, ଖଣି କିମ୍ବା ଉନ୍ନୟନମୂଳକ ପ୍ରକଳ୍ପ ପାଇଁ ଜଙ୍ଗଲ ଜମିର ବ୍ୟବହାର ବଦଳରେ ଅନ୍ୟ ଚିହ୍ନିତ ସ୍ଥାନରେ ଜଙ୍ଗଲ ସୃଷ୍ଟି କରିବା ଏବଂ ଜଙ୍ଗଲ ନଷ୍ଟର କ୍ଷତିପୂରଣ ଅର୍ଥ ସେହି ଶିଳ୍ପ ସଂସ୍ଥାଠାରୁ ଆଦାୟ କରାଯାଇଥାଏ। ଏହି ପାଣ୍ଠି ଉପଯୋଗ ମାଧ୍ୟମରେ ଜଙ୍ଗଲାଞ୍ଚଳ ସୃଷ୍ଟିକୁ ପ୍ରୋତ୍ସାହନ ପ୍ରଦାନ କରାଯାଉଛି। ସଂଗୃହୀତ ଅର୍ଥର 90% ସମ୍ପୃକ୍ତ ରାଜ୍ୟ ସରକାରଙ୍କୁ ପ୍ରଦାନ କରାଯାଇଥାଏ। ଏହି ପାଣ୍ଠି ପାଇବାରେ ଅନ୍ୟ ରାଜ୍ୟଗୁଡ଼ିକ ତୁଳନାରେ ଓଡ଼ିଶା ଆଗୁଆ ରହିଛି। ଓଡ଼ିଶା ସମେତ ମଧ୍ୟପ୍ରଦେଶ, ଛତିଶଗଡ଼, ଝାଡ଼ଖଣ୍ଡ ଏବଂ ମହାରାଷ୍ଟ୍ରରେ ସର୍ବାଧିକ କାମ୍ପା ପାଣ୍ଠିର ଉପଯୋଗ ହୋଇଥାଏ। ଏହା ମାଧ୍ୟମରେ କୃତ୍ରିମ ଜଙ୍ଗଲ ସୃଷ୍ଟି, ପ୍ରାକୃତିକ ଜଙ୍ଗଲର ପୁନରୁଦ୍ଧାର, ବନ୍ୟଜନ୍ତୁଙ୍କ ବାସସ୍ଥାନରେ ଉନ୍ନତି ଏବଂ ବନାଗ୍ନି ନିୟନ୍ତ୍ରଣ ଓ ମୃତ୍ତିକା ଏବଂ ଜଳ ସଂରକ୍ଷଣ କାର୍ଯ୍ୟକ୍ରମକୁ ପ୍ରାଧାନ୍ୟ ପ୍ରଦାନ କରାଯାଉଛି। ଶେଷରେ ଏତିକି କୁହାଯାଇପାରେ, ବନ ମହୋତ୍ସବ କେବଳ ଗୋଟିଏ ସପ୍ତାହର କାର୍ଯ୍ୟକ୍ରମ ନୁହେଁ, ବରଂ ଏହା ହେଉଛି ପ୍ରକୃତି ପ୍ରତି ଆମର କୃତଜ୍ଞତା ଜଣାଇବାର ଏକ ମାଧ୍ୟମ। ଆସନ୍ତୁ ଗୋଟିଏ ଗଛ ଗୋଟିଏ ଜୀବନ ସ୍ଲୋଗାନକୁ ଆମେ ବାସ୍ତବତାରେ ପରିଣତ କରିବା।

ଆଜିର ପ୍ରସଙ୍ଗରେ ଶୁଣିଲେ ସବୁଜ ପ୍ରୟାସ ମାଧ୍ୟମରେ ପୃଥିବୀର ଆରୋଗ୍ୟ ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ ଉପସ୍ଥାପନା ମହେଶ୍ୱର ସାହୁ ଆପଣ

ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ କୃତାଞ୍ଜଳି ତ୍ରିପାଠୀ। ଜୁହାର। ପହିଲା ମୁଖ୍ୟ ଖବର। ରାଜ୍ୟ ବନ ସୁରକ୍ଷା ଆଉ ଜଙ୍ଗଲ

0: ତିଆରି ଲାଗି ଭିନ୍ ଭିନ୍ ଯୋଜନା କାର୍ଯ୍ୟକାରୀ କରୁଛନ୍ ସରକାର, କହିଲେ ମୁଖ୍ୟମନ୍ତ୍ରୀ। ଭୁବନେଶ୍ୱର ବନ ମହୋତ୍ସବ ସପ୍ତାହ ପାଳନ ସମାରୋହ ଦେଲେ ଯୁ ଭୁବନେଶ୍ୱର ଚାଲିଛେ ପୂର୍ବାଞ୍ଚଳ ଆଞ୍ଚଳିକ ପରିଷଦ ଷ୍ଟାଣ୍ଡିଂ କମିଟିର 15 ବୈଠକ। 4 ରାଜ୍ୟର 72 ଏଜେଣ୍ଡା ଉପରେ ହେଉଛି ଆଲୋଚନା। ସଡ଼କ ଦୁର୍ଘଟଣାକେ କମ୍ କରବାର ଲାଗି ଫିଟ୍ନେସ୍ ନାଇଥିବାର ଗାଡ଼ିମାନଙ୍କୁ କରାଯିବା ଜବତ, ପରିବହନ ବିଭାଗର ସୂଚନା। ଆଉ ଲଗାୟତ ବର୍ଷା ହେଲେ ବି ବନ୍ୟା ପରିସ୍ଥିତି ଦେଖା ନାହିଁ, କହିଲେ ଜଳସମ୍ପଦ ବିଭାଗର ମୁଖ୍ୟ ଯନ୍ତ୍ରୀ। ରାଜ୍ୟ ବନ ସୁରକ୍ଷା ଆଉ ଜଙ୍ଗଲ ତିଆରି ଲାଗି ସରକାର ଭିନ୍ ଭିନ୍ ଯୋଜନା କାର୍ଯ୍ୟକାରୀ କରୁଛନ୍, ଆଉ ଏଥିର୍ଲାଗି ଓଡ଼ିଶା ଦେଶେ 3 ଠାନେ ରହିଛେ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍। ଭୁବନେଶ୍ୱର କପିଳେଶ୍ୱର ସରକାରୀ ଉଚ୍ଚ ବିଦ୍ୟାଳୟ ଆୟୋଜ 77 ବନ ମହୋତ୍ସବ ସପ୍ତାହ ପାଳନ ଅବସରରେ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମଥି ଯୋଗଦେଇକରି ମୁଖ୍ୟମନ୍ତ୍ରୀ କହିଛନ୍, ସାରା ପୃଥିବୀର ତାପମାତ୍ରା ବଢ଼ବାର, ଅନିୟମିତ ବର୍ଷା, ପ୍ରାକୃତିକ ବିପର୍ଯ୍ୟୟ ଆଉ ପରିବେଶ ପ୍ରଦୂଷଣ ବାଗିର ବଡ଼ ସମସ୍ୟାର ମୁକାବିଲା ଲାଗି ଭରପୁର ଗଛ ଜଗାବାର ଆଉ ଜଙ୍ଗଲ ସୁରକ୍ଷାର ଦରକାର ରହିଛି। ରାଜ୍ୟ ଯୁଗ୍ମ ଜଙ୍ଗଲ ପରିଚାଳନା ପାଖାପାଖି 16,209 ବନ ସୁରକ୍ଷା ସମିତି ଆଉ 579 ପରିବେଶ ଉନ୍ନୟନ କମିଟି ତରଫୁ 13,933 ବର୍ଗ କିଲୋମିଟର ଅତ୍କା ଜଙ୍ଗଲର ସୁରକ୍ଷା ଆଉ ଠିକ୍ ଭାବେ ପରିଚାଳନା କରାଯାଉଛି। ଏଥି 20,11,000 ପରିବାର ଲାଗି କରି ଉପକୃତ ହେଉଛନ୍। ଜନସାଧାରଣଙ୍କ ସହଯୋଗ, ସରକାରଙ୍କର ବନୀକରଣ ଯୋଜନା ଥି ରାଜ୍ୟ ଧୀରେ ଧୀରେ ଜଙ୍ଗଲର ମାତ୍ରା ବଢ଼ୁଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍।
1: ବୃକ୍ଷରୋପଣ କରିବା, ଯେତେ ଅଧିକରୁ ଅଧିକ ବୃକ୍ଷରୋପଣ କରିବା, ସିଏ ହିଁ ଆମକୁ ଗ୍ଲୋବାଲ ୱାର୍ମିଂରୁ ଆମକୁ ରକ୍ଷା କରିପାରିବ। ଅଦ୍ୟାବଧି ଯୁଗ୍ମ ଜଙ୍ଗଲ ପରିଚାଳନାରେ ପ୍ରାୟତଃ 16,209 ବନ ସୁରକ୍ଷା ସମିତି ଆମ ଓଡ଼ିଶାରେ, 579 ପରିବେଶ ଉନ୍ନୟନ କମିଟି ଏମାନଙ୍କର ଦ୍ୱାରା ପ୍ରାୟ 13,933 ବର୍ଗ କିଲୋମିଟରରୁ ଅଧିକ ଜଙ୍ଗଲ ଇଏ ସୁରକ୍ଷା କରାଯାଉଛି ଏବଂ ତାହାର ଉତ୍ତମ ପରିଚାଳନା ମଧ୍ୟ କରାଯାଉଛି। ଏଥିରେ ପ୍ରାୟ 20,11,000 ପରିବାର ନିୟୋଜିତ ଉପକୃତ ହେଉଛନ୍ତି।
0: ମୁଖ୍ୟମନ୍ତ୍ରୀ କହିଛନ୍, ରାଜ୍ୟ ମିଶନ ମୋଡ଼ତି ବନ ସୁରକ୍ଷା କାମ ଜାରି ରହିଛି। ମହାନଦୀ ଖଣିତି ସବୁଜ ମହାନଦୀ ମିଶନ ଜରିଏ 1.5 କିଲୋମିଟର ଜଙ୍ଗଲ ତିଆରି କରାଯାଉଛି, ଆଉ ଉଜୁଡ଼ି ଯାଇଥିବା ଜଙ୍ଗଲର ପୁନରୁଦ୍ଧାର ଲାଗି ଆମ ଜଙ୍ଗଲ ଯୋଜନା ଅଧୀନତି 1,488 କୋଟି ଟଙ୍କା ଜୀବିକା ଭିତ୍ତିକ କାର୍ଯ୍ୟକ୍ରମ ଚାଲୁଛି। ଏତାର ସହିତ ଇପ୍, ତେଲ, ବ୍ରାହ୍ମଣୀ, ବୈତରଣୀ, ଋଷିକୁଲ୍ୟା ଆଉ ବଂଶଧାରା ନଦୀର 2 ଖଣିନ ଶାଗୁଆ ବଳୟ ତିଆରି କରାଯାଉଛି। ଗଲା ବଛର ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ଅବସରରେ ରାଜ୍ୟ ଗୋଟିଏ ଦିନେ 1,49,00,000 ଗଛ ଯୋଗା ଯାଇଥିଲା। ଏ ବଛର କେନ୍ଦ୍ର ସରକାରଙ୍କ ତରଫ ରାଜ୍ୟ ଲାଗି 3,76,00,000 ଗଛ ଯୋଗାଯିବା ଲକ୍ଷ୍ୟ ରଖାଯାଇଛି। ଚଡ଼କ ମରାନୁ ରକ୍ଷା ପାଇବାର ଲାଗି ଗଲା ବଛର 17,90,000 ତାଲ ଗଛ ଯୋଗା ଯାଇଥିଲା। ଆମ ଜଙ୍ଗଲ ଯୋଜନା ଅଧୀନତି ଜଙ୍ଗଲର ପୁନରୁଦ୍ଧାର ଲାଗି ସରକାର ଭିନ୍ ଭିନ୍ ପଦକ୍ଷେପ ନେଉଛନ୍। ଏକ ପେଡ଼ ମା କେ ନାମ ଅଭିଯାନଥି ରାଜ୍ୟ 8,12,00,000 ଗଛ ଯୋଗାବାର କାମ ଶେଷ ହୋଇକରି ସେସବୁ ଦେଖରେଖ କରାଯାଉଛି। ଅଭିଯାନ ଅଧୀନତି ରାଜ୍ୟବାସୀଙ୍କୁ ଗଛ ଯୋଗାବାରକେ ମୁଖ୍ୟମନ୍ତ୍ରୀ ଏ ଅବସରରେ ଆହ୍ୱାନ ଦେଇଛନ୍। ପୂର୍ବାଞ୍ଚଳ ଆଞ୍ଚଳିକ ପରିଷଦ ଷ୍ଟାଣ୍ଡିଂ କମିଟିର 15 ବୈଠକ ଭୁବନେଶ୍ୱର ଲୋକସେବା ଭବନରେ ଚାଲିଛି। ଓଡ଼ିଶାର ମୁଖ୍ୟ ଶାସନ ସଚିବ ଅନୁଗନକର ଅଧ୍ୟକ୍ଷତା ହେଉଥିବା ବୈଠକଟି ଓଡ଼ିଶା ସହିତ ଝାଡ଼ଖଣ୍ଡ, ବିହାର, ପଶ୍ଚିମବଙ୍ଗର ମୁଖ୍ୟ ଶାସନ ସଚିବ, ଗୃହ ସଚିବ, ପୁଲିସ୍ ମହାନିର୍ଦ୍ଦେଶକ ଆଉ ବରିଷ୍ଠ ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ଅଛନ୍। ବୈଠକଟି ମୋଟ 72 ଏଜେଣ୍ଡା ଉପରେ ଆଲୋଚନା ହେଉଛି। ଆନ୍ତଃରାଜ୍ୟ ନଦୀ ପ୍ରସଙ୍ଗ, ସୁରକ୍ଷା, ଆଇନ ଶୃଙ୍ଖଳା, ଦୂରସଞ୍ଚାର, ଯୋଗାଯୋଗ, ବ୍ୟାଙ୍କିଙ୍ଗ, NHAI ପ୍ରୋଜେକ୍ଟ ପ୍ରକଳ୍ପ, ସାଇବର ସିକ୍ୟୁରିଟି, ମଣିଷ ହାତୀ ବିବାଦ, ଖଣିଜ ସମ୍ପଦ, ପରିବେଶ ସଂରକ୍ଷଣ ଉପରେ ବୈଠକଟି ଜୋର୍ ଦିଆଯାଇଛି। ଓଡ଼ିଶା ଆଉ ଝାଡ଼ଖଣ୍ଡ ସୀମାନ ମାଓ କାର୍ଯ୍ୟକଳାପକେ ପୂରାପୂରି ଅଟକାବାରକେ ବୈଠକଟି ଆଲୋଚନା ହୋଇଛି। ଏତାର ସହିତ ବୈଠକଟି କେନ୍ଦ୍ର ସରକାରଙ୍କର ଭିନ୍ ଭିନ୍ ଯୋଜନା ଆଉ କାର୍ଯ୍ୟକ୍ରମ କେନ୍ତା ରାଜ୍ୟମାନଙ୍କେ ସଫଳତାର ସହିତ କାର୍ଯ୍ୟକାରୀ ହେବା ସେ ବାବଦେ ଖାସ୍ ଆଲୋଚନା କରାଯାଉଛି। ଜନଜାତିମାନଙ୍କର ଭାଷା, ସଂସ୍କୃତି ଆଉ ପାରମ୍ପରିକ ଜ୍ଞାନକେ ସଂରକ୍ଷଣ କରବାର ଦରକାର ରହିଛି ବୋଲି କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ କହିଛନ୍। ଭୁବନେଶ୍ୱରଠାରେ 2-ଦିନିଆ ଜାତୀୟ କର୍ମଶାଳାକେ ଉଦ୍ଘାଟନ କରିକରି ଶ୍ରୀ ଓରାମ କହିଛନ୍, ଜନଜାତିମାନଙ୍କର ପାରମ୍ପରିକ ଜ୍ଞାନକେ ଅତ୍ୟାଧୁନିକ ପ୍ରଯୁକ୍ତି ବିଦ୍ୟା ସହିତ ଯୋଡ଼ବାର ଦରକାର ରହିଛି। ଏ ଅବସରରେ ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ତରଫ ଜନଜାତିମାନଙ୍କର ବିକାଶ ଲାଗି ଜ୍ଞାନ, ନବସୃଜନ ଆଉ ପ୍ରମାଣ ଆଧାରିତ ନୀତି ନିର୍ଦ୍ଧାରଣକେ ଆଧାର କରିକରି ଆଦିବାସୀ ଗବେଷଣା ପ୍ରତିଷ୍ଠାନକେ ବିକଶିତ କରବାର ଲକ୍ଷ୍ୟତି ଗୋଟିଏ ନୂଆ କାର୍ଯ୍ୟ ଖସଡ଼ାର ଉନ୍ମୋଚନ କରାଯାଇଛି। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ରାଜ୍ୟ ସଡ଼କ ଦୁର୍ଘଟଣାକେ କମ୍ କରବାର ଆଉ ସଡ଼କଥି ଯାଉଥିବା ଲୁକର ସୁରକ୍ଷାକେ ନଜରଦି ରଖିକରି ପରିବହନ ବିଭାଗ ତରଫ ଖାସ୍ ଯାଞ୍ଚ ଅଭିଯାନ ଜାରି ରହିଛି। ଏତକର ଖାଲି ଜରିମାନା ନୁହେଁ, ଫିଟ୍ନେସ୍, ପଞ୍ଜୀକରଣ, ପରମିଟ୍ କି ବୀମା ନିୟମ ଉଲ୍ଲଂଘନ କଲେ ସିଧାସଳଖ ଗାଡ଼ି ଜବତ କରାଯିବା ବୋଲି ବିଭାଗ ତରଫ କୁହାଯାଇଛି। ଗଲା ଏପ୍ରିଲ 1 ଜୁନ୍ 30

ভিতরে রাইজে 1,64,882টা চালাণ কটিবার বেলে খালি 428টা গাড়ি জবত হইল। খালি জরিমানা লাগি অযোগ্য গাড়ি ফেরথরে রাস্তাকে আসিকি দুর্ঘটনা ঘটুবার এই নূয় আভিমুখ্য নিয়েছে। রাজ্যের সবু আঞ্চলিক পরিবহন অধিকারী, আরটিও অতিরিক্ত আঞ্চলিক পরিবহন অধিকারী, এআরটিএ আউ এনফোর্সমেন্ট অধিকারী মানুষ এই বাবদে সার্কুলার জারি করা যাইছে। পুলিশ সঙ্গে তালমেল রাখবার সহিত বাহন আউ ই চালাণ ড্যাশবোর্ড থি অ্যালর্ট ব্যবস্থা বিল করা যাইছে। ମୁଖ୍ୟମନ୍ତ୍ରୀ ଗବେଷଣା ଫେଲୋସିପ୍ 2026-27 ଲାଗି ଆଇଜ୍ ବିଜ୍ଞପ୍ତି ବାହାରିଛି। ଉଚ୍ଚଶିକ୍ଷା ବିଭାଗ ଅଧୀନତି ଥିବା ରାଜ୍ୟର ସରକାରୀ ବିଶ୍ୱବିଦ୍ୟାଳୟ ଆଉ ରାଜ୍ୟ ସରକାରଙ୍କର ଅଲଗା ବିଭାଗତି ପିଏଚ୍ଡି ପାଠ୍ୟକ୍ରମତି ପଞ୍ଜିକୃତ ଛାତ୍ରଛାତ୍ରୀମାନେ ସାମ୍ସ ପୋର୍ଟାଲ୍ତି ଏଥିର୍ଲାଗି ଆବେଦନ କରିପାରିବେ। ଆଜିଠାନୁ ଆଇବା 30 ତାରିଖ ଅଧରାତି ତକ ଆବେଦନ କରିବାର ସମୟ ଧାରିଜ କରାଯାଇଛି। ଆଗନୁ ଦାଖଲ କରାଯାଇଥିବା ଆବେଦନଟି ସଂଶୋଧନ ଲାଗି ଜୁଲାଇ 31 ତାରିଖ ସକାଳର 11 ବଜେନୁ ରାତିର 11:45 ତକ ଆବେଦନ କରିହେବା। ଆବେଦନକାରୀମାନଙ୍କର ତଥ୍ୟ ଓକାକ୍ ତରଫୁ ଓଡ଼ିଶା ରାଜ୍ୟ ଉଚ୍ଚଶିକ୍ଷା ପରିଷଦଟି ଦିଆଯିବା। 5 ତାରିଖ ଯୋଗ୍ୟ ଆବେଦନକାରୀମାନଙ୍କର ଦସ୍ତାବିଜ ଯାଞ୍ଚ କରାଯିବା ଆଉ ତାରୁତ୍ରୁ ସାମ୍ସ ପୋର୍ଟାଲ ଜରିଏ ସୂଚନା ଦିଆଯିବା। ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଆଗନୁ ଆଜି ପୁରୀ ରେଲୱେ ଷ୍ଟେସନଠାରେ ମକ୍ଡ୍ରିଲ୍ କରାଯାଇଛି। ଓଡ୍ରାଫ୍, ଅଗ୍ନିଶମ, ଜିଆର୍ପି, ଆର୍ପିଏଫ୍, ଏସ୍ଟିୟୁ ଆଉ ଜିଲ୍ଲା ପ୍ରଶାସନ ମିଶିକରି ଇ ମକ୍ଡ୍ରିଲ୍ କରିଛନ୍। ଆତଙ୍କବାଦୀ ଆକ୍ରମଣକେ ଅଟକାବାରଟା ଏତାର ମୂଲ ଉଦ୍ଦେଶ୍ୟ। ଗୁଣ୍ଡିଚା ମନ୍ଦିର ପାସର ପୁଲିସ୍ ଅବକାଶଠାରେ ଇ ମକ୍ଡ୍ରିଲ୍ କରାଯାଇଛି। ବରଗଡ଼ ଜିଲ୍ଲା ଲକ୍ଷ୍ମରା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରନ ହୋଇଥିବା ଷ୍ଟପ୍ ଡାଇରିଆ ଅଭିଯାନ ସଚେତନତା କାର୍ଯ୍ୟକ୍ରମଟି ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଂ ଯୋଗ ଦେଇକରି ଅଭିଯାନ ଜରିଏ ଛୁଆମାନଙ୍କର ଜୀବନ ବଞ୍ଚାବାର ଲାଗି ନିଆଯାଇଥିବାର ପଦକ୍ଷେପ ବାବଦେ ଆଲୋଚନା କରିଛନ୍। ଓଡ଼ିଶା ସହିତ ସାରା ଦେଶେ ଛୁଆମାନଙ୍କୁ ଝାଡ଼ାବାନ୍ତି ରୋଗନୁ ରକ୍ଷା କରିବାର ଲାଗି ଏଟା ବହୁତ ଜରୁରୀ କାର୍ଯ୍ୟକ୍ରମ ହେ। 5 ବର୍ଷରୁ କମ୍ ବୟସର ଛୁଆଙ୍କର ଭିତରେ ଝାଡ଼ାବାନ୍ତି ଲାଗି ହେଉଥିବା ମୃତ୍ୟୁକେ ପୂରାପୂରି କମାବାର ଇତାର ମୂଲ ଉଦ୍ଦେଶ୍ୟ ହେ। ବରଗଡ଼ ଜିଲ୍ଲା ପଦମପୁରର ଚଙ୍ଗ୍ରିଆନ 77 ନମ୍ବର ବନଖଣ୍ଡ ସ୍ତରୀୟ ବନ ମହୋତ୍ସବ ସପ୍ତାହ ପାଳନ କାର୍ଯ୍ୟକ୍ରମକେ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଂ ଉଦ୍ଘାଟନ କରିଛନ୍। ସୁରକ୍ଷିତ ପରିବେଶ ସୁରକ୍ଷିତ ଭବିଷ୍ୟତର ମୂଳ ଆଧାର ହେ। ବନ ମହୋତ୍ସବକେ ଗୋଟିଏ ଜନ ଆନ୍ଦୋଳନଟି ପରିଣତ କରିବାର ଲାଗି ଶ୍ରୀ ମହାଲିଂ ପରାମର୍ଶ ଦେଇଛନ୍। ଏହି ଅବସରରେ ଗୋଟିଏ ସବୁଜ ରଥର ଜିଭିଲ୍ ଶୁଭାରମ୍ଭ କରାଯାଇଛି। ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ତରଫୁ ହେବାରକେ ଥିବା ଇଥରର ମେଟ୍ରିକ୍ ପରୀକ୍ଷାର ମୂଲ୍ୟାୟନ ଡିଜିଟାଲ ମୂର୍ତ୍ତି ଆଉ ଅନ୍ସ୍କ୍ରିନ୍ ଭାଲ୍ୟୁଏସନ୍ ଜରିଏ ହେବା ବୋଲି ବୋର୍ଡ ତରଫୁ ଯୋଜନା କରାଯାଇଛି। ପରୀକ୍ଷାମୂଳକ ଭାବେ ଇଥରର ସପ୍ଲିମେଣ୍ଟାରୀ ପରୀକ୍ଷା ସହିତ ଓଡ଼ିଶା ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍ ପରୀକ୍ଷାର ଉତ୍ତରଖାତାମାନଙ୍କ ଡିଜିଟାଲ ମୂଲ୍ୟାୟନ କରାଯିବା। ଏଥିଲାଗି ବୋର୍ଡ ତରଫୁ ପ୍ରସ୍ତୁତି ମୂଲ୍ୟାଇଛି। ସମ୍ବଲପୁର, ଭୁବନେଶ୍ୱର, କଟକ 3 ଜାଗାର ଡିଜିଟାଲ ମୂଲ୍ୟାୟନ ହେବା ବୋଲି ବୋର୍ଡ ତରଫୁ ସ୍ଥିର କରାଯାଇଛି। ଆଇବା 19 ତାରିଖରୁ ମୂଲ୍ୟାୟନ ପ୍ରକ୍ରିୟା ମୂଲ ହେବା। ଏଥିଲାଗି ମୂଲ୍ୟାୟନକାରୀମାନଙ୍କୁ ବୋର୍ଡ ତରଫୁ 2 ଦିନିଆ ତାଲିମ ଦିଆଯିବା ବୋଲି ସୂଚନା ମିଳିଛି। ପାଣିପାଗ ରାଜ୍ୟ ଲଗାୟତ ବର୍ଷା ଲାଗି ଭିନ୍ ଭିନ୍ ନଦୀ

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ।
1: ଆକାଶବାଣୀ ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ। ମୁଖ୍ୟ ସମ୍ବାଦ। ଏକ ସଶକ୍ତ ଭାରତ ଇଣ୍ଡୋନେସିଆ ରଣନୈତିକ ଭାଗିଦାରୀ ସମଗ୍ର ବିଶ୍ୱରେ ଶାନ୍ତି ଓ ସ୍ଥିରତା ପ୍ରତିଷ୍ଠା ଦିଗରେ ସହାୟକ ହେବ, କହିଲେ ପ୍ରଧାନମନ୍ତ୍ରୀ। କୃଷି ଉଦ୍ୟୋଗୀ ଓ ଚାଷୀଙ୍କୁ ସଶକ୍ତ କରିବା ଲକ୍ଷ୍ୟ ନେଇ ଆଜି ନୂଆଦିଲ୍ଲୀରେ ପ୍ରଗତି ପ୍ରକଳ୍ପର ଶୁଭାରମ୍ଭ କଲେ କୃଷିମନ୍ତ୍ରୀ। ଦେଶର ଇସ୍ପାତ ଶିଳ୍ପକୁ ଅଧିକ ପ୍ରତିଯୋଗିତାମୂଳକ କରିବା ଦିଗରେ ସରକାରଙ୍କ ପ୍ରତିଶ୍ରୁତିବଦ୍ଧତା ଦୋହରାଇଲେ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ। ଭାରତ ଇଂଲଣ୍ଡ ତୃତୀୟ ଟି ଟ୍ୱେଣ୍ଟି ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍ ଆଜି ଖେଳାଯିବ ନଟିଂହାମ୍ର ଟ୍ରେଣ୍ଟ ବ୍ରିଜ୍ଠାରେ।

0: ଫିଫା ବିଶ୍ୱକପ୍ର ରାଉଣ୍ଡ ଅଫ୍ 16ରେ ଆଜି ଇଜିପ୍ଟ ଆର୍ଜେଣ୍ଟିନାକୁ ଏବଂ ସ୍ୱିଜରଲ୍ୟାଣ୍ଡ ଭେଟିବ କଲମ୍ବିଆକୁ। ଏକ ସଶକ୍ତ ଭାରତ ଇଣ୍ଡୋନେସିଆ ରଣନୀତିକ ଭାଗିଦାରୀ ନିମନ୍ତେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆହ୍ୱାନ ଦେଇଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଇଣ୍ଡୋନେସିଆ ଗସ୍ତ ଅବସରରେ ଆଜି ଜାକର୍ତ୍ତାଠାରେ ସେଠାକାର ସଂସଦକୁ ଉଦ୍ବୋଧନ ଦେଇ ସେ ଏହା କହିଛନ୍ତି। ଶ୍ରୀ ମୋଦି କହିଛନ୍ତି ଦୁଇ ଦେଶ ମଧ୍ୟରେ ଏହି ସଶକ୍ତ ରଣନୀତିକ ଭାଗିଦାରୀ କେବଳ ଭାରତ ଇଣ୍ଡୋନେସିଆର ସମୃଦ୍ଧି ଲାଗି ନୁହେଁ, ବରଂ ଆଞ୍ଚଳିକ ଏବଂ ବିଶ୍ୱସ୍ତରରେ ଶାନ୍ତି ଓ ସ୍ଥିରତା ପ୍ରତିଷ୍ଠା ଦିଗରେ ସହାୟକ ହେବ। ଭାରତ ଇଣ୍ଡୋନେସିଆ ମଧ୍ୟରେ ଶତାବ୍ଦୀ ଧରି ରହିଆସିଥିବା ସୁସମ୍ପର୍କ ଉପରେ ଆଲୋକପାତ କରି ଶ୍ରୀ ମୋଦି କହିଛନ୍ତି ଏହାଦ୍ୱାରା ଭବିଷ୍ୟତ ଲାଗି ଆପୋଷ ବିଶ୍ୱାସ ସୁଦୃଢ଼ ହେବା ସହିତ ଗଣତାନ୍ତ୍ରିକ ମୂଲ୍ୟବୋଧ କ୍ଷେତ୍ରରେ ସମାନତା ରହିଥିବା ପ୍ରତିଫଳିତ ହେଉଛି। ଭାରତ ବିକାଶ, ଶାନ୍ତି, ସ୍ଥିରତା ଓ ସମୃଦ୍ଧିରେ ବିଶ୍ୱାସ କରେ ବୋଲି ସେ କହିଛନ୍ତି। ସମସ୍ତ ପ୍ରକାର ସନ୍ତାସବାଦ କାର୍ଯ୍ୟକଳାପ ବିରୁଦ୍ଧରେ ମିଳିତ କାର୍ଯ୍ୟାନୁଷ୍ଠାନ ଉପରେ ଶ୍ରୀ ମୋଦି ଗୁରୁତ୍ୱାରୋପ କରିଛନ୍ତି। ସେ କହିଛନ୍ତି ଏଭଳି ସମାଜ ବିରୋଧୀ କାର୍ଯ୍ୟକଳାପ ଦ୍ୱାରା ଆଞ୍ଚଳିକ ସୁରକ୍ଷା ପ୍ରତି ବିପଦ ସୃଷ୍ଟି ହେଉଛି। ଭାରତ ଇଣ୍ଡୋନେସିଆ ମଧ୍ୟରେ ରଣନୀତିକ ବିଶ୍ୱାସ ଓ ସମ୍ପର୍କ ଦ୍ୱାରା କେବଳ ଏହି ଦୁଇ ଦେଶ ଉପକୃତ ହେବେ ନାହିଁ, ବରଂ ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ଓ ଗ୍ଲୋବାଲ୍ ସାଉଥ୍ରେ ସ୍ଥିରତା ବଜାୟ ରଖିବା ସହିତ ସମଗ୍ର ବିଶ୍ୱ ଏହାଦ୍ୱାରା ଭବିଷ୍ୟତରେ ଲାଭାନ୍ୱିତ ହେବ ବୋଲି ପ୍ରଧାନମନ୍ତ୍ରୀ ମତବ୍ୟକ୍ତ କରିଛନ୍ତି।
1: भारत इंडोनेशिया का स्ट्रेटेजिक ट्रस्ट इंडो पैसिफिक में स्टेबिलिटी का मजबूत आधार बनेगा। हमारी साझेदारी केवल दो देशों का संबंध नहीं है, यह इंडो पैसिफिक की स्टेबिलिटी, ग्लोबल साउथ की शक्ति और विश्व के शेयर्ड फ्यूचर में विश्वास का संकल्प है।
0: ଭାରତ ଇଣ୍ଡୋନେସିଆ ମଧ୍ୟରେ ପ୍ରତିରକ୍ଷା, ସାମୁଦ୍ରିକ ସୁରକ୍ଷା, ବାଣିଜ୍ୟ, ଡିଜିଟାଲ୍ ଜ୍ଞାନକୌଶଳ, ଶିକ୍ଷା, କୃତ୍ରିମ ବୁଦ୍ଧିମତା ଏବଂ ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ ଆଦି କ୍ଷେତ୍ରରେ ସହଯୋଗକୁ ଅଧିକ ସଶକ୍ତ କରିବା ଉପରେ ଶ୍ରୀ ମୋଦି ଗୁରୁତ୍ୱାରୋପ କରିଛନ୍ତି। ସେ କହିଛନ୍ତି ୟୁପିଆଇ ସମେତ ଡିଜିଟାଲ୍ ସାଧାରଣ ଭିତ୍ତିଭୂମି, କୃତ୍ରିମ ବୁଦ୍ଧିମତା, ଶିକ୍ଷା, ଷ୍ଟାର୍ଟଅପ୍ ଓ ନବସୃଜନ କ୍ଷେତ୍ରରେ ଦୁଇ ଦେଶ ମଧ୍ୟରେ ସହଯୋଗକୁ ଅଧିକ ସମ୍ପ୍ରସାରିତ କରାଯାଇପାରିଲେ ଏହାଦ୍ୱାରା ଉଭୟ ଦେଶବାସୀ ଉପକୃତ ହୋଇପାରିବେ। ସେହିଭଳି ଦୁଇ ଦେଶ ମଧ୍ୟରେ ରହିଥିବା ବହୁ ପୁରାତନ ସାଂସ୍କୃତିକ ସମ୍ପର୍କ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ରାମାୟଣରୁ ବୋରୋବୁଦୁର ପର୍ଯ୍ୟନ୍ତ ଭାଗିଦାରୀ ଐତିହ୍ୟ ମାଧ୍ୟମରେ ଭାରତ ଇଣ୍ଡୋନେସିଆ ମଧ୍ୟରେ ଏକ ସଶକ୍ତ ସଭ୍ୟତାଗତ ସମ୍ପର୍କ ପ୍ରତିଫଳିତ ହେଉଛି।
1: ଇଣ୍ଡିଆ ଅର୍ ଇଣ୍ଡୋନେସିଆ ସିର୍ଫ ସମୁଦ୍ର ହିଁ ଶେୟାର ନହିଁ କରତେ, ହମାରି ହିଷ୍ଟ୍ରି ବି ଶେୟାର୍ଡ ହେ। ହମାରା ସମ୍ବନ୍ଧ ରାମାୟଣ ଅର୍ ମହାଭାରତ କି ବିରାସତ ହେ। ବୋରୋବୁଦୁର ଅର୍ ପ୍ରଭାନନ୍ଦ ଜେସି अद्भुत स्मारकों के जरिए जुड़े हैं हम, इंडोनेशिया के राष्ट्रीय प्रतीक गरुड़ा से जुड़े हैं।
0: ରଣନୀତିକ ବିଶ୍ୱାସର ଗୁରୁତ୍ୱ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ଆଜି ଇଣ୍ଡୋନେସିଆ ସଂସଦରେ ସାଇବର ସୁରକ୍ଷା, ଜରୁରୀକାଳୀନ ପ୍ରସ୍ତୁତି ଏବଂ ଗ୍ରେଟ୍ ନିକୋବରଠାରୁ ମଲାକା ପ୍ରଣାଳୀ ପର୍ଯ୍ୟନ୍ତ ସାମୁଦ୍ରିକ ସହଯୋଗ କ୍ଷେତ୍ରରେ ଭାଗିଦାରୀକୁ ଅଧିକ ସୁଦୃଢ଼ କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି। ଦୁଇ ଦେଶ ମଧ୍ୟରେ ଜନସମ୍ପର୍କକୁ ଅଧିକ ସଶକ୍ତ କରିବାର ଆବଶ୍ୟକତା ଉପରେ ନିଜର ମତ ରଖି ପ୍ରଧାନମନ୍ତ୍ରୀ କହିଛନ୍ତି ଦ୍ୱିପକ୍ଷୀୟ ସମ୍ପର୍କକୁ ଅଧିକ ସଶକ୍ତ କରିବା ଦିଗରେ ଭାରତୀୟ ସାଂସ୍କୃତିକ ଐତିହ୍ୟ ଗଙ୍ଗା ମହାକୁମ୍ଭ ଭଳି ମହୋତ୍ସବ ସୁଯୋଗ ସୃଷ୍ଟି କରିଥାଏ। ଦୁଇ ଦେଶ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ଜାରି ରହିଥିବା ଭାଗିଦାରୀକୁ ଅଧିକ ସଶକ୍ତ କରାଯାଇପାରିଲେ ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଶାନ୍ତି, ପ୍ରଗତି ଓ ସମୃଦ୍ଧି ବଜାୟ ରଖିବାରେ ସହାୟକ ହୋଇପାରିବ ବୋଲି ଶ୍ରୀ ମୋଦି ଏହି ଅବସରରେ ଆଶାବ୍ୟକ୍ତ କରିଛନ୍ତି। ଆଇଆଇଏମ୍ ବାଙ୍ଗାଲୋରର ଏକ କ୍ୟାମ୍ପସ୍ ଇଣ୍ଡୋନେସିଆରେ ପ୍ରତିଷ୍ଠା କରାଯିବ। ସମ୍ପ୍ରତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବର୍ତ୍ତମାନ ଇଣ୍ଡୋନେସିଆ ଗସ୍ତ ଅବସରରେ ଏ ସମ୍ପର୍କିତ ପ୍ରସ୍ତାବ ଅନୁମୋଦିତ ହୋଇଛି। ଏହାଦ୍ୱାରା ଶିକ୍ଷା କ୍ଷେତ୍ରରେ ଉଭୟ ଦେଶ ମଧ୍ୟରେ ଏକ ନୂତନ ଅଧ୍ୟାୟ ଯୋଡ଼ି ହୋଇଯାଇଛି ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମତବ୍ୟକ୍ତ କରିଛନ୍ତି। ଭାରତର ପାରମ୍ପରିକ ଜ୍ଞାନ ଓ ଶିକ୍ଷା ବ୍ୟବସ୍ଥାକୁ ବିଶ୍ୱସ୍ତରରେ ଆଦୃତ କରାଇବା ଦିଗରେ ଏହା ଏକ ଉଲ୍ଲେଖନୀୟ ପଦକ୍ଷେପ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।
2: भारत की बहुत ही महत्वपूर्ण बी स्कूल आईआईएम बेंगलुरु की कैंपस, ओवरसीज कैंपस इंडोनेशिया की संगासारी एससीजेड में माननीय प्रधानमंत्री नरेंद्र मोदी जी की इंडोनेशिया की दौरे के अंदर, अभी माननीय प्रधानमंत्री इंडोनेशिया के दौरे में है, उस दौरे के अंदर अनेक बायलैटरल विषय सामने आई है, बहुत द्विपाक्षिक विषय पर सहमति बनी और राजीनामा हुई। उसी श्रेणी में आज आईआईएम बेंगलुरु की कैंपस इंडोनेशिया में खोलने के लिए प्रधानमंत्री जी ने अनुमति दिया है।
0: आपण माने संवाद सुनुछंती आकाश।

0: କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ ଆଜି ପ୍ରଗତି ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି। ଏହାଦ୍ୱାରା 20,000ରୁ ଅଧିକ କୃଷି ଉଦ୍ୟୋଗୀ ଏବଂ ପ୍ରାୟ 20 ଲକ୍ଷ ଚାଷୀଙ୍କୁ ସଶକ୍ତ କରାଯାଇପାରିବ ବୋଲି ସେ କହିଛନ୍ତି। ଆଜି ନୂଆଦିଲ୍ଲୀଠାରେ ଗଣମାଧ୍ୟମକୁ ଏ ସମ୍ପର୍କରେ ସୂଚନା ଦେଇ ଶ୍ରୀ ଚୌହାନ କହିଛନ୍ତି, ବିକଶିତ ଭାରତ ଲକ୍ଷ୍ୟ ହାସଲ କରିବା ଲାଗି କୃଷିକ୍ଷେତ୍ରକୁ ବିକଶିତ କରିବା ସହିତ ଦେଶର ଗ୍ରାମାଞ୍ଚଳ ଓ କୃଷକମାନଙ୍କୁ ମଧ୍ୟ ସମୃଦ୍ଧ କରିବା ଅପରିହାର୍ଯ୍ୟ। ଏହି ଲକ୍ଷ୍ୟ ହାସଲ କରିବା ଲାଗି ସରକାର ସମସ୍ତ ପ୍ରକାର ପ୍ରଚେଷ୍ଟା ଜାରି ରଖିଛନ୍ତି। ବିଭିନ୍ନ ସଂଗଠନ ସହିତ ଏ ଦିଗରେ କାର୍ଯ୍ୟକୁ ତ୍ୱରାନ୍ୱିତ କରି ମିଳିତ ପ୍ରୟାସ ଜାରି ରହିଛି ବୋଲି ଶ୍ରୀ ଚୌହାନ କହିଛନ୍ତି। ପ୍ରଗତି କାର୍ଯ୍ୟକ୍ରମ ଅଧୀନରେ 26,000 କ୍ଷୁଦ୍ର କୃଷି ଉଦ୍ୟୋଗୀଙ୍କୁ ତାଲିମ ଦେବା ଲାଗି ସରକାର ନିଷ୍ପତ୍ତି ନେଇଛନ୍ତି। ଏହି ଉଦ୍ୟୋଗୀମାନେ ଗୋଟିଏ ଗ୍ରାମରେ କାର୍ଯ୍ୟ କରିବେ ଏବଂ ଗ୍ରାମାଞ୍ଚଳ କୃଷିକ୍ଷେତ୍ରର ରୂପାନ୍ତରୀକରଣ ଦିଗରେ 100ରୁ 200 କୃଷକ ସେମାନଙ୍କୁ ସହଯୋଗ କରିବେ ବୋଲି ଶ୍ରୀ ଚୌହାନ କହିଛନ୍ତି।
1: प्रधानमंत्री जी के विजन के कारण भारत की कृषि तेजी से बदल रही है। विकसित भारत के लिए विकसित कृषि, समृद्ध गांव, समृद्ध किसान, उसमें सरकार अपने सारे प्रयत्न कर रही है, लेकिन सरकार के साथ अगर बाकी संगठन भी जुड़ते हैं तो काम और तेजी से आगे बढ़ता है। और प्रगति कार्यक्रम के अंतर्गत ये तय किया है कि अभी तक 26,000 कृषि उद्यमी ट्रेंड करके छोटे छोटे कृषि उद्यमी इन्होंने तैयार किए हैं जो एक गांव में काम करते हैं और गांव की कृषि को बदलने के लिए 100-200 किसान को साथ जोड़ते हैं।
0: ଦେଶର ଇସ୍ପାତ ଶିଳ୍ପକୁ ଅଧିକ ପ୍ରତିଯୋଗିତାମୂଳକ କରିବା ସହିତ ଏହି କ୍ଷେତ୍ରରେ ଅଧିକ ଅଭିବୃଦ୍ଧି ହାସଲ ଲାଗି ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ବାଣିଜ୍ୟ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋୟଲ ମତବ୍ୟକ୍ତ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଏ ସମ୍ପର୍କରେ ସୂଚନା ଦେଇ ଶ୍ରୀ ଗୋୟଲ କହିଛନ୍ତି, ଭାରୀ ଶିଳ୍ପ ଏବଂ ଇସ୍ପାତ ମନ୍ତ୍ରୀ ଏସ୍ଡି କୁମାରସ୍ୱାମୀଙ୍କ ସହିତ ଏ ସମ୍ପର୍କରେ ତାଙ୍କର ଅତ୍ୟନ୍ତ ଫଳପ୍ରଦ ତଥା ପରାମର୍ଶ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଇସ୍ପାତ କ୍ଷେତ୍ରରେ ନୂତନ ଅଭିବୃଦ୍ଧି ସୁଯୋଗ ସୃଷ୍ଟି କରିବା ତଥା ଏହାର ପ୍ରତିଦ୍ୱନ୍ଦ୍ୱିତାମୂଳକ ସ୍ଥିତିକୁ ଅଧିକ ସୁଦୃଢ଼ କରିବା ଲାଗି ସମ୍ପୃକ୍ତ ବିଭିନ୍ନ ପ୍ରତିପକ୍ଷଙ୍କ ସହିତ ଏକ ସକାରାତ୍ମକ ଆଲୋଚନା କରାଯାଇଛି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଆଜି ବାହାରିନ୍ର ଉପପ୍ରଧାନମନ୍ତ୍ରୀ ଖାଲିଦ୍ ବିନ୍ ଅବଦୁଲ୍ଲା ଅଲ୍ ଖଲିଫାଙ୍କ ସହିତ ସାକ୍ଷାତ ଆଲୋଚନା କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଏ ସମ୍ପର୍କରେ ସୂଚନା ଦେଇ ଡକ୍ଟର ଜୟଶଙ୍କର କହିଛନ୍ତି, ଦୁଇ ଦେଶ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ଜାରି ରହିଥିବା ଦ୍ୱିପକ୍ଷୀୟ ସହଯୋଗକୁ ଅଧିକ ସଶକ୍ତ କରିବା ଦିଗରେ ଆଲୋଚନା ହୋଇଛି। କ୍ରିକେଟ୍, ଭାରତ ଇଂଲଣ୍ଡ ମଧ୍ୟରେ ଟି20 ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍ ଆଜି ନଟିଂହାମ୍ର ଟେଣ୍ଟ ବ୍ରିଜ୍ଠାରେ ଖେଳାଯିବ। 5 ମ୍ୟାଚ୍ ବିଶିଷ୍ଟ ଏହି ସିରିଜ୍ର ଆଜିର ତୃତୀୟ ମ୍ୟାଚ୍ ଭାରତୀୟ ସମୟ ରାତି 10ଟାରେ ଆରମ୍ଭ ହେବ। ସିରିଜ୍ରେ ଇଂଲଣ୍ଡ 1-0 ଆଗୁଆ ରହିଛି। ପ୍ରଥମ ମ୍ୟାଚ୍ଟି ବର୍ଷା ଯୋଗୁଁ ବାତିଲ ହୋଇଥିବା ବେଳେ ଦ୍ୱିତୀୟ ମ୍ୟାଚ୍ରେ ଇଂଲଣ୍ଡ ଭାରତକୁ 4 ୱିକେଟ୍ରେ ପରାସ୍ତ କରିଥିଲା। ଫିଫା ବିଶ୍ୱକପ୍ର ରାଉଣ୍ଡ ଅଫ୍ 16 ମ୍ୟାଚ୍ରେ ପୂର୍ବବର୍ଷ ଚାମ୍ପିୟନ୍ ଆର୍ଜେଣ୍ଟିନା ଆଜି ରାତିରେ ଇଜିପ୍ଟ ବିପକ୍ଷରେ ଖେଳିବ। ଆଟଲାଣ୍ଟାଠାରେ ଅନୁଷ୍ଠିତ ହେବାକୁ ଥିବା ଏହି ମ୍ୟାଚ୍ ଭାରତୀୟ ସମୟ ରାତି 9:30 ଅନୁଷ୍ଠିତ ହେବ। ପରେ ଭ୍ୟାଙ୍କୋଭର୍ଠାରେ ଅନୁଷ୍ଠିତ ହେବାକୁ ଥିବା ଏହି ରାଉଣ୍ଡର ଅନ୍ୟ ଏକ ମ୍ୟାଚ୍ରେ ସ୍ୱିଜରଲ୍ୟାଣ୍ଡ କଲମ୍ବିଆକୁ ଭେଟିବ। ୱିମ୍ବିଲଡନ୍ ଟେନିସ୍ ପୁରୁଷ ସିଙ୍ଗଲ୍ସ କ୍ୱାର୍ଟର ଫାଇନାଲ୍ରେ ପୂର୍ବବର୍ଷର ଚାମ୍ପିୟନ୍ ଜାନିକ୍ ସିନର ଓ ଜର୍ମାନ୍ର ଜାନ୍ ଲେନର୍ଡ ଷ୍ଟ୍ରଫ୍ଙ୍କ ମଧ୍ୟରେ ମ୍ୟାଚ୍ ଜାରି ରହିଛି। ସେହିଭଳି ଅନ୍ୟ ଏକ କ୍ୱାର୍ଟର ଫାଇନାଲ୍ରେ ଆଜି ସନ୍ଧ୍ୟାରେ ସର୍ବିଆର ନୋଭାକ୍ ଜୋକୋଭିକ୍ ଓ କାନାଡାର ଫେଲିକ୍ସ ଅଗର ଆଲାସିୟମ୍ଙ୍କୁ ଭେଟିବେ। ସେହିଭଳି ଆଜି ଅନୁଷ୍ଠିତ ହେବାକୁ ଥିବା ମହିଳା ସିଙ୍ଗଲ୍ସ କ୍ୱାର୍ଟର ଫାଇନାଲ୍ରେ ଆମେରିକାର ଜେସିକା ପେଗୁଲା କୋକୋ ଗୋଫ୍ଙ୍କୁ ଭେଟିବାକୁ ଥିବାବେଳେ ଅନ୍ୟ ଏକ ମ୍ୟାଚ୍ରେ ଜାପାନର ନାଓମି ଓସାକା ଓ ଚେକୋସ୍ଲୋଭାକିଆର କାରୋଲିନା ମୁଚୋଭାଙ୍କ ମଧ୍ୟରେ ମୁକାବିଲା ହେବ। କେରଳମ୍ରେ ପ୍ରବଳ ବର୍ଷା ଓ ଭୂସ୍କଳନ ଯୋଗୁଁ ୱାୟନାଡ୍ ଜିଲ୍ଲା ଅନ୍ତର୍ଗତ ମେପାଡ଼ି ନିକଟସ୍ଥ କାଲାଡ଼ିଠାରେ ଏକ ନିର୍ମାଣାଧୀନ ସଡ଼କ ଟନେଲ୍ ପ୍ରକଳ୍ପ ଭୁଶୁଡ଼ି ପଡ଼ିଛି, ଫଳରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହେବା ସହିତ 7 ଜଣ ଆହତ ହୋଇଛନ୍ତି। ଏହାଛଡ଼ା ଅନ୍ୟ 7 ନିଖୋଜ ହୋଇଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ଜାମ୍ମୁ କାଶ୍ମୀରରେ ବାଦଲଫଟା ବର୍ଷା ଯୋଗୁଁ ଅନେକ ଘର ଓ ଦୋକାନ କ୍ଷତିଗ୍ରସ୍ତ ହୋଇଥିବା ଜଣାଯାଇଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ, ଏକ ସଶକ୍ତ ଭାରତ ଇଣ୍ଡୋନେସିଆ ରଣନୀତିକ ଭାଗିଦାରୀ ସମଗ୍ର ବିଶ୍ୱରେ ଶାନ୍ତି ଓ ସ୍ଥିରତା ପ୍ରତିଷ୍ଠା ଦିଗରେ ସହାୟକ ହେବ କହିଲେ ପ୍ରଧାନମନ୍ତ୍ରୀ। କୃଷି ଉଦ୍ୟୋଗୀ ଓ ଚାଷୀଙ୍କୁ ସଶକ୍ତ କରିବା ଲକ୍ଷ୍ୟ ନେଇ ଆଜି ନୂଆଦିଲ୍ଲୀରେ ପ୍ରଗତି ପ୍ରକଳ୍ପର ଶୁଭାରମ୍ଭ କଲେ କୃଷିମନ୍ତ୍ରୀ। ଏବଂ ଭାରତ ଇଂଲଣ୍ଡ ତୃତୀୟ ଟି20 ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍ ଆଜି ଖେଳାଯିବ ନଟିଂହାମ୍ର ଟେଣ୍ଟ ବ୍ରିଜ୍ଠାରେ। ସମ୍ବାଦ ଶେଷ ହେଲା।
2: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
3: ସୁଦୂରରୁ ସଦର, ଅପହଞ୍ଚ ଅଞ୍ଚଳର ସ୍ୱର, ଉତ୍ସବ ମହୋତ୍ସବ, ସଭାସମିତି ସମାରୋହ, ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ଖୋର୍ଦ୍ଧା ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି।

0: କରିଛନ୍ତି ଆମ ଭୁବନେଶ୍ୱର ସମ୍ବାଦଦାତା ଦୀପକ କୁମାର ବେହେରା। ଉପସ୍ଥାପନରେ ମୁଁ ମହେଶ୍ୱର ସାହୁ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଖୋର୍ଦ୍ଧା ଜିଲ୍ଲା କୁମାରବସ୍ତରେ ଗୋଦାବରୀ ସମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନାର ଦ୍ୱିତୀୟ ପର୍ଯ୍ୟାୟରେ 204 ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏହାକୁ ମିଶାଇ ରାଜ୍ୟରେ 322 ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ପ୍ରାଥମିକ ଶିକ୍ଷାକୁ ସୁଦୃଢ଼ କରି ଅତ୍ୟାଧୁନିକ ଜ୍ଞାନକୌଶଳ ମାଧ୍ୟମରେ ଗୁଣାତ୍ମକ ଶିକ୍ଷା ପ୍ରଦାନ ଏହି ଯୋଜନାର ଲକ୍ଷ୍ୟ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
1: ଏ ସମାଜର ଭବିଷ୍ୟତ ହିସାବରେ ସେମାନେ ଏ ସମାଜର ଦାୟିତ୍ୱ ନେବେ ଏବଂ ଆମ ଓଡ଼ିଶାକୁ ଏକ ସମୃଦ୍ଧ ଓଡ଼ିଶା ଏବଂ ବିକଶିତ ଭାରତ ଗଠନ କରିବାରେ ବହୁତ ବଡ଼ ଭୂମିକା ସେମାନେ ନେଇପାରିବେ।

0: ସଂକଳ୍ପକୁ ଆମେ ପୁରା କରିବା ଏବଂ ଏ ସଂକଳ୍ପ ଯେତେବେଳେ ପୁରା ହେବ ଏକ ବିଦ୍ୟାଳୟ ଶିକ୍ଷା କ୍ଷେତ୍ରରେ ଯେଉଁ ବୈପ୍ଳବିକ ପରିବର୍ତ୍ତନ ହେବ ତାହାଦ୍ୱାରା ଆଗାମୀ ଦିନରେ 2036 ଏବଂ 2047 ନିଶ୍ଚିତ ଭାବରେ ସମୃଦ୍ଧ ଓଡ଼ିଶା ତଥା ବିକଶିତ ଓଡ଼ିଶା ଏବଂ ବିକଶିତ ଭାରତ ଗଠନ କରିବାରେ ଆମର ଏକ ଗୁଣ୍ଡୁଚି ମୂଷା ଭଳି ଆମର ବି ସହଯୋଗ ରହିବ ଏବଂ ସମୃଦ୍ଧ ଓଡ଼ିଶା ପ୍ରତିଷ୍ଠିତ ହେଲେ ନିଶ୍ଚିତ ଭାବରେ ଆମେ ସମସ୍ତେ ଯଶସ୍ୱୀ ଲାଭ କରିପାରିବା।
1: ଚିଲିକା ବନ୍ୟପ୍ରାଣୀ ବିଭାଗ ଓ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷଙ୍କ ମିଳିତ ଡଲଫିନ୍ ଗଣନା ରିପୋର୍ଟ ଅନୁସାରେ ଚଳିତ ବର୍ଷ ଚିଲିକାରେ 175 ଡଲଫିନ୍ ଚିହ୍ନଟ ହୋଇଛନ୍ତି। ସେଥିରେ 169 ଇରାୱାଡ଼ି ଓ 16 ହମ୍ପବ୍ୟାକ୍ ଡଲଫିନ୍ ରହିଛନ୍ତି। 18 ଦଳର ଶତାଧିକ ସଦସ୍ୟ 3 ଦିନ ଧରି ଏହି ଗଣନା କାର୍ଯ୍ୟରେ ସାମିଲ ହୋଇଥିଲେ। ଭାରତୀୟ ନୌସେନାର ଚିଲିକା ପ୍ରଶିକ୍ଷଣ କେନ୍ଦ୍ରରେ 8ମ ବ୍ୟାଚ୍ ଅଗ୍ନିବୀରଙ୍କ ପାସିଂ ଆଉଟ୍ ପରେଡ୍ ଅନୁଷ୍ଠିତ ହୋଇଛି। 116 ମହିଳାଙ୍କ ସମେତ ମୋଟ 3011 ଅଗ୍ନିବୀର ସଫଳତାର ସହ ପ୍ରଶିକ୍ଷଣ ସମାପ୍ତ କରିଛନ୍ତି। ପଶ୍ଚିମ ନୌସେନା କମାଣ୍ଡର ମୁଖ୍ୟ ଭାଇସ୍ ଆଡମିରାଲ ସଞ୍ଜୟ ଭାଟସେନ୍ ପରେଡ୍ ନିରୀକ୍ଷଣ କରି ଅଗ୍ନିବୀରମାନଙ୍କୁ ଦେଶସେବା ପାଇଁ ଆହ୍ୱାନ ଦେଇଥିଲେ। ରାଜ୍ୟ ସରକାରଙ୍କ ଦ୍ୱିତୀୟ ବର୍ଷ ପୂର୍ତ୍ତି ଉପଲକ୍ଷେ ବିକାଶର ଧାରା ଓଡ଼ିଶା ସାରା କାର୍ଯ୍ୟକ୍ରମ ଖୋର୍ଦ୍ଧାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ବିକଶିତ ଓଡ଼ିଶା 2036 ଲକ୍ଷ୍ୟ ସାକାର କରିବା ପାଇଁ ସମସ୍ତଙ୍କ ସହଯୋଗ ଆହ୍ୱାନ କରିବା ସହ ବିଭିନ୍ନ ସରକାରୀ ଯୋଜନାର ହିତାଧିକାରୀଙ୍କୁ ସହାୟତା ବଣ୍ଟନ କରିଥିଲେ। ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ କାର୍ଯ୍ୟକ୍ରମରେ ଖୋର୍ଦ୍ଧା ଜିଲ୍ଲାର 94.04% ଭୋଟର ଫର୍ମ ଡିଜିଟାଇଜ୍ ହୋଇଛି। 10,51,000 ଅଧିକ ଫର୍ମ ଅନ୍ଲାଇନ୍ରେ ସଂଯୋଜିତ ହୋଇଥିବା ବେଳେ ଜୟଦେବ ବିଧାନସଭା କ୍ଷେତ୍ର ସର୍ବାଧିକ ଅଗ୍ରଗତି ହାସଲ କରିଛି। ଚଳିତ ବର୍ଷ ଖୋର୍ଦ୍ଧା ବନଖଣ୍ଡରେ 1.5 ଲକ୍ଷ ଚାରାରୋପଣ ଲକ୍ଷ୍ୟ ରଖାଯାଇଛି। ଏଥିପାଇଁ 12 ନର୍ସରୀରେ 8 ଲକ୍ଷରୁ ଅଧିକ ଚାରା ପ୍ରସ୍ତୁତ ହୋଇଛି। ବନ ମହୋତ୍ସବ ସପ୍ତାହ ଅବସରରେ ଜନସାଧାରଣଙ୍କୁ ମଧ୍ୟ ବ୍ୟାପକ ଭାବେ ଚାରା ବଣ୍ଟନ କରାଯାଉଛି। ପବିତ୍ର ସ୍ନାନ ପୂର୍ଣ୍ଣିମା ଅବସରରେ ଜିଲ୍ଲାର ବିଭିନ୍ନ ଜଗନ୍ନାଥ ମନ୍ଦିରରେ ମହାପ୍ରଭୁଙ୍କ ସ୍ନାନଯାତ୍ରା ଭକ୍ତିପୂର୍ଣ୍ଣ ପରିବେଶରେ ପାଳିତ ହୋଇଛି। ଜାଗୁଳେଇ ପାଟଣାସ୍ଥିତ ଅନନ୍ତ ପୁରୁଷୋତ୍ତମ ମନ୍ଦିରରେ ମଧ୍ୟ ଚତୁର୍ଦ୍ଧା ବିଗ୍ରହଙ୍କୁ ସୁବାସିତ ଜଳରେ ସ୍ନାନ କରାଯିବା ସହ ବିଧି ମୁତାବକ ସମସ୍ତ କାର୍ଯ୍ୟ ସମ୍ପାଦନ କରାଯାଇଥିଲା। ଖୋର୍ଦ୍ଧାର ବିଜୁ ପଟ୍ଟନାୟକ ବହୁମୁଖୀ ଇଣ୍ଡୋର ଷ୍ଟାଡିୟମରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି। ଆଇନ ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଏବଂ ବିଧାୟକ ପ୍ରଶାନ୍ତ କୁମାର ଜଗଦେବ ଯୋଗାଭ୍ୟାସର ଉପକାରିତା ସମ୍ପର୍କରେ ମତ ରଖିଥିଲେ। ନିଶାମୁକ୍ତ ଓଡ଼ିଶା ଅଭିଯାନ ଅନ୍ତର୍ଗତ ଖୋର୍ଦ୍ଧା ପୁଲିସ୍ ଓ ଅବକାରୀ ବିଭାଗ 17 ମାମଲାରେ ଜବତ 835 କିଲୋଗ୍ରାମରୁ ଅଧିକ ଗଞ୍ଜେଇ ଓ ଭାଙ୍ଗକୁ ଟାଙ୍ଗିଆପଡ଼ାସ୍ଥିତ ଏକ ଦହନ କେନ୍ଦ୍ରରେ ଆଇନଗତ ଓ ପରିବେଶ ସୁରକ୍ଷା ନିୟମାନୁସାରେ ନଷ୍ଟ କରିଥିବା ଜଣାପଡ଼ିଛି। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ କୋରାପୁଟ ଜିଲ୍ଲା ସମ୍ପର୍କରେ।
2: ଆପଣମାନେ କାର୍ଯ୍ୟକ୍ରମ

0: ଦାଦା ଜୁହାର
1: ଜୁହାର ଜୁହାର ବାବୁ ଆସ ବସ
0: ଦାଦା ମୁଁ ଏଇଟା ବୈଠକି ଆଇଲା ବେଲକେ ବୋଲ ତ ବର୍ଷା କେ ଦେଖି ଦେଖି ଉଧୁଲି କେତେବେଲେ କା ଛାଡ଼ବା ବେଲେ ଜିମି ବୋଲୁଥିଲି ଦେଖୁଛ କି ଏଇଟା ଦୁଇ ତିନ ଦିନ ହେଲାନ ବୋଲ ତ ଝରିଆ ଲଗେଇଛେ ବର୍ଷାଟା
1: ହଏ ବାବୁ ବାକି ବଛର ଯେନ୍ ପ୍ରକାର ଖରା ହଉଥିଲା ଭେ
0: ହଇ
1: ଏକଦମ ତାଲୁ ଫଟା ଖରା ଡଡ଼ୁନିଆ ଲାଗି ଯାଉଥିଲା ହୋ ତ ହେଥିରୁ ଗୋଟେ ପ୍ରକାର ରକ୍ଷା ମିଳିଲା ବୋଲ ତ ତାପରେ ବାବୁ କହେସନ୍ ଦେଖ ଶହେ ଦିନର ଖରା କିରେ ଗୋଟେ ଦିନର ବର୍ଷା ବୋଲସନ୍
0: ହେଟା ତ କହେସନ୍ ଦାଦା
1: ହଏ
0: ଯେନ୍ ହିସାବେ ଖରା ହଉଥିଲା ନିଏ ଆଜ୍ଞା ଦେଖ ଦୁଇ ତିନ ଦିନ ଖାଲି ପାଣି ବର୍ଷିଛି ଏଥିରେ ଦେଖ କେନ୍ତା ଲାଗିଗଲା
1: ଆମର ଲୋକେ ବିଦବିତା ହେଇଗଲେ ନ ବୋଲି ଏଟା ପରେ ବାବୁ ସେ ଇନ୍ଦ୍ର ଦେବତା ଯଦି ନାଇଁ ବସିଲା ବୋଇଲେ ବି ତାହାକେ ହୁଡ଼ବେ ଆର୍ ବେଶୀ ବସିଲେ ବି ସେ ହୁଡ଼ା ଖାଇବାର ସମ୍ଭାବନା ଅଛି
0: କଥା ହଉଛେ ଦାଦା ଦେଖ ଇହାଦେ ଯେନ୍ ହିସାବେ ନିକେ ଆମର ପରିବେଶ ସନ୍ତୁଳିତ ହେବାର କଥା ସେଟା ନେଇ ହେଇପାରବାର କି ନାଇଁ
1: ବାବୁ ବିଗିଡ଼ି ଗଲା
0: ହଉଛେ କେନେ ବର୍ଷିଲେ ବର୍ଷୁଛେ କେନେ ଖରା ହେଲେ ଖରା ହଉଛି
1: ହଁ ପରେ ତ ପରିବେଶ କେ ସନ୍ତୁଳିତ ରଖବାର ଲାଗି ଠିକ ରଖବାର ଲାଗି ବୋଲ ତ ପହିଲା କଥା ହଉଛେ ବାବୁ ଏନ୍ତା ଅଷାଢ଼ ଶ୍ରାବଣ ଆସିଲେ ଆମର ଲୋକେ ଗଛ ଜଗାବାରଟାକେ ଟିକେ ଧ୍ୟାନ ଦେବାର କଥା ଦେଖ ସରକାରଙ୍କ ତରଫନୁ ଆମର ଯେନ୍ ଜଙ୍ଗଲ ବିଭାଗ ତରଫନୁ ବନ ମହୋତ୍ସବ ମାନେ ଏଇଛାନ୍ ସବୁଆଡ଼େ ଚାଲିଥିବା ବାବୁ ଲୋକଙ୍କୁ ସଚେତନ କରୁଥିବେ ଆଜ୍ଞା ମାନେ ତାପରେ ବଢ଼ିଆ ଚାରା ନେଇକି କେନ୍ଠାନେ ମାଗଣାରେ କେନ୍ଠାନେ ସୁଲଭ ମୂଲ୍ୟରେ ଯୋଗାଇ ଦିଆ ହଉଥିବା ତ ଆମର ଲୋକେ ସେ ଚାରା ନେଇକିରି ନିଜର କ୍ଷେତ ଖୋଲେ ଜଗାବାର କଥା ଭେ
0: ଏଥିର ଲାଗି ତ ଦାଦା ଏଇ ଯେତେବେଳେ ବନ ମହୋତ୍ସବ କଥା ଆରମ୍ଭ ହେଲାନ ଆମେ ଯେତେବେଳେ କହିବାରକେ ଯାଉଛୁ ବୋଲ ତ ମୁଇଁ ହେଥିର ଲାଗି ଗୋଟେ ଆଜ୍ଞାଙ୍କ ସାଙ୍ଗେ ଆକ୍ତରିଆରେ କଥା ଟିକେ ହେଇଥିନି ଯେନ୍ ବନ ମହୋତ୍ସବ ଉପରେ ଦାଦା ବେଲେ ସେ କଥାଟା ଶୁଣମା କେ ବୋଲୁଥିନି
1: ବଢ଼ିଆ କରିଛ ହୋ ବାବୁ ମୋର ମନକେ ଜାଣିକିରି ବାକିଟା
0: ହଏ ବେଲେ ଇ ଆଜ୍ଞା ନିଙ୍ଗେ ଆମର ଭବାନୀପାଟଣାରେ ନିଙ୍ଗେ ଦକ୍ଷିଣ ବନଖଣ୍ଡ କଳାହାଣ୍ଡି ଯେନ୍ ଅଛି ସେନେ ସହାୟକ ବନ ସଂରକ୍ଷକ ହିସାବରେ କାମ କରୁଛନ୍
1: ଏସିଆ
0: ଅଛନ୍ ଆର୍ ଆଜ୍ଞାଙ୍କ ନାଁ ହଉଛେ ପ୍ରଫୁଲ୍ଲ କୁମାର ଧରୁଆ
1: ବୋଇଲେ ରୁଚନ କର ଭାଇ ବଜ ତ ବଜ ଶୁଣମା
0: ଠିକ ଅଛେ ଦାଦା ଶୁଣୁ
2: ଆଜ୍ଞା ଜୁହାର
3: ଜୁହାର ଆଜ୍ଞା ଜୁହାର
2: ଆପଣଙ୍କୁ ଆମର କାର୍ଯ୍ୟକ୍ରମ କେ ସ୍ୱାଗତ ଜଣଉଛୁ ଦେଖୁନ୍ ଏହାଦେ ତ ବନ ମହୋତ୍ସବ ଚାଲିଛି ତ ପହିଲା କହିବି ଯେ ବନ ମହୋତ୍ସବ ବୋଲେ ଆମେ କାଣା କେ ବୁଝୁମା
3: ବହୁତ ବଢିଆ କୋଶ୍ଚିନ୍ ଆଜ୍ଞା ଏବେ ଯେନ୍ତା ଚାଲିଛେ ବନ ମହୋତ୍ସବ ବୋଲେ ଆମର ଗଛ ମାନଙ୍କର ପରବ ଆମର ଯଦି ଆମର ଦେଶୀ ଭାଷାରେ କହିମା ଆଜ୍ଞା ତ ଆମର ଯେନ୍ତା ପରବ ମାନେ ବିଭିନ୍ନ ପ୍ରକାର ରହିଛି କେନ୍ଟା ଆମର ଧାର୍ମିକ ପରବ ଥିସି କେନ୍ଟା ଆମର ନର୍ମାଲ ନେଇକିରି ପରବ ମାନେ ଅଛି ହେନ୍ତାଟା ମାନେ ସେନ୍ତା ସେ ପରବ ମାନେ ଯେନ୍ତା ନୂଆଖାଇ ହେଲା କି ରଜ ପର୍ବ ହେଲା ସବୁ ପ୍ରକାର ପରବ ମାନେ ଅଛି ସେନ୍ତା ପରବ କେ ଦେଖିଲା ଏଇଟା ଗଛ ମାନଙ୍କର ଲାଗି ଗୋଟେ ପରବ ଟେ କହିଲେ ବନ ମହୋତ୍ସବ କହୁଛନ୍ ଯେନ୍ତାକି ଇଂଲିଶ ଫେଷ୍ଟିଭାଲ ଅଫ ଟ୍ରିଜ୍ କହୁଛନ୍
2: ତ ବଛର ଭିନ୍ନ ଭିନ୍ନ ସମୟାନେ ପାଳନ କରାଯାଇସି କି ହେନ୍ତା ଇ ସମୟାନେ ଖାଲି ପାଳନ କରାଯାଇସି ଏଇଟା
3: ଏଇଟା କାଣା ଅଛି କି ବର୍ଷକେ ଥରେ କରା ହଉଛି ଯେନ୍ତାକି ତାର ଟାଇମ ହେଲା ଜୁଲାଇ ଏକ ତାରିଖରୁ ଜୁଲାଇ ସାତ ତାରିଖ ଭିତରେ ଗୋଟେ ସପ୍ତାହ ଯାଇକି ପାଳନ କରାଯାଇସି ଯେନ୍ଥିରେ କି ଆମେ ଗଛ ଲଗଉଛୁ ଆମର ଯେନ୍ ସିଲିଂ କହୁଛନ୍ ସେ ଗଛ ମାନଙ୍କ ଲଗାଯାଉଛି ଆମ ଫରେଷ୍ଟ ଏରିଆ କେ ଛାଡି ଦେଇକିରି ଅନ୍ୟ ବାହାରେ ଯେତିକି ଏରିଆ ମାନେ ଯେଉଁ ମାନେ ଭ୍ୟାକେଣ୍ଟ ମାନେ ଖାଲି ଜାଗା ମାନେ ଯେନ୍ ଅଛି ସେନ୍ତା ଜାଗା ମାନଙ୍କୁ ଗଛ ଲଗା ହେସି ତାର ଭାର ଆମ ଫରେଷ୍ଟ ଏରିଆ ତ ଲଗା ହେସି
2: ତ ଖାଲି ଜୁଲାଇ ପହିଲା ସପ୍ତାହରେ ପାଳନ କରବାର ପଛେ କାରଣଟା କାଣା ରହିଛି ବୋଲି ଆପଣ କହିବେ
3: ହଁ ଏଇଟା ବଢିଆ କ୍ୱେଶ୍ଚିନ୍ ଟେ ପଚାରିଲେ ଆଜ୍ଞା କାଣା ହେଇଛି କି ଇ ଯେନ୍ ଟାଇମିଂଟା ରଖା ହେଇଛି ସେତିକି ବେଳେ ଦେଖିବେ ଆମର ଯେନ୍ ମୌସୁମୀଟା ଜୁନ୍ ପନ୍ଦର କେ ଆସୁଛି ଜୁନ୍ ପନ୍ଦରରୁ ଆରମ୍ଭ ହେବା ସେତିକି ପନ୍ଦର ଦିନ ଜୁଲାଇ ଏକ ତାରିଖ ବେଳେ ପୁରା ମୌସୁମୀଟା ବଢିଆ ସେଟ୍ ହେଇକି ଥିସି
2: ଆଜ୍ଞା
3: ଆର ମାଟି ମାନେ ସବୁ ବୋଲି ବଢିଆ ଉଦା ହେଇକି ଥିସି ପୁରା

0: ସେଇ ଟାଇମରେ ଯଦି ଆମେ ଗଛ ଲଗାମା ମାନେ ଗଛ କେ ତ ମାନେ ପ୍ରାକୃତିକ ହିସାବେ ଗୋଟେ ପାଣି ମିଳିଯାଉଛି, କେନ୍ତା ପାଣି ଦେବା ଲାଗି ନାଇଁ ପଡେ ନ ଗଛ ଯଦି ଲଗା ହେବା। ଆଉ ସେକେଣ୍ଡ କଥା ହେଲା ଏଇ ଟାଇମରେ ଗଛ ଯଦି ଲଗା ହେବା ଗଛର ଚେର ବହୁତ ବଢ଼ସି ଆଜ୍ଞା, ଗଛର ଚେର ବଢ଼ାବା ଦ୍ଵାରା ବର୍ଷା ଯେତେବେଳେ ଛାଡ଼ିଯିବା ସେତିକି ବେଳେ ସେ ଗଛର ଚେର ମାନେ ବଢ଼ିଯାଇଥିବ ନା, ସେଥିରେ ବର୍ଷାର ଆମର ଯେମିତି ଟେବୁଲ କହୁଛନ୍ତି ବର୍ଷା ହେଲା ପରେ ଗୋଟେ ଟେବୁଲ ଟେ ମେଣ୍ଟେନ ହଉଛି ମାଟି, ସେ ପାଣିକି ସୋର୍ସ ପାଖ ପହଞ୍ଚି ଯାଇଥିବ ନା ଏଇଟା ଗଛର ଚେରଟା, ପାଣି ଯେତିକି ତଲକେ ତଲକେ ଯାଉଥିବ ସେ ଗଛର ବି ସେତିକି ବଢି ବଢି ଯାଉଥିବ, ପହଞ୍ଚିବାର ଚାନ୍ସ ବହୁତ ଏଇଟା। ଆଉ ଆଉ ଗୋଟେ କଥା ହେଲା ଯେ ମାଟିଟା ବହୁତ ମାନେ ଠିକ ହିସାବ ଦେସି, ଯେନ୍ତା ଗଛ ବଢ଼ବାର ଲାଗି ମାଟିର ଯାହା ଦରକାର ଯେନ୍ ଟାଇମର ମାଟି ଉଦା ଥିବା, କାହିଁକି ଖରା ଦିନ ଆଗରୁ ଯେନ୍ ଖରା ଦିନ ଦ୍ଵାରା ମାଟି ହାର୍ଡ ଥିବା ଚେର ବଢ଼ବାର ଲାଗି ଟିକେ ଅସୁବିଧା ହେସି, ଚେର ଠିକ ସେ ବଢ଼ବାର ଲାଗି ହେଲେ ମାଟି ଠିକ ଉଦା ଥିବା କଥା, ମାଟିର ମାନେ ଆର୍ଦ୍ରତା ଠିକ ରହିବା ଦରକାର, ଆଉ ମାନେ ଗରମ ଟିକେ ଟିକେ ଥିସି ନା ଏଟା ବେଶୀ ଥଣ୍ଡା ନାଇଁ ପଡ଼ିଥାଏ, ତାହେଲେ ଚେର ପୁରା ବଢିଆ ହିସାବ ବଢ଼ବାର ଗଛର ବଢିଆ ହିସାବ ବସବା, ସେଥିଲାଗି ଏଇ ଟାଇମରେ ବଛା ହେଇଛି। ଆଉ ଇ ପହଲା ଜୁଲାଇ ଏକରୁ ଯେନ୍ ସାତ ତାରିଖ ଯେମିତି ରଖା ହେଇଛି ଏଇ ଟାଇମରେ ଲଗେଇଦେଲେ ଗଛ ମାନେ ଦୁଇ ମାସରେ ଅଢେଇ ମାସ ସାଇଡ୍ କେମିତି ବର୍ଷା ହେବା ସେତିକି ବର୍ଷା ମାଡ଼ ହେବା କେ ନିକା ମାନେ ସେତିକି ଚେରଟା ବଢିଗଲେ ତାର ଗଛର ମାନେ ଗଛ ସର୍ଭାଇଭାଲ ଠିକ ହେବା, ଆମେ ତ ଏତେ ସବୁ ଗଛ ଲଗାଲେ ପାଣି ଦେବାର ମାନେ ସୁବିଧା ନେବେ ନା, ସେଥିଲେ ଆଗରୁ ଗଛ ଯଦି ବଢିଯାଇଥିବା ଆଗରୁ ଯେମିତି ଟିକେ କହୁଥିଲେ ଆଗରୁ କହୁଥିଲି ୱାଟର ଟେବୁଲ କେ ଯଦି ଚେରଟା ପହଞ୍ଚି ଯାଇଥିବା ନା ବୋଲେ ଆର ଗଛ ପାଣି ନେଇ ଦେଲେ ଗୋଟେ ଅଟୋମେଟିକ ରହିଲ ପହଞ୍ଚିଲା ନା, ସେଥିଲେ ଏଇ ଟାଇମରେ ବଛା ହେଇଛି।
1: ତ ଦେଖୁନ ଆମେ ତ ବନ ମହୋତ୍ସବ ପାଳନ କରୁଛୁ, ଆପଣଙ୍କ ସ୍ତରରେ ବି ବିଭିନ୍ନ କାର୍ଯ୍ୟକ୍ରମ ମାନେ ବି ନିଆଯାଉଛି, ତ କେନ୍ କେନ୍ ସବୁ କାର୍ଯ୍ୟକ୍ରମ ମାନେ ନିଆଯାଉଛି?
0: ମେନ୍ ଦେଖିବା ଗଛ ସବୁ ଲଗା ହେସି
1: ଆଜ୍ଞା,
0: ଗଛ କେନ ସ୍କୁଲରେ ଯେନ ଫାଙ୍କା ଏରିଆ ଥିବା କଲେଜରେ ଯେନ ଫାଙ୍କା ଏରିଆ ଥିବା କି ବିଭିନ୍ନ ପ୍ରକାର ଯେନ ଅଫିସ ମାନେ ରହୁଛି ତାଙ୍କର ଫାଙ୍କା ଜାଗା, ତାପରେ ଆମର କେତେଟା ସିଭିଲ ସୋସାଇଟି ଅର୍ଗାନାଇଜେସନ ମାନେ ଯେନ ଅଛନ୍ତି ବିଭିନ୍ନ ମାନେ ମଞ୍ଚ ମାନେ ଯେନ ଅଛନ୍ ସବୁ ମାନେ ମଞ୍ଚ ସବୁ ଯେନ ଅଛନ୍ ସେମାନେ ବି ଗଛ ମାଗୁଛନ୍ ଆମେ ଦଉଛୁ ତାକୁ, ତାପରେ ଏନ୍ଜିଓ ଯେନ ଅଛନ୍ ସେମାନେ ବି ଗଛ ନେଇକରି ଯାଉଛନ୍ ଆମର ଠାନୁ, ନେଲା ପରେ ସେମାନେ ଲଗଉଛନ୍ ତାଙ୍କର ବହୁତ ତାପରେ ଆମେ ତାପରେ ଆମ ଲେଭେଲରେ ବି ବଡ଼ ବଡ଼ ପ୍ରୋଗ୍ରାମ ମାନେ ବ୍ଲକ ସ୍ତରରେ ଡିଷ୍ଟ୍ରିକ୍ଟ ଲେଭେଲ କି ସବ୍ ଡିଭିଜନ ସ୍ତରରେ ସବୁ ବଡ଼ ବଡ଼ ପ୍ରୋଗ୍ରାମ ଅର୍ଗାନାଇଜ କରାହେଇଛି, ଆଉ ବଡ଼ ଜାଗା ସବୁ ନିହାସି ଯେଉଁଟାକି ଆମେ ବିଭିନ୍ନ ଅନରେବୁଲ ମିନିଷ୍ଟର କି ଏନ୍ତା ଡେଲିଗେଟ୍ସ ମାନେ ସବୁ ଆସିକିରି ତାଙ୍କୁ ଇନଭାଇଟ୍ କରାହେସି, ତାଙ୍କୁ ଡକା ହେଲେ କାଣ କି ଲୋକ ଟିକେ ଉତ୍ସାହ ହେଇଥିବେ ଗଛ ଲଗାବାର ଲାଗି, ଏସବୁ ଆମେ କରସୁ। ତାର ବାହାରେ ଆମେ କେତେଟା ଜାଗାରେ ମାନେ ବ୍ଲକ ସ୍ତରରେ ସବୁ ଡିଭିଜନ ସ୍ତରରେ ଆମର ଡିଷ୍ଟ୍ରିକ୍ଟ ଲେଭେଲରେ ଗୋଟେ ଗୋଟେ ଚାରା ବିକିବାର ଲାଗି ଗୋଟେ ଗୋଟେ ବଡ ବଡ ଷ୍ଟଲ ମାନେ କରାହେଇଛି, ଲୋକମାନେ ଆସିକି ନେଇକି ପାରିବେ ଚାରା,
1: ତ ହେନ୍ତା ଭିରେ ଭିରେ କାର୍ଯ୍ୟକ୍ରମ ମାନେ ଆପଣ ହାତକେ ନଉଛନ୍, ଖାଲି ଆମେ ତ ଗଛ ଯୋଗେଇ ଦେଲେ ନି ହୁଏ, ଗଛ ଯୋଗାଲା ପରେ ଆମେ କେନ୍ତା କେନ୍ତା ଯତ୍ନ ବାତନ ନେମା, କେନ୍ତା ଭଲ କରି ଗଛଟା ବଢ଼ବା
0: ସେ ଉପରେ ଯେନ୍ କହିଲି ଏବେ ଟିକେ ଆଗରୁ ଆମେ ପହଲା ଗୋଟେ ମିଟିଂ ଅର୍ଗାନାଇଜ କରାହେସି
1: ଆଜ୍ଞା,
0: ଯେନ୍ତାକି ବହୁତ ଲୋକ ଆଟେଣ୍ଡ କରିବେ ସେନ ସବୁ କୁହାହେସି ଗଛ କେନ୍ତା ଲଗା ହବା କଥା ଲଗା ହବା କଥା, ଲଗେଇ ସାରିଲା ପରେ ଆମେ ବି ସବୁ ଡିଫେଣ୍ଟ ଆମ ଲେଭେଲରେ ଯେନ୍ ଅଛନ୍ ଫିଲ୍ଡଷ୍ଟାଫ୍ ଅଛନ୍ ସବୁଆଡେ, ଏବେ କାଣା ହଉଛି କି ଡିଜିଟାଲ ମାଧ୍ୟମରେ ଟ୍ରେକିଂ କରା ହଉଛି, କେନ୍ ଜାଗାରେ ଗଛ ଲାଗୁଛନ୍ତି କରା ହଉଛି ସେ ଜାଗା ଭିଜିଟ୍ ବି ଯାଉଛନ୍, ସେ ଜାଗାରେ ଗଛର ରକ୍ଷଣାବେକ୍ଷଣ କେନ୍ତା ନିଆଯାଉଛି ସେଟା ଦେଖବାର ଲାଗି ବି ଯାଉଛନ୍, ଆର୍ ବାହାରେ ବି କିଏ ଆମ କଣ୍ଟାକ୍ଟ କଲେ ଆମେ ତାଙ୍କୁ ଜଣାସୁ ଯେ ନାଇଁ ନାଇଁ ଏଇ ହିସାବରେ ଗଛ ପାଣି ବିଷୟରେ ବି କହିବେ ନାଇଁ ଗଛ ମରିଯିବ କାଣ ହେଇଛି କେନ୍ତା ଯତ୍ନ ନିଆଯିବା, ମାନେ ଗଛ ଲାଗି ସାରିଲେ କେନ୍ତା ଯତ୍ନ ନିଆଯିବା ସେଟା ବି ବତା ହେସି ତାଙ୍କୁ। ତାପରେ ଆମ ଯେନ କହିଲି ଆଗରୁ ମାନେ ଆମ ଷ୍ଟାଫ ମାନେ ସବୁ ବୁଲାବୁଲି କରୁଛନ୍ ଦେଖାଦେଖି କରୁଛନ୍, ଆମ ଲେଭେଲରେ ବି ହେଲ୍ଥ ଲେଭେଲରେ ବି ସବୁ ଯାଉ ଦେଖୁ କେନ୍ ଜାଗାରେ ଗଛ କେନ୍ତା ଲୋକ କେନ୍ତା ବଢୁଛେ କାଣା ଲୋକଙ୍କର କାଣ ରେସ୍ପନ୍ସ ରହୁଛି, ଲୋକ ଘାଏ ଘାଏ କହୁଛନ୍ ନାଇଁ ସାର୍ ଆମକୁ ଏଇ ଟାଇପ୍ର ଚାରା ଦରକାର, ଫଲ ଗଛ ଦରକାର ଆମକୁ, ଆମ ଜାମ ହେଲା ଆମର ଦେଶିଆ ଯେନ୍ ଗଛ ରହୁଛି ଜାମ ହେଲା କୁସୁମ ହେଲା ଯାହା ଯୋଉ ଆମ ପାଖରେ ଯାହା ଅଛେ ସେ ଗଛ ମାନଙ୍କୁ ଦେଶ ମାନେ କାଜୁ ଗଛ ବି ଲୋକ ଡିମାଣ୍ଡ କରୁଛନ୍, ତାପରେ ଆମର ଇକୁଲିପଟସ ଗଛ କହିସନ୍ ବି ଶାଗୁଆନ ଗଛ କହିସନ୍, ଲୋକଙ୍କ ଚାହିଦା ଦେଖିକିରି ପରବର୍ତ୍ତୀ ଯେନ୍ ହେବା ପ୍ରୋଗ୍ରାମ ସେଟାକେ ଆମେ ଚାରା ହିସାବରେ ବେଜ ବି କରସୁଁ, କାହିଁକି ହେଲା ଏନ୍ତା ଲୋକଙ୍କ ସାଙ୍ଗେ ଇଣ୍ଟରାକ୍ସନ୍ ରୁ ଲୋକଙ୍କ ଜଣା ହେସି ମାନେ ଯତ୍ନ କେନ୍ତା ନିଆଯିବା ଲୋକ କଣ ଚାହୁଁଛନ୍, ଆଉ ଟିକେ ଭଲ କରି ପ୍ରୋଗ୍ରାମ ଅର୍ଗାନାଇଜ କରବା ଯେନ୍ତା ଲୋକ ଅଧିକା ଟାଇମ୍ ନେବେ ଗଛ ଲଗେଇବେ ଆଉ।
1: ତ ସବୁଠୁ ବଡ଼ କଥା ହେଉଛି ଲୋକ ସଚେତନ ହେବାର କଥା। ତ ଲୋକ ସଚେତନ ହେବାର ଲାଗି ଏ କାର୍ଯ୍ୟକ୍ରମ ମାନେ ଯେନ୍ ଆପଣ ଆରମ୍ଭ କରୁଛନ୍ତି।

0: ତାର ଆଗରୁ ଆପଣ କେତେ ହିସାବରେ ଲୋକମାନଙ୍କୁ ସଚେତନ କରୁଛନ୍?
1: କାଣ ହଉଛି କି ପ୍ରତ୍ୟେକ ବର୍ଷ ଆମର ଯେନ୍ ଗୋଟେ ଟାର୍ଗେଟ ଆସୁଛି
0: ଆଜ୍ଞା,
1: ଚାରା ଯେନ୍ କରୁଛି, ଗୋଟେ ହେଲା ପ୍ଲାଣ୍ଟେସନ ଲାଗି, ଗୋଟେ ହଉଛି ଡିଷ୍ଟ୍ରିବ୍ୟୁସନ ଲାଗି। ପ୍ଲାଣ୍ଟେସନ ଯେନ୍ ଚାରା ଆମର ବନା ହଉଛେ, ସେଟା ଆମର ଫରେଷ୍ଟ ଭିତରେ ଯେନ୍ ଜାଗାରେ ପ୍ଲାଣ୍ଟେସନ କରୁଛନ୍ ସେଟା ସେଥିର ଲାଗି। ଆର୍ ଗୋଟେ ଯେନ୍ କହିଲେ ଡିଷ୍ଟ୍ରିବ୍ୟୁସନ, ସେଟା ହଉଛି ଜେନେରାଲ ପବ୍ଲିକ ଲାଗି। ସେଟା ଆଗରୁ 6 ମାସ ଆଗରୁ ଆମେ ସେଟା ଚାରା ରେଜ କରିଥାଏ, ଆମ ନର୍ସରୀ ଯେନ୍ ଅଛି। ଚାରା ରେଜ ହେଲା ପରେ ତାପରେ ମାନେ ବନ ମହୋତ୍ସବ ଯେନ ଜୁଲାଇ 1 ତାରିଖ 7 ତାରିଖ ଭିତରେ ଯେନ ଆସି, ତାର ପୂର୍ବରୁ ପୁରା ପ୍ରପର ଇନ୍ସପେକ୍ସନ କରିକି କେନ୍ କେନ୍ ଚାରା ଅଛେ, କେତେ ହାଇଟ୍ ର ଚାରା ଅଛେ, କେନ୍ ଚାରା କେତେ କେତେ ନମ୍ବର ଅଛେ, ସେଟାକି ଦେଖିଲା ପରେ ସେଇ ନର୍ସରୀ ର ଇନଚାର୍ଜ କିଏ, ତାର ମୋବାଇଲ ନମ୍ବର ସବୁ ଗୁଡ଼େ ଡିସପ୍ଲେ କରିଦେସନ ଚାରିଆଡ଼େ। ମାନେ ବିଭିନ୍ନ ଆମର ସୋସିଆଲ ମିଡିଆ ହଉ କି ଯେନ୍ ଯେନ୍ ଜାଗାରେ ପବ୍ଲିକ ମାନେ ଗେଦରିଂ ହେବା, ଯେନ ଲୋକଙ୍କ ନଜର ଆସବା, ସେନ୍ତା ଗୁଡ଼େ ଫ୍ଲେକ୍ସ ବ୍ୟାନର ଏବେ ଲେଖି ଦେଇଛନ୍ତି, ଇ ନର୍ସରୀରେ ମାନେ ଇ ଚାରା ଇନଚାର୍ଜ ହଉଛନ୍ତି, ଇଏ ତାଙ୍କର ମୋବାଇଲ ନମ୍ବର ଏଇଟା ହେଲା, ଇ ଚାରା ମାନେ ସବୁ ମିଳିବ, ଆପଣମାନେ ଏଇଟା ଏନ୍ତା କଲେକ୍ଟ କରିବେ, ଏଇଟା ଏନ୍ତା କରାହେଇଛି। ମାନେ ସୋସିଆଲ ମିଡିଆ ବେଶୀ ୟୁଜ କରାହଉଛି, ଆଜିକାଲି ତ ଡିଜିଟାଲ ଯୁଗ ନା,
0: ତ ଯେନ୍ ମାଧ୍ୟମରେ ବେଶୀ ଲୋକ ଜାଣିପାରିବେ ସେ ପ୍ରକାର ମାଧ୍ୟମରେ ଆପଣମାନେ ଆପଣଙ୍କର ପ୍ରଚାର ପ୍ରସାରଟା କରୁଛୁ। ତ ଧର ଆଜ୍ଞା ଶେଷରେ କହିବେ ଯେ ଆମର କାର୍ଯ୍ୟକ୍ରମ ମାଧ୍ୟମରେ ଯେନ୍ ମାନେ ଆମର କାର୍ଯ୍ୟକ୍ରମ ଶୁଣୁଛନ୍, ଆପଣ କାଣ ସନ୍ଦେଶ ଦେବାର କେ ଚାହିଁବେ?
1: ପହଲା ଆମେ ଜାଣବାର ଲାଗି ପଡ଼ବା ଯେ ଆମେ କାଁଥିରେ ଜିନିଷଟା କରୁଛୁ। ଆଜ୍ଞା, ଯେ ଖାଲି ଆମେ ଗଛ ଦେଇଦେଲୁ ଆସିକି ଗଛ ନେଇକି ଲଗେଇଦେବେ, ବହୁତ ପ୍ରକାର ଆମର ବେନିଫିଟ ମାନେ ଅଛେ, ଲୋକମାନେ ସେଟା ଟିକେ ଜାଣବା କଥା କି ଗଛ ଲଗାଲେ କାଣ ହେସି, ଆଉ ସେଥିଲାଗି ଟିକେ କହିବାକୁ ଚାହୁଁଛେ। ଯେନ୍ତାକି ଆମର ଦେଖୁନ ଆଜିକାଲି ମାନେ ଜଳବାୟୁ ପରିବର୍ତ୍ତନ ସବୁ ହଉଛି, ସେଟାକେ ଏକଚୁଲି କାଉଣ୍ଟର କରବାର ଲାଗି ଇଣ୍ଡିଆ ସାରା, ଆମର ଭାରତ ବର୍ଷ ସାରା ଛାଡ଼େ ପୁରା କୋଟି କୋଟି ଚାରା ରୋପଣ କରାଯାଉଛି। କରବାର ଦ୍ଵାରା ମାନେ ଅଙ୍ଗାରକାମ୍ଳ ଗ୍ୟାସ୍ଟା ସେଟା କେନ୍ଦ୍ରରେ ବେଶୀ ଅବଜର୍ଭ ହେଇପାରବା, ଆର୍ ବେଶୀ ଅକ୍ସିଜେନ୍ ମିଳିପାରବା, ସେଟା ଗୋଟେ ରିଡ୍ୟୁସ୍ ହେଇପାରବା। ସେକେଣ୍ଡଟା ହଉଛି ମୃତ୍ତିକା ସଂରକ୍ଷଣ, ସେଟା ବି ହେଇପାରସି। ଆରୁ ୱାଟର ଟେବୁଲ, ଆଜିକାଲି ଯେନ୍ ପାଣିର ଅସୁବିଧା ହଉଛି, ସେଟା ବି ତାର ଥ୍ରୁରେ ଟେକଲ ହେଇପାରବା। ତାପରେ ବାୟୋ ଡାଇଭର୍ସିଟି ଯେନ୍ ଜୈବ ବିବିଧତା ଯେନ୍ ରହୁଛି, ସେଟାକେ ମେଣ୍ଟେନ୍ ହେଇପାରବା। ତାପରେ ଆର ଗୋଟେ କେତେ ବହୁତ ଜିନିଷ ଏନ୍ତା ଯେ ଲୋକଙ୍କ ମାନେ ଅଲଟରନେଟିଭ ରିସୋର୍ସ ମିଲ୍ସି, ଯେନ୍ତାକି ଲୋକଙ୍କର ଯେନ୍ କାଠର ଚାହିଦା ଅଛେ, ଯାହା ଯାହା ଯେତେ ଗ୍ୟାସ ହେଲେ ବି ଲୋକ କିଛି କିଛି ଜାଳେଣୀ ହିସାବରେ ରଖୁଛନ୍, ଆନସନ୍ ଟିକେ। ତାପରେ ଟିମ୍ବରଟା ହେଟା ସବୁ ଫୁଲଫିଲ୍ ହେଇପାରବା। ଇଟାକେ ଆମ ସନ୍ଦେଶ ଦେବା ଲାଗି ଚାହୁଁଛୁ ଯେ ଇଟାକେ ସମସ୍ତେ ମାନେ ନିଜର ମାନେ ହାର୍ଟରୁ ଜିନିଷଟା କରୁନ୍, ଗଛ ସମସ୍ତେ ନେଇକି ଲଗନ୍, ଲଗାଲା ପରେ ତାର ପ୍ରକୃତିରେ କେନ୍ଦ୍ର ଯତ୍ନ, ଖାଲି ଲଗେଇଦେଲେ କିଛି ଲାଭ ନାଇଁ ହେବେ, ଲଗାଲେ କେନ୍ଦ୍ର ପ୍ରକୃତିର ରକ୍ଷଣାବେକ୍ଷଣ ହେଇପାରବା, ସେଟା ମେନ୍ ନାଇଁ। ଗଛଟେ ବଢ଼ବାର ଚେନି ହଉ, ତ ଏନ୍ତା ଏନ୍ତା ସମସ୍ତେ ଗୋଟେ ଗୋଟେ ଯଦି କରିବେ ବୋଲେ କେତେ କୋଟି କୋଟି ଗଛ ହେଇଯିବା ପୁରା, ଯେନ୍ଟାକି ଆମର ଫରେଷ୍ଟ ଡିପାର୍ଟମେଣ୍ଟ ଯେତିକି ଗଛ ରହୁଛି ତାଠାନୁ ବି ବାହାରେ ଏତିକି ଗଛ ହେଇପାରବା।
0: ତ ଅସଲ କଥା ହଉଛି ଲୋକ ନିଜେ ସଚେତନ ହେବାର କଥା, ଆରୁ ନିଜେ ନିଜେ ଭାବବାର କଥା ଯେ ଆମେ ଆମର ପରିବାରରେ ଯେତେ ଜଣ ଅଛନ୍, ଆମେ ସେତେଟା କହ ଆମେ ଯଦି ପ୍ରତିବର୍ଷ ଜଗାମା କି କେନ୍ସି ଯେନ୍ ଆମର ଯେନ୍ ଭିନ୍ନ ଭିନ୍ନ ଯେନ୍ ପର୍ବପର୍ବାଣି ଯେନ୍ ଆସୁଛି ସେଥିରେ ବି ଯଦି ଆମେ ଗୋଟେ ଗୋଟେ ଗଛ ଜଗାମା ବେଲେ ଆମେ ନିଶ୍ଚୟ ପରିବେଶକେ ଆମେ ସନ୍ତୁଳିତ କରିପାରମା। ଠିକ ଅଛେ, ଧର ଆଜ୍ଞା ଆପଣ ସମୟ ଦେଇକିରି ଆମର କାର୍ଯ୍ୟକ୍ରମରେ ଭାଗ ନେଲେ, ଆଉ ଇ ଯେନ୍ ବନ ମହୋତ୍ସବ ଉପରେ ଅନେକଟି କଥା କହିଲେ, ସେଥିର୍ ଲାଗି ଆପଣଙ୍କୁ ଆମର କାର୍ଯ୍ୟକ୍ରମ ତରଫରୁ ବହୁତ ବହୁତ ଧନ୍ୟବାଦ। ଜୁହାର ଆଜ୍ଞା।
1: ଜୁହାର ଆଜ୍ଞା।
2: ଦେଖୁଛ ଆଜ୍ଞା ମାନଙ୍କର ତରଫରୁ ସବୁ ପ୍ରକାର ସୁବିଧା ସୁଯୋଗ ବି ଲୋକଙ୍କୁ ଯୋଗାଇ ଦିଆ ହଉଛି, ଖାଲି ଆମର ଲୋକ ଟିକେ ଅଣ୍ଟା ଭିଡ଼ିକିରି ବାହାରିବାର କଥା ଭଟାଗେ।
3: ସରକାରୀ ସ୍ତରରେ ତ ଭିନ୍ନ ଭିନ୍ନ କାର୍ଯ୍ୟକ୍ରମ ଚାଲିଛି, କଥା ହଉଛି ନିଙ୍ଗେ ଆମର ଜନସାଧାରଣ ଆମେ ଟିକେ ସହଯୋଗ କରବାର କଥା,
2: ନିହାତି ନିହାତି
3: ଆମେ ଯଦି ସହଯୋଗ କର୍ମା ବେଲେ ଯାଇକି ନିଙ୍ଗେ ଇ ସବୁ କାର୍ଯ୍ୟକ୍ରମ ମାନେ ସଫଲ ହେଇପାରବା।
2: ଆଉ ଇଟା କାର ଲାଗି ସରକାର ବାହାଦୁର କରୁଛନ୍? ଆମର ଲୋକଙ୍କର ଲାଗି ତ,
3: ଆମର ଲୋକଙ୍କର ଲାଗି ତ,
2: ଆମର ଯେହେତୁ ମଙ୍ଗଲ ହେବା
3: ହଇ
2: ଆମେ ନେଇ କରି ଧରି ଲାଗମା ବେଲେ କେନ୍ତା ହେବା
3: ଭାଇ? ଦାଦା ଇ କଥା ଶୁଣିଲା ପରେ ନିଙ୍ଗେ ମୁଇଁ ଆର ଜଣେଙ୍କର ସାଙ୍ଗେ କଥା ହେତାଙ୍ଗା ବୋଲି ଭାବୁଥିନି।

0: ଆଜ୍ଞା ବାବୁ,
1: ଏ ବୀର ମହାରାଜପୁର ସାଇଡ଼ରେ ଯେନ୍ ଉଲୁଣ୍ଡା ଆଡ଼େ ଗୋଟେ ପ୍ରକୃତି ପ୍ରେମୀ ଆଜ୍ଞାଟେ ଅଛନ୍,
0: ସତେ କେ
1: ତାଙ୍କର ନମ୍ବର ବି ମୋର ପାଖେ ଅଛି,
0: ବୋଇଲେ ତ ବହୁତ ବଢ଼ିଆ କଥା ଭାଇ
1: ହଇ
0: ବୋଇଲେ ଆଜ୍ଞାଙ୍କୁ ବି ଲଗ ତ
1: ଠିକ୍ ଅଛେ ଦାଦା ଲଗ। ଆଜ୍ଞା ଜୁହାର।
2: ଜୁହାର ଜୁହାର ଆଜ୍ଞା।
1: ଆଜ୍ଞା ଆପଣ ଆପଣଙ୍କର ପରିଚୟ ଟିକେ ପହିଲା ଦେବେ।
2: ମୋ ନାଁ ହଉଛି ସତ୍ୟଜିତ ଗୋଡୁଆ, ପରିବେଶ ପ୍ରେମୀ, ଖଜୁରିଆପାଲିରୁ ଆଜ୍ଞା।
1: ଆଜ୍ଞା
0: ଖଜୁରିଆପାଲି କେନାଟା ଅଛି ଆଜ୍ଞା? ଏଇଟା
2: ଏଇଟା ଆମର ସୋନପୁର ଡିଷ୍ଟ୍ରିକ୍ଟର ପାତାଳି ଶ୍ରୀକ୍ଷେତ୍ର ପାଖେ ଅଛି ଆଜ୍ଞା।
0: ପାତାଳି ଶ୍ରୀକ୍ଷେତ୍ର ପାଖେ ନାଇଁ ଆଜ୍ଞା, ବୋଇଲେ ଆମର କୋଟସମଲେଇ ପାଖେ।
2: ଆଜ୍ଞା ଆଜ୍ଞା।
0: ବୋଇଲେ କାଣା କାଣା ପରିବେଶ ଉପରେ କାମ କରୁଛନ୍ ଗୋଡୁଆ ଆଜ୍ଞା?
2: ଇହାଦେ ତ ପରିବେଶର କଥା ଉଠିଲେ ଇହାଦେ ଗୋଟେ ବଡ଼ ଚିନ୍ତାର ବିଷୟ ଆଜ୍ଞା। ଯେହେତୁ ଜଳବାୟୁ ପରିବର୍ତ୍ତନ ତାର ମାନେ ହେଇ ଆସୁଛି, ଆମକୁ ନିହାତି ଇହାଦେ ବୃକ୍ଷରୋପଣ ନିହାତି ତାମାନେ ଦରକାର
0: ଆଜ୍ଞା।
2: ଆଉ ଇ ସିଜିନଟା ହଉଛେ ବନ ମହୋତ୍ସବ ସିଜିନ, ଯେ ଆମେ କେମିତି କିରି ଗଜ ଲଗାମା, ଚାରା କେମିତି ଭଲସେ ଭଲ ଚାରା ଆଣମା, ଗଜ ଲଗାମା। ବର୍ଷା ସିଜିନ ଏଟା ମୌସୁମୀ ସିଜିନ ଚାଲିଛେ, ଇ ସିଜିନ ଆମେ ଗଜ ଲଗାଲେ ତାମାନେ ଗଛ କିରି ଆମର ସୁରକ୍ଷିତ ଯେମିତି ରଖିପାରମା, ବୋଲେ ସେଟା ଗୋଟେ ତାମାନେ ଆମର ପରିବେଶ ଲାଗି ଗୋଟେ ଭଲ ପଦକ୍ଷେପ ହେଇପାରବା ଆଜ୍ଞା। ପରିବେଶ ସୁରକ୍ଷା ଉପରେ ଇହାଦେ କାମ ଚାଲିଛେ
0: ଆଜ୍ଞା।
1: ଦେଖୁନ୍ ଗୋଡ଼ୁ ଆଜ୍ଞା, ଆପଣ ତ ପରିବେଶ ସୁରକ୍ଷା ଉପରେ କାମ କରୁଛନ୍ ବୋଲିକିରି କହିଲେ, ତ କବାଟଟା ପ୍ରକୃତିରେ ଆମେ ଦେଖମା ବେଲେ କେଭେନୁ ଆରମ୍ଭ କଲେନୁ ଆପଣଙ୍କର ନିଜର ହିସାବେ?
2: ଏଟା ମୁଇଁ ତାର ମାନେ ଯେତେବେଳେ ନଅ କ୍ଲାସ ପଢ଼ିଲା ବେଳୁ ମୋର ମୁଡ଼େ ତାମାନେ ଚିନ୍ତା ଆସିଲା
1: ଆଜ୍ଞା,
2: ଯେ ଯେତେବେଳେ ସ୍କୁଲରେ ଚାଲିଥିଲା ଏନ୍ତା ଜୁଲାଇ ମାସର ପହିଲା ସପ୍ତାହ ଆସିଲେ ସ୍କୁଲରେ ବି ବନ ମହୋତ୍ସବ ପାଳନ କରନ୍, ସେତେବେଳେ ଆମେ ଆମର ଯେ ସ୍କୁଲର ପିଲାମାନଙ୍କୁ ଛାତ୍ରଛାତ୍ରୀମାନଙ୍କୁ ନେଇକିରି ଆଜ୍ଞା ମାନେ ଆମକୁ ଗଜ ଲଗେଇ ନିଅନ୍ ସେନ୍କି, ତ ସେ ଜାଗାରେ ମୁଇଁ ଟିକେ ଚିନ୍ତା କଲି ଯେ ତାମାନେ ସେଦିନୁ ମୋର ମାଇଣ୍ଡ ତାମାନେ ସେଭ୍ ହେଇଗଲା ଯେ ନାଇଁ ଏକ୍ଚୁଆଲି ବନ ମହୋତ୍ସବର ମାନେ ହଉଛି ଯେ ବର୍ଷକ ଥରେ ଆମେ ବନ ମହୋତ୍ସବ କଲା ମାନେ ଆମେ ଜଙ୍ଗଲର ଯତ୍ନ କେମିତି ନେବା, ଜଙ୍ଗଲ ସୁରକ୍ଷା କେମିତି ହେବା, ଏଥିଲାଗି ଗୋଟେ ତାମାନେ ଆମର ଏଟା ସଚେତନ ଧର୍ମୀ କାର୍ଯ୍ୟକ୍ରମ ଏଟା ଦିନେ କରୁଛନ୍ ସ୍କୁଲ ମାନଙ୍କୁ, ତ ଇ କାର୍ଯ୍ୟକ୍ରମ କେ ଯଦି ଆମେ ଭବିଷ୍ୟତରେ ସଭେ ଚିନ୍ତା କର୍ମା, ଏଟାକେ ବ୍ୟାପକ ଭାବେ ପାଳନ କର୍ମା ବୋଲେ ଆମର ତାମାନେ ପରିବେଶର ସୁରକ୍ଷା ବି ହେଇପାରବା ଆଉ ସବୁଜ ଜଙ୍ଗଲ ବି ହେଇପାରବା। ସେ ଦିଗରେ ତାମାନେ ମୋର ନଅ କ୍ଲାସରୁ ମୋର ତାମାନେ ମାଇଣ୍ଡରେ ସେଭ୍ ହେଇଯାଇଛି ତାମାନେ ସେଟା।
1: ମାନେ ଛାତ୍ର ଜୀବନରୁ ଆପଣ ଏଇ କାମଟା ମୂଲ କରିଛନ୍, ତ କେନ୍ କେନ୍ ଜାଗାରେ ଆପଣଙ୍କର ଅଞ୍ଚଳରେ ଆପଣ ମାନେ ଗଛ ଯୋଗଉଛନ୍?
2: ଆମର ଅଞ୍ଚଳରେ ବିଭିନ୍ନ ଜାଗାରେ କାର୍ଯ୍ୟକ୍ରମ ମାନେ ହଉଛି, ସାଧାରଣ ଯୁବକ ମାନଙ୍କୁ ନେଇକିରି ବି ଆମେ ବୃକ୍ଷରୋପଣ କାର୍ଯ୍ୟକ୍ରମ କରୁଛୁ, ଗଛ ଲଗଉଛୁ। ଇହାଦେ SHG ଗୋଷ୍ଠୀ ମାନେ ବି ଅଛନ୍, ତାଙ୍କର ମନ ଭିତରେ ବି ଗୋଟେ ଉତ୍ସାହ ସୃଷ୍ଟି ହେଇଛି କେନ୍ତିକିରି ଆମେ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ସାମିଲ ହେମା, ଗଛ ଦୁଇଟା ଯୋଗେଇ ପାରମା, ଗଜ ଲଗାବାରଟା ଗୋଟେ ପୁଣ୍ୟ କାମ ବୋଲି ସେମାନେ ମାନେ ବି ଚିନ୍ତା କଲେନ। ତ ବିଭିନ୍ନ ଜଙ୍ଗଲ ପାର୍ଶ୍ୱବର୍ତ୍ତୀ ଗାଁ ମାନଙ୍କୁ ଯେନ ଖୋଲା ଜାଗା ଅଛି ସେ ଗାଁ ଅଞ୍ଚଳର SHG ମାନଙ୍କୁ ନେଇକିରି, ଯୁବକ ମାନଙ୍କୁ ନେଇକିରି ଆମେ ବିଭିନ୍ନ ଗାଁରେ ଆଜ୍ଞା ବହୁତ ଗାଁ ମାନଙ୍କୁ ବନ ମହୋତ୍ସବ କାର୍ଯ୍ୟକ୍ରମ ସହିତ ବୃକ୍ଷରୋପଣ କାର୍ଯ୍ୟକ୍ରମ କରୁଛୁ।
0: ବୋଲେ ଗୋଡ଼ୁଆ ଆଜ୍ଞା,
2: ଆଜ୍ଞା
0: ଦେଖୁନ୍, ଆପଣ ପାତାଳି ଶ୍ରୀକ୍ଷେତ୍ର ପାଖେ ମୋର ଗାଁ ବୋଇଲେ
2: ଆଜ୍ଞା,
0: ଇ ଯେନ୍ ପାତାଳି ଶ୍ରୀକ୍ଷେତ୍ର ଯେନ୍ଟାକି କହୁଛନ୍, ଇଟା ଏକଦା ବହୁତ ଘୋର ଜଙ୍ଗଲ ଥିଲା ବୋଲିକିରି ଯେତେବେଳେ ଜଗନ୍ନାଥଙ୍କୁ ବିପତ୍ତି ପଡ଼ିଲା ଇନ୍କେ ଆଣିକିରି ଲୁକାଇଥିଲେ, ଆଉ 144 ବର୍ଷ ଇନ ରହିଥିଲେ ବୋଲିକିରି କୁହାଯାଏସି। ତ ଏବେ ତ ଯେନ୍ କୋଡ଼ସମଲେଇ ଜଙ୍ଗଲଟା ଛିଡ଼ି ବସିଲାନ ଆଜ୍ଞା, ତ ଆପଣ ମାନେ କାଣା କାଣା କରୁଛନ୍ ହେନ ଜଙ୍ଗଲକେ ପୁଣି ପୁନରୁଦ୍ଧାର କରବାର ଲାଗି?
2: ମଝିରେ ଛିଡ଼ି ଯାଇଥିଲା, ଏବେ ଫେର ସେଟା ପୁନର୍ଜୀବିତ ହେଇକିରି ଆସିଲାନ ଦେଖବାକେ ମିଳୁଛି, ଇହାଦେ ସେଟା ପ୍ରାକ୍ଟିକାଲି ବି ଦେଖିପାରିବେ ଆପଣ। କେତେବେଳେ ବି ଧୀରେ ଧୀରେ ଜଙ୍ଗଲ କ୍ଷୟ ହେଇଯାଉଥିଲା, ଇହାଦେ କିନ୍ତୁ ଲୋକ ଯେନ୍ ଜଙ୍ଗଲକେ ଗଛ କାଠ ଏସବୁ ଯେନ୍ ନେଇଯିବାକେ ସେମାନେ ଗୋଟେ ବାହାରୁଥିଲେ, ଇହାଦେ ସରକାରଙ୍କ ତରଫରୁ ଉଜ୍ଜଲା ଯୋଜନାର ଗ୍ୟାସ ସୁବିଧା ହେଇଗଲା, ଜାଳେଣି କାଠରୁ ସେମାନେ ଇହାଦେ ମୁକ୍ତ ପାଇଗଲେ ତାମାନେ ସମସ୍ତେ, ବୋଲେ କାଠର ଲାଗି ବେଶୀ ଆଉ ଜଙ୍ଗଲକେ ନାଇଁ ଯିବାକେ। ପକ୍କା ଘର ବି ଇହାଦେ ମ୍ୟାକ୍ସିମମ୍ ଲୋକଙ୍କର ପକ୍କା ଘର ହେଇଗଲାନ, ତ କାଠ ଗଛର ବି ଆବଶ୍ୟକ ନାଇଁ ପଡ଼ବାକେ ତାଙ୍କର ଲାଗି, ତ ଲୋକ ବି ବୁଝି ପାରିଲେନ ଯେ ଆମେ ଅନାବଶ୍ୟକ ହିସାବରେ ଗଛକେ ନାଇଁ କାଟୁ ଆଉ, ତ ସେ ଦିଗରେ ସେମାନେ ଧୀରେ ଧୀରେ ଧୀରେ ଧୀରେ କରି ଜଙ୍ଗଲ ଫେର ଇହାଦେ ପୁନର୍ଜୀବିତ ହେଇକିରି ଫେର ଏନ୍ତା ଘଞ୍ଚ ହେଇଗଲାନ।
0: ଆପଣ ତ ଜେନାକେରେ ଧରୁନ କହୁଛନ୍, ହେଟା ଜଙ୍ଗଲ ନିଜେ ନିଜର ସୁରକ୍ଷା ବି କରସି, ଆରୁ ଛିଡ଼ି ଯାଇଥିବା ଜଙ୍ଗଲକେ ବି ଯଦି ଛାଡ଼ି ଦେବେ ବେଲେ 10-15 ବର୍ଷ ଭିତରେ ସେ ଜଙ୍ଗଲଟା ପୁଣି ନିଜେ ନିଜେ ପୁନରୁଦ୍ଧାର ହେଇଯାଇସି। ଆପଣ ମାନେ ପରିବେଶ ଉପରେ ଯେନ୍ ମାନେ କାମ କରୁଛନ୍, হেন কাণা কাণা আর কেন প্রকার বৃক্ষরোপণ করুছন,

0: ଯେନ୍ କରୁଛନ୍ ଏଇ ଜଙ୍ଗଲରେ?
1: ଇହାଦେ ଆଜ୍ଞା ଦେଖୁନ୍, ଏଇଟା ତ ବନମହୋତ୍ସବ ଟାଇମ୍, ସେଟା ଷ୍ଟାର୍ଟ ହେଇଗଲା, ଆମେ ଇ ଟାଇମ୍ରୁ ହିଁ ଗଛ ଲଗାବାର୍ ଷ୍ଟାର୍ଟ କରିଦଉଛୁ। ଯେ ଆମେ ଗୋଟେ ପରିବେଶ ପ୍ରେମୀ ହିସାବରେ ତାମାନେ ଇହାଦେ ମଞ୍ଜି ଗଲା ଗୋଟେ ଆଜ୍ଞା ସିଷ୍ଟମ୍ ଅଛେ, ଯେ ମାଟି ଗୋଲା ଭିତରେ ମଞ୍ଜି ଆମେ ଦେଇକିରି, ବିଭିନ୍ନ ପ୍ରକାର ମଞ୍ଜି ଦେଇକିରି, ଲିମ୍ବ ହଉ, ଜାମ୍ବୁ ହଉ, ଆମର କୁସୁମ ହଉ, ଏନ୍ତା ମଞ୍ଜି ଦେଇକିରି ଗୋଲା କରିକିରି ଇହାଦେ ଆମେ 4-5 ହଜାର ମଞ୍ଜି ଗୋଲା ବି ଫିକ୍ସୁ ଆଜ୍ଞା ହେଲା ଜଙ୍ଗଲରେ। ଆଉ ବିଭିନ୍ନ ପ୍ରକାର ଗଛ ବି ଆମେ ଲଗାସୁଁ, ରାସ୍ତା କଡ ହଉ କି ଆମର ଖେଳ ପଡିଆ ସାଇଡରେ ହଉ କି କେନସି ମନ୍ଦିର ପାର୍ଶ୍ୱବର୍ତ୍ତୀ ହଉ କି ଆମର ଜଙ୍ଗଲ ପାର୍ଶ୍ୱବର୍ତ୍ତୀ ଜାଗାରେ, ଯେନ ତାମାନେ ସୁରକ୍ଷିତ ଗଛଟା ବଢି ପାରବା, ସେ ଜାଗାରେ ଆମେ ଗଛ ଲଗେଇକିରି ବି ସେ ଜାଗାକେ ଆମେ ସବୁଜ ବଳରେ କେମିତି ସୃଷ୍ଟି କରିହବା, ସେ ଦିଗରେ ବି ଆମର କାର୍ଯ୍ୟ କରସୁ ଆଜ୍ଞା।
0: ଏଇଟା ତ ବହୁତ ବଢିଆ କଥା କହିଲେ ଗଡୁଆ ଆଜ୍ଞା।
1: ଆଜ୍ଞା,
0: ବାକି କାଣା ହଉଛେ ଦେଖା ଯାଉଛେ ଯେ ଖରା ଦିନେ ନାଇଁ କେ ଜଙ୍ଗଲ ମାନଙ୍କୁ ନିଆଁ ଲାଗି ଯାଉଛେ, ଯେନ୍ଟାକି ଆମର ଆଡ଼େ ମାକର ବିହା ବୋଲସନ୍। ତ ଯେନ୍ ଜାଗା ମାନଙ୍କୁ ଧରୁନ ବୃକ୍ଷରୋପଣ ହଉଛେ, ସେ ଜାଗା ମାନେ ଫେନ୍ ପୁଡ଼ୁଛେ, ତ ବାରମ୍ବାର ଯେନ୍ ପୁଡ଼ୁଛେ ଆର୍ ବୃକ୍ଷରୋପଣ ହଉଛେ, ବାକି ଗୋଟେ ଗୋଟେ ଜାଗାନେ ଦେଖାଯାଉଛେ। ତ ଏଇ ଯେନ୍ ଜଙ୍ଗଲ ନିଆଁ ନାଇଁ ଲାଗ୍ବା ବୋଲିକିରି ଲୋକଙ୍କୁ ଧରୁନ ସଚେତନ କରବାରଟା ହଉ କି ଉଁଝା କିଛି ପଦକ୍ଷେପ, ଆପଣ କାଣା କାଣା ନଉଛନ୍?
1: ହଁ ଆଜ୍ଞା, ସେ ଦିଗରେ ବି କାମ କରସି ମୁଇଁ, ଯେ ଆମେ ଗାଁ ମାନଙ୍କୁ ଆମର ବନାଗ୍ନି ନିୟନ୍ତ୍ରଣ ଲାଗି ସଚେତନ ବୈଠକ ବି କରସୁଁ। ଆମର ମ୍ୟାକ୍ସିମମ୍ ଇହାଦେ ମହିଳାମାନଙ୍କର ମାନସିକତା ହିଁ ଆସୁଛି ଯେ ଆମେ ଆମର ପରିବେଶ କେ କେମିତି ଭଲସେ ରଖମା। ଗାଁ ମାନଙ୍କୁ ତ ଲୋକମାନେ ଟିକେ ବେଶୀ ସଚେତନର ତାଙ୍କର ଅଭାବ, ସେମାନେ କେନ୍ ଜାଗାରେ ଏନ୍ତା କିଏ ବିଡ଼ି ପିଇକିରି ପକେଇଦବା, କିଏ ସିଗରେଟ୍ ପିଇକିରି ପକେଇଦବା, ଏମିତି ନିଆଁ ତ ଲାଗିଯାଇଛି। ଆଉ ଇହାଦେ ମହିଳାମାନଙ୍କର କାଣା ଅଛି, ମହିଳାମାନଙ୍କୁ ଆମେ ସଚେତନ କରବାର ଦ୍ୱାରା ସେମାନେ ଯେନ୍ ମହୁଲ ସଂଗ୍ରହ କରସନ୍, ସେ ମହୁଲ ସଂଗ୍ରହ କରବାର ଜାଗାରେ ସେମାନେ ନିଆଁ ନାଇଁ ଲଗେଇକିରି ସଫା କରିଦେଇକିରି ନିଜେ ସେ ଜାଗାକେ ମହୁଲ ସେମାନେ ସଂଗ୍ରହ କରସନ୍। ତ ଏଇ ଦିଗରେ ଆମେ ସଚେତନ କାର୍ଯ୍ୟକ୍ରମ ମାନେ କରସୁଁ, ତାପରେ ନିଜର ଉଦ୍ୟମରେ ଯେତିକି ହେଇପାରବା ଆଜ୍ଞା, ଗୋଟେ ଆମର ଫାୟାର ଲାଇନ ରେଖା ଗୋଟେ ବନା ଆସି, ଯେନ୍ ଯେନ୍ ଜାଗାରେ ବେଶୀ ତାମାନେ ନିଆଁର ଯେନ୍ ସଂକେତ ଥିସି, ସେ ହେନ୍ତା ଜାଗା ମାନଙ୍କୁ ଆମେ ଟିକେ ହେନ୍ତା ଫାୟାର ଲାଇନ କ୍ରିଏଟ ବି କରିଦେସୁଁ ଆଜ୍ଞା।
0: ଯାହା ବି ହଉ ଗୋଡ଼ୁ ଆଜ୍ଞା, ଆପଣ ମାନେ ପରିବେଶ ସୁରକ୍ଷା ଦିଗରେ ଯାହା ପାରୁଛନ୍ ଭିନ୍ ଭିନ୍ କାମ କରି ଆସୁଛନ୍, ଯେନ୍ଟା ନିଶ୍ଚେ ଉଁଝା ଲୋକମାନଙ୍କୁ ବି ଉତ୍ସାହିତ କରବା। ଆପଣଙ୍କର ଏଇ କାମ ଜଗତର ଜୀବନ ଲାଗି ଗୋଟେ ମଙ୍ଗଳକାର ଗାଏ। ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ଆଜ୍ଞା।
2: ଜୁହାର ଆଜ୍ଞା।
1: ଜୁହାର ଜୁହାର ଆଜ୍ଞା।
0: ବଢିଆ ଲାଗିଲା ବାବୁ ଗୁଡୁ ଆଜ୍ଞାଙ୍କର କଥା ଶୁଣିକରି।
2: ପରେ ଦେଖ, ସେ ତାଙ୍କର ଛାତ୍ର ଜୀବନରୁ ନିଗେ
0: ହଁ
2: ଇ କବାରେ ଲାଗି ପଡ଼ିଛନ୍।
0: ଦେଖ ଯେନ୍ ଗଛ ଖୁଟକେ ଭଲ ପାଇବାରଟା, ପ୍ରକୃତିକେ ଭଲ ପାଇବାରଟା,
2: ହଏ ପରେ
0: ବାବୁ ଏଇଟା ସମସ୍ତଙ୍କର ଭିତରେ ନାଇଁ ନ ହଉ ହେ, ଯେନ୍ ମାନଙ୍କର ଭିତରେ ଅଛେ ସେମାନେ ଗୋଟେ ଗୋଟେ ଉଦାହରଣ ଆନବୁଛ।
2: ତାଙ୍କ ନିଜର କବା ଧବାର କରି କରିବି ନିଗେ
0: ହଁ
2: ସେ ପ୍ରକୃତି ଲାଗି ଦେଖ ଥମିଆ ବି ଦେଇପାରୁଛନ୍।
0: ବହୁତ ବଢିଆ କଥା ବାବୁ।
2: ହଏ,
0: ତ ଆମର ଲୋକେ ବି ଆଜ୍ଞା ମାନଙ୍କ ଠାନୁ ନିହାତି ଶିଖିବାର କଥା, ଆରୁ ଯେ ଯେନେ ପାରୁଛନ୍ ନିଜର ଜାଗା ହଉ କି ଜଙ୍ଗଲ ପତ୍ରା ସରକାରୀ ଜାଗା ବି ଦାଦର ଗୋଚର ହଉ, ଯଦି କିଛି କିଛି ଗଛ ଯୋଗେଇ ପାରିଲେ ବୋଇଲେ ସମସ୍ତଙ୍କର ମଙ୍ଗଳ ହବା ଭାଇ।
2: ହଏ ହଏ ହଏ ଯେ ଦାଦା ଇ ବତରେ ଗୀତ ପଦେ ଶୁନ୍ତା କେ ବୋଲୁଥୁନି।
0: ହଏ ହୋ ବାବୁ, ଯେ ଶୁନ ତ ଇ ଗୀତଟା ଶୁନମା ବାବୁ। ଇ ଗୀତ କେ ଗାଇଛନ୍ ଶାନ୍ତି ପ୍ରଧାନ, ଆଜ୍ଞାଙ୍କର ଗାଁ ହଉଛେ ବାଙ୍କେଲ ଆରୁ ପଞ୍ଚାୟତଟା ହଉଛେ ସ୍ୱର୍ଗୀ ଉଡ଼ାର, ଆର୍ ସେ ବି କଳାହାଣ୍ଡି ଜିଲ୍ଲାର।
2: ବଢ଼ିଆ ହେବା ଦାଦା,
0: ଶୁନୁ ତିନେ ବାବୁ।
2: ଠିକ୍ ଅଛେ ଦାଦା, ଶୁନୁ।

0: ଦାଦା
1: ଓ
0: ବଢ଼ିଆ ଗୀତ ଗାଇଲେ
1: ହଏ
0: ହଏ
1: ବଢ଼ିଆ ଆମର ପ୍ରକୃତି ପରିବେଶ କେ ନେଇକିରି ଚାଷ କାମ କେ ନେଇକିରି
0: ହଏ
1: ତାଙ୍କର ଗୀତଟା ବାବୁ ପ୍ରକୃତିରେ ବଢ଼ିଆ ଲାଗ୍ଲା
0: ହଏ
1: ଆର୍ ଆଜି ଦେଖ ଯେନ୍ ପ୍ରକାରର ବତର ଦେଇଛେ ନେଇକେ ଆମର ଲୋକେ ଯଦି ଉତ୍ସାହିତ ହେଇକିରି ଯେ ଯେନେ ପାରୁଛନ୍ ଗଛ ଖୁଟ ଯୋଗେଇ ବସିଲେ ବୋଇଲେ ବାବୁ ଆମର କାର୍ଯ୍ୟକ୍ରମଟା ସଫଳ ହେଲା ବୋଲିକିରି ଭାବମା
0: ଆରୁ ଆର ଗୋଟେ କଥା ଦବା ଦେଖ ଆମେ ଖାଲି ଗଛ ଯୋଗେଇ ଦେଲେ ନି ହୁଏ ଗଛର ସୁରକ୍ଷା ବି ଆମର
1: ଯତନ ରତନ ବି ଗୋଟେ ବଡ଼ କଥା ବାବୁ ତ ଆମେ ଆଶା କର୍ମା ଯେ ଆମର ଯେନ୍ ଭାଇ ବହିନ ମାନେ କାର୍ଯ୍ୟକ୍ରମ ଶୁଣୁଛନ୍ କାର୍ଯ୍ୟକ୍ରମ ନୁ କିଛିଟା ଶିଖିକିରି ଜାଣିକିରି ହୋ ଗଛ ଖୁଟ ଯଦି ଯୋଗାବି ବୋଇଲେ ବଢିଆ ହେବା ଭାଇ
0: ଯେ ଦାଦା ସମିଆ ବି ତ ହେଇ ଆଇଲା ନ କାଏ ବୋଲୁ
1: ହଏ ହଏ ରାୟ ଥିଲା ନ ଭାଇ
0: ବେଲେ ଜିମାନ ଦାଦା
1: ଯୋଉ ଯୋଉ ଯୋଉ
0: ଜୁହାର ଦାଦା
1: ଜୁହାର ଭାଇ ଜୁହାର
2: ଶୁଣୁଥିଲେ ଭାରତ ସରକାରଙ୍କ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ କିଷାନବାଣୀ। ଆସନ୍ତାକାଲି ଏହି ସମୟରେ ଶୁଣିବେ ଚାଷୀ ଭାଇମାନଙ୍କ ପାଇଁ କାର୍ଯ୍ୟକ୍ରମ ଖେତଖୋଲା। ଏଥିରେ ରହିଛି ଜୈବ ସାର ପାଇଁ ମାଟି ପରିଚାଳନା, ଏ ସମ୍ପର୍କରେ ସୁନନ୍ଦ ସାହୁଙ୍କ ସହ ଆଲୋଚନା ଓ ପରେ ପରେ ନାଇକେନପାଲିର ଆଗୁଆ ଚାଷୀ ଲକ୍ଷ୍ମଣ ଦଣ୍ଡସେନାଙ୍କ ସହିତ କଥାବାର୍ତ୍ତା। ଶ୍ରୋତାବନ୍ଧୁ, ପ୍ରତିବର୍ଷ ବର୍ଷା ଋତୁରେ ବିଭିନ୍ନ ନଦୀଗୁଡ଼ିକର ଜଳସ୍ତର ବୃଦ୍ଧି ପାଇ ବନ୍ୟା ପରିସ୍ଥିତିର ସମ୍ଭାବନା ଥାଏ। ଜନସାଧାରଣ ନଦୀ କିମ୍ବା ଜଳଭଣ୍ଡାର ମଧ୍ୟକୁ ଯିବା ସମୟରେ କେତେକ ସତର୍କତା ଅବଲମ୍ବନ କରିବା ଆବଶ୍ୟକ। ଗଭୀର ଜଳ ଓ ପ୍ରଖର ସ୍ରୋତଠାରୁ ଦୂରେଇ ରୁହନ୍ତୁ। ସ୍କୁଲ କଲେଜ ଯାଉଥିବା ପିଲାମାନଙ୍କ ପ୍ରତି ଅଭିଭାବକମାନେ ବିଶେଷ ନଜର ରଖନ୍ତୁ। ବନ୍ୟା ସମୟରେ ବୁଡ଼ିଯିବାକୁ ଥିବା ସ୍ଥାନରୁ ଯଥାଶୀଘ୍ର ଆବଶ୍ୟକୀୟ ଜିନିଷପତ୍ର ଧରି ଉଚ୍ଚ ସ୍ଥାନକୁ ଚାଲିଯାଆନ୍ତୁ। ଟେଲିଭିଜନ, ରେଡ଼ିଓ, ବିଭିନ୍ନ ଖବରକାଗଜ ଓ ଡାକବାଜି ଯନ୍ତ୍ର ମାଧ୍ୟମରେ ଦିଆଯାଉଥିବା ବନ୍ୟା ସମ୍ପର୍କିତ ସୂଚନା ଜାଣନ୍ତୁ ଏବଂ ଆବଶ୍ୟକୀୟ ସତର୍କତା ଅବଲମ୍ବନ କରନ୍ତୁ। ବୁଡ଼ିଯାଉଥିବା ନଦୀବନ୍ଧ ଉପରେ ଯାତାୟାତ କରନ୍ତୁ ନାହିଁ। ପହଁରା ଜାଣିଥିଲେ ମଧ୍ୟ ସୁଅ ଥିବା ପାଣିରେ ପ୍ରବେଶ କରନ୍ତୁ ନାହିଁ। ଚପଳମତୀ କିଶୋର କିଶୋରୀମାନଙ୍କୁ ଦୁଃସାହସିକ ଭାବେ ବନ୍ୟା ଦେଖିବାକୁ ବା ମାଛ ଧରିବାକୁ ଛାଡ଼ନ୍ତୁ ନାହିଁ। ଲାଇସେନ୍ସ ନଥିବା ନୌକାରେ ଯାତାୟାତ କରନ୍ତୁ ନାହିଁ ତଥା ଧାର୍ଯ୍ୟ କ୍ଷମତାଠାରୁ ଅଧିକ ସଂଖ୍ୟକ ଯାତ୍ରୀ ଯାତାୟାତ କରନ୍ତୁ ନାହିଁ। ଜଳଭଣ୍ଡାରରୁ ପାଣି ଛଡ଼ାଯାଉଥିବା ସୂଚନା ଥିଲେ ନଦୀଶଯ୍ୟା ଭିତରକୁ ଯାଆନ୍ତୁ ନାହିଁ ତଥା ଗୃହପାଳିତ ପଶୁମାନଙ୍କୁ ଛାଡ଼ନ୍ତୁ ନାହିଁ।

ଏଫ୍ଏମ୍ ବ୍ୟାଣ୍ଡ 101.9 MHz ଯୋଗେ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ବଲାଙ୍ଗୀର କେନ୍ଦ୍ରରୁ। ପ୍ରଚାର କରୁଛୁ କାର୍ଯ୍ୟକ୍ରମ ଝରିଆଲ।

0: ଝରିଆଲ ଶୁଣୁଥିବାର ସାହିତ୍ୟପ୍ରେମୀ ଆମର ସବୁ ଭାଇ ବହିନକେ ଜୁହାର। ଖୁସିର କଥା ଆଜ କାର୍ଯ୍ୟକ୍ରମ ଲାଗି ଆମର ସାଙ୍ଗେ ଷ୍ଟୁଡ଼ିଓରେ ଉପସ୍ଥିତ ଅଛନ୍ ଏ ଅଞ୍ଚଳର ଜଣେ ପୁରୁଖା କବି ଶ୍ରୀ ନାରାୟଣ ଦଣ୍ଡସେନା। ଆଜିର କାର୍ଯ୍ୟକ୍ରମରେ ଆସୁନ୍ ତାଙ୍କର କବିତା ଶୁନ୍ମା ଆଉ ତାଙ୍କର ସାଙ୍ଗେ ଦୁଇ ପଦ କଥାବାର୍ତ୍ତା ହେମା। ଦଣ୍ଡସେନା ଆଜ୍ଞା, ଆପଣଙ୍କୁ ଏଇ କାର୍ଯ୍ୟକ୍ରମକେ ସ୍ୱାଗତ ଜଣାଉଛୁ। ଆପଣଙ୍କର କବିତା ତ ଶୁନ୍ମା, ହେଲେ ପହିଲା ଆମକୁ କହିବେ ଆପଣ କେବେ ଆର୍ କେନ୍ତା ରକମେ କବିତା ଲେଖବାର ଟାମ୍ବୁଲ କଲେ?
1: ମୁଇଁ 88 ସାଲରୁ କବିତା ଲେଖବାର ଆରମ୍ଭ କଲି।
0: ଆଜ୍ଞା,
1: ଏ କବିତା ସାଙ୍ଗେ କୁଶଳୀ ଭାଷାରେ ଲେଖିଲି, ଆରୁ ମାନେ ଯେନ୍ଟାକି କରମସାନି ଗୀତରେ ବି ତାହାକେ ଗୋଟେ କବିତା ବାହାର କରାଲି, ସେଟା କରମସାନି ଆକାରରେ। ଆର୍ ଇ କବିତା ତ ଇଟା ଲେଖା ଲେଖିଲି ଆର୍ ଚାଲିଛେ ବି ଲେଖା।
0: 88 ସାଲୁ ଆପଣ କବିତା ଲେଖବାରଟା ଆରମ୍ଭ କଲେନ?
1: ଆଜ୍ଞା।
0: ହେଲେ ଇ କବିତା ଲେଖଲା ଉତାରୁ ସାହିତ୍ୟର ଉଞ୍ଜା ବିଭାଗ ଗୁଡ଼ାକ ଯେନ୍ ଅଛେ, ସେଥିରେ ବି ଆପଣ ଲେଖାଲେଖି କରୁଛନ୍ କି ଖାଲି କବିତା ଲେଖି ଚାଲିଛନ୍?
1: ନାଇଁ ଆଜ୍ଞା, ସେଥିରୁ ବେଲେ ମୁଇଁ ରାମାୟଣରେ କୁଶଳୀ ରାମାୟଣ ଗୋଟେ ଲେଖିଛି।
0: କୁଶଳୀ ରାମାୟଣରେ କାଣ ଲେଖିଛନ୍?
1: ମୁଇଁ କୁଶଳୀ ରାମାୟଣର ଯେନ୍ଟାକି ବାଲ୍ମୀକି ରାମାୟଣ ଲେଖିଛନ୍, ଯେନ୍ ଭାବକେ ଏ ଭାବର ଅନେକ, ସେ ଭାବରୁ ଅନେକ ମାନେ ଭାଷାକେ ବାହାର କରିକିରି ତାକେ ଏକ୍ଚୁଆଲି ଗୋଟେ ଘରର ପରିବାରରେ ବିଭ୍ରାଟ ହେଲେ କେନ୍ତା କରି, ଆଉ ସେମାନେ କେନ୍ତା କରି ଲାଷ୍ଟକେ ବନବାସରୁ ଫିରିଲେ ଏନ୍ତା, ତାହାକେ ପୁରା ଘରୋଇ ନେଚର୍କେ ନେଇକିରି ରାମାୟଣ ଲେଖା ହେଇଛି।
0: ଧନ୍ୟବାଦ। ଏଥର ଆପଣଙ୍କର କବିତା ଶୁଣମା।
1: ମୋର ପହଲା କବିତା ଶୁଣୁ। କିଏ ଚାଲାକି ବୁଆ ଚାଲେ କି ନା ପୁଅ ଚାଲାକି, ମା ବୁଆ ଗୁରୁ ଜନ ପୁଅର ଲାଗିର ଝୁମରା ନାଇନ ସଞ୍ଚି ରଖିଲେ ଧନ, ଉଦାନେ ଶୁଇ ସୁଆଲେ ସୁଖା ପୁଅକେ ରଖି ପରଛା, ପାଠ ପଢ଼ାଲେ ବଡ଼ ବି କଲେ ଧନ ବି କରି ଖର୍ଚ୍ଚା, ଉଲେ ଦୁଲେ ବହ୍ଲା ପିଲା ଦେହେ ନାଇନ ଧକ, ମା ବୁଆ ଘାରି ହେଉଛନ୍ ଦେଖିକରି ଜଗ ଜଗ, କହିଲେ ପିଲା ରୁଷା ଫୁଲା ନାଇଁ କହିଲେ ମଲା, ବୁଆର କମାନି ଦେଖେଇଠାନି ହଉଛେ ବାର ବୁଲା, ବୁଆ ବହେଲା ସୁନରେ ପୁତା କାଣା ବୁଝାମି ତୋତେ, ଯାହା ଦେଖୁଛୁ ଆଖିନେ ତୋର ଜାଲ ଘେରିଛେ ଏତେ, ଏକରୁ ଦୁଇ ହେଲେ ତୁଇ ନାଇଁ ପାରୁ ବୁଚିଡ଼ି, ହାତେ କମାଲେ ଖାଇବୁ ଟୁଣ୍ଡେ ନାଇଁ ମିଲେ ପୁଚିଡ଼ି, ନାଇଁ କମାଲେ ମରବୁ ଭୁକେ ଦେଖୁଥିବୁ ମଟ ମଟ, ମୋର କଥାକେ ପଛେ ହେତାବୁ ହେଉଥିଲେ ଛଟପଟ, ନିଷଦ ଲୁକର ଅଧୋଗତି ସବୁଦିନେ କଲ ବଲ, ଯେତେ କରବୁ କାମ କମାନି ଦେହେ ଭରବା ବଲ, ଖାଲି ପଢ଼ଲେ ନାଇଁନ କିଛି ନାଇଁ ପାରିଲେ ଜାନି, ମା ବୁଆକେ ଗୁରୁଜନକେ ନାଇଁ ପାରିଲେ ଚିହ୍ନି, ଚାକିରି କଲେ ପିଲା ହେତକେ ଏକରୁ ହେଲେ ଦୁଇ, ହେତକେ ବୁଆକେ ପାସରି ଦେସନ୍ ମାହେଜି ଭୁଲେ ରହି, ମାହେଜି ଏତେ ଚଲ୍ବା ପିଲା ମା ବୁଆକେ ପାସରି, ଛୁଆ ବେଲର କଥା ହେତକେ ସବୁ ଦେବା ପାସରି, ଆର୍ ବି କେତେ ମା ବୁଆକେ ଦେବତା ଲେଖେ ମାନି, ସଭେ ସଂସାରେ ସମାନ ନାଇଁନ କେତେ ଅଛନ୍ ଜ୍ଞାନୀ, ନିଜ ମାୟା ଅଟେ କାୟା ଦିନେ ମିଶ୍ବା ମାଟି, ଛନକର ଲାଗିର ଖେଲା ଲୀଲା ଅଛେ ମରଣ ଘାଟି, ଦେବତା ହଉ କି ମହାପୁରୁ ବି ଜନମ ହେଲେ ମର୍ତ୍ତେ, ଖେଲା ଲୀଲା ସାଇଲେ ଛାଡ଼ି ଫିରି ଯାଏ ତୁର୍ତେ, କିଏ ନୁହେଁ ସେ କାହାର ଇନେ କରି ଆସିଛୁ ପାଠ, ପାଠ ସରିଲେ ସଭେ ଜିମା ଦେଖି ମଶାନ ଘାଟ, ଅମର ନାଇନ ମର୍ତ୍ତେ କିହେ ଜନମ ହେଲେ ମରି, ଭଲ କରେ ଯେ ତରି ଯାଏ ସେ ଉଦ୍ଧାର ବାଟକେ ଧରି। ମୋର ଦୁଇ ନମ୍ବର କବିତା ଶୁଣୁ, ଦୁଃଖ ଭୁକ୍ସି ନିଷଦ, ଦୁଃଖ ଭୁକ୍ସି ନିଷଦ ଏକା ଜାଙ୍ଗଲ ଛଞ୍ଚେ ଯିଏ, କାମ କମାନି ଯାର ନାଇନ ଭୁକେ ମର୍ସି ସିଏ, ଦୁଃଖ ପାଇସି ବେମାରୀ ଏକା ଦୁଃଖେ ଗଡ଼ସି ଦିନ, ଦୁଃଖର ସାଥୀ କିହେ ନାଇନ ମାହେଜି ମୁନୁଷ ଭିନ, ବାଞ୍ଚିଥିଲେ ଜୀବନେ କେବେ ଦୁଃଖ ନାଇଁ ହୁଏ ଉନା, ଦୁଃଖେ ମୁନୁଷ ମରିଯାଏସି ଯାହାକେ ମାରେ ଘୁନା, ଚିନ୍ତା ଖାଇସି ଗଣିକେ ହେଲେ ନୁନ ଖାଇସି।

0: ଫିଟିଲେ ହେବୁ ଛତର ପତି ଫିରିଯିବା ମୂଲ ଧନ, ଯୁଡ଼ି ଫିଟିଲେ ପାକିଟ ଫୁଲ ହସିଦେବ ମୂଲ ମୂଲ, ହାରି ବସିଲେ ପାଟି ଚନ୍ଖା ଗନୁଥିବ ବିଲକୁଲ, ଛୁଆନୁ ବୁଢ଼ା ଯାହାକେ ଦେଖ ଖେଲି ବସିଲେ ସଟା, କରମ କପାଲ ଆଦିରି କେତେ ପିନ୍ଧି ବସିଲେ ଫଟା, ଝୁମରା ନାଇଁ ରାଏତ ସର୍ତା କରମ କପାଲ ଡାକି, ଚାପିଗଲାନ ଲାଗ ଉଧାର ଜମିନ ବାଡ଼ି ବିକି, ସବୁ ସାଇଲେ ହେତକେ ମୁନୁ ହାରି ବସବା ହିଆ, ସଟା ଖେଳିଲେ ଏତକି ଦଶା ନାଇଁ ଖେଳରେ ବୁଆ।
1: ଧନ୍ୟବାଦ ତଣସନ୍ନା ଆଜ୍ଞା, ଆପଣ ତ ବଢ଼ିଆ ଦିନ ହେଲାନ କବିତା ଲେଖି ଆସୁଛନ୍। ଯେତେବେଳେ କେନ୍ସି କବି କି ଲେଖକ କିଛି ଲେଖ୍ସି, ତାର ଗୋଟେ ଭାବନାଟେ ଥିସି କି ସାହିତ୍ୟ ଜଗତ ଥିସେ ଗୋଟେ ତାର ନିଜର ପରିଚୟଟେ ସୃଷ୍ଟି କରବା, ପାଠକମାନଙ୍କୁ କି ସମାଜକେ କିଛି ଗୋଟେ ନୂଆ ଜିନିଷ ଦେବା, ହେନ୍ତା ଆପଣ ଆପଣଙ୍କର କବିତାରେ କିଛି ନୂଆ ଜିନିଷ ଦେଇପାରିଛନ୍ କି କେବେ ଚେଷ୍ଟା କରିଛନ୍ କି କାଣା?
0: ନୂଆ ଜିନିଷ ତ ଆଜ୍ଞା ମାନେ ଯେନ୍ଟାକି ସଂସାରର ଚାଲିଚଳନର ସଚେତନା ଯାହା ଦେଇସିନା ହେଉଛି, ନୂଆ ଜିନିଷ ବେଲେ ଆଉ ମୋର ଦ୍ୱାରା ସେତକି ଆର ଆଗକେ ଗତି
1: ନାଇଁ। କିଛି ପରୀକ୍ଷା ନିରୀକ୍ଷା ମାନେ ଭାଷାରେ ହଉ ଶୈଳୀରେ ହଉ କି ଆପଣ ଜାଣା ଲେଖୁଛନ୍ ସେଥିରେ ହଉ,
0: ନୂଆ ମାନେ ସଚେତନାଟା ଖାଲି ନୂଆ ସିନା, ଆମର କୌଶଳୀ ଭାଷାର ମିଠା ଜିନିଷ ଶୁଣବାର୍ ଲାଗି ଲୋକଙ୍କର ରୁଚିପୂର୍ଣ୍ଣ ହଉଛେ ଏବଂ ସମସ୍ତେ ଖୁସି ହେସନ୍, ଇ ଜିନିଷ୍କେ ଆମେ ମିଠା ଆକାରରେ ଯାହା ଲେଖୁଛୁଁ।
1: ଆର୍ ଗୋଟେ କଥା ଯେନ୍ତାକି ଆପଣଙ୍କର କବିତାରୁ ଆମେ ଦେଖୁଛୁଁ, ଛନ୍ଦ ଉପରେ ଆପଣ ଜୋର ଦେଉଛନ୍, କିନ୍ତୁ ଆଧୁନିକ କବିତା ଯେନ୍ ହିସାବରେ ଲେଖା ହଉଛେ କବିମାନେ ଛନ୍ଦ ଅପେକ୍ଷା ଭାବ ଉପରେ ବେଶୀ ଜୋର ଦେଉଛନ୍, ଆପଣଙ୍କର ମତାମତ କାଣା, କବିତାରେ ଛନ୍ଦ ରହିବାର କଥା କି ନାହିଁ?
0: ଛନ୍ଦ ତ ଆଜ୍ଞା ସବୁଥିରେ ରହୁଛି, ଯେହେତୁ ଆମେ ସର୍ଟକଟ୍ ପଦରେ ଆମେ ତାହାକୁ ଯେତେବେଳେ ସାମିଲ କରୁଛୁଁ ଜିନିଷର ସମ୍ପୂର୍ଣ୍ଣ ଭାବକେ, ବାଧ୍ୟ ଛନ୍ଦ ରହୁଛି ଏଥିରେ। ପୁରାଣ ପାଠରେ ବି ଛନ୍ଦ ରହୁଛନ୍, ଏକ୍ଚୁଆଲି ଏକୁରେଟ୍ ଜିନିଷ୍କେ କେହି ସମ୍ପୂର୍ଣ୍ଣ ଦେଖେଇ ନେଇପାରେ, ଛାନ୍ଦରେ ବି ଦେଖିବେ, ଯେକୌଣସି ସାହିତ୍ୟିକ ଭାଷାରେ ବି ସମ୍ପୂର୍ଣ୍ଣ କେବଳ ବୁଝିବାର ଲୋକ ହିଁ ବୁଝିପାରିବେ, ଛନ୍ଦ ସବୁଥିରେ ପ୍ରାୟ ରହେ। ମୋର କୌଶଳୀ ଭାଷା ଲେଖାରେ ବି ଛନ୍ଦ ଅଛି।
1: ଯେ ଆପଣ ଖାଲି କୁଶଲି ଭାଷାରେ ଲେଖସନ୍ କି ଓଡ଼ିଆ ଭାଷାରେ?
0: ନାଇଁ ଓଡ଼ିଆ ଭାଷାରେ,
1: ଓଡ଼ିଆ ଭାଷାରେ କାଣା ଲେଖା ଲୁକି କରସନ୍?
0: ଓଡ଼ିଆ ଭାଷାରେ ବେଲେ ଏନ୍ତା କେନ୍ କୀର୍ତ୍ତନ୍ୟ ମାନେ ଏନ୍ତା ନାଟକୀୟ କି ମାନେ ଯେନ୍ଟାକି ଆମର କରମସାନି କର୍ମା ଗୀତ ଏନ୍ତାଟା ମାନେ ଲେଖ୍ସି ସରଳ ଭାଷାରେ। ଯେନ୍ଟା
1: ଭବିଷ୍ୟତରେ ଆଉ କାଣା ଆପଣଙ୍କର ଯୋଜନା ଅଛେ? ଆପଣଙ୍କର ଲେଖା କିଛି ପ୍ରକାଶିତ ହେଲାନ କି ପ୍ରକାଶିତ କରବାକେ ଯାଉଛନ୍ ଭବିଷ୍ୟତରେ?
0: ପ୍ରକାଶିତ ତ କିଛୁ ନାଇଁ କରବାର ତାହେଲେ ଆଜ୍ଞା।
1: କାଣା ଅସୁବିଧା ରହିଯାଉଛେ?
0: ନାଇଁ ଅସୁବିଧା କିଛୁ ନୁହେଁ, ମୁଇଁ ତାହାକେ ଆଗ ସଞ୍ଚୟ କରିକିରି ସବୁକେ ସଂଗ୍ରହ କରିକିରି ରଖିକିରି ତାର ଉପଯୋଗ କେବେ ସେଟା ଭଗବାନ ସେ ରାସ୍ତାଟା ଦେବେ ଯେ ମୁଇଁ ତ ବି କହିନାଇଁ ପାର୍ବା, କିନ୍ତୁ ମୋର ଆଗ୍କେ ବି ଆହୁରି ପୁରାଣ ପାଠ ଉପରେ ବା ଏଇ କୌଶଳୀ ଭାଷା ଉପରେ ମୋର ଲେଖବାର କଲମ କମଜୋର ନାଇଁ କରେ, ମୁଇଁ ଆଗ୍କେ ଚେଷ୍ଟା ଚଲେଇଛେ।
1: ଧନ୍ୟବାଦ
0: ଜୁହାର।
1: ଶ୍ରୋତାବନ୍ଧୁ, ଇଏ ଥିଲେ ଏ ଅଞ୍ଚଳର ପୁରୁଖା କବି ଶ୍ରୀ ନାରାୟଣ ଦଣ୍ଡସେନା। ତାଙ୍କର ସ୍ୱରଚିତ କବିତା ତ ଶୁଣିଲେ, ତାର ସାଙ୍ଗେ ଆଜ୍ଞାଙ୍କର ସାଙ୍ଗେ ଆମେ ଯେନ୍ କଥାବାର୍ତ୍ତା ଦ୍ୱିପଦ ହେଲୁ ହେଟା ବି ଶୁଣିଲେ ଆମେ ଆଶା କରୁଛୁଁ ଆପଣମାନଙ୍କୁ ନିଶ୍ଚିତ ଭାବେ ଭଲ ଲାଗିଥିବା, ଆଉ ଆପଣ ଏ କାର୍ଯ୍ୟକ୍ରମ ବାବଦେ ଚିଠିପତର ପଠାବେ ବୋଲି ଆମେ ଆଶା କରୁଛୁଁ। ଆର୍ ଏଥିର୍ ସାଙ୍ଗେ ଝରିଏଲ କାର୍ଯ୍ୟକ୍ରମକେ ଇନ ରଖୁଛୁଁ। ଜୁହାର।
2: ଶୁଣୁଥିଲେ ଝରିଏଲ କାର୍ଯ୍ୟକ୍ରମ, ଉପସ୍ଥାପନା ପ୍ରଫୁଲ୍ଲ କୁମାର ମାଝୀ। ଶ୍ରୋତାବନ୍ଧୁମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ବଲାଙ୍ଗୀର କେନ୍ଦ୍ରରୁ। ପ୍ରଚାର କରୁଛୁ ଧାରାବାହିକ ତୁଳସୀ ରାମାୟଣର 76ତମ ଭାଗ। ସମ୍ପାଦନା ରାଜୀବ ଲୋଚନ ଆଚାର୍ଯ୍ୟ।

ଶିବଧନୁ ଭାଙ୍ଗି ସାରିବା ପରେ ପରମ ବୀର ପୁରୁଷୋତ୍ତମ ଶ୍ରୀରାମଙ୍କ ଗଳାରେ ବରଣମାଳା ଦେଇଥିବା ସତ୍ତ୍ୱେ ରାଜନନ୍ଦିନୀ ସୀତା ପ୍ରଭୁଙ୍କର ଚରଣ ସ୍ପର୍ଶ କରିପାରୁନାହାନ୍ତି। ମନରେ ଜାଗୁଛି, କାଳେ ତାଙ୍କ ହସ୍ତରେ ଥିବା ପାଷାଣ ଦ୍ରବ୍ୟ ଘଟିତ ଅଳଙ୍କାର ରାମଙ୍କର ପଦସ୍ପର୍ଶରେ ଅହଲ୍ୟାଙ୍କ ପରି ସ୍ତ୍ରୀ ପାଲଟିଯିବ ଏବଂ ରାମଙ୍କର ମନୋହାରିଣୀ ହେବ। ତେଣେ ଈର୍ଷାପରାୟଣ ରାଜନ ମଣ୍ଡଳୀଙ୍କ ମଧ୍ୟରୁ ନାନା କଟୁକ୍ତି। ଏହି ସମୟରେ ହସ୍ତରେ ଧନୁଷର, କାନ୍ଧେ କୁଠାର ଧରି ସଭା ମଧ୍ୟରେ ଉପଗତ ହେଲେ ପର୍ଶୁଧର।

ଶୁଣୁଥିଲେ ଧାରାବାହିକ ତୁଳସୀ ରାମାୟଣର 76ତମ ଭାଗ। ଏଥର ଶୁଣିବା ହିନ୍ଦୀ ଭକ୍ତି ଗୀତଟିଏ। ସନ୍ଥ ତୁଳସୀଦାସଙ୍କ ରଚନାରୁ କଣ୍ଠଦାନ କରିଛନ୍ତି ଅନୁରାଧା ପଡ଼ୱାଲ।

ହିନ୍ଦୀ ଭକ୍ତି ଗୀତଟିଏ ଶୁଣୁଥିଲେ। ସନ୍ଥ ତୁଳସୀଦାସଙ୍କ ରଚନାରୁ କଣ୍ଠଦାନ କରିଥିଲେ ଅନୁରାଧା ପଡ଼ୱାଲ। ଏଫ୍ଏମ୍ ବ୍ୟାଣ୍ଡ 101.9 MHz ଯୋଗେ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ବଲାଙ୍ଗୀର କେନ୍ଦ୍ରରୁ। ପ୍ରଚାର କରୁଛୁ ଆଞ୍ଚଳିକ ଗୀତ। ପ୍ରଥମେ କଣ୍ଠଶିଳ୍ପୀ ଗଗନ ଚନ୍ଦ୍ର ବାଗ, ଗୀତ ରଚନା ଦୋଳଗୋବିନ୍ଦ ବିଶି।

0: କାର୍ଯ୍ୟକ୍ରମ ଶେଷରେ ପରଶୁରାମ ଶତପଥୀଙ୍କ ରଚନା, କଣ୍ଠଶିଳ୍ପୀ କ୍ରିଷ୍ଣା ପଟେଲ।
1: Thank you।

ଏତେବେଳେ ଯାଏଁ ଶୁଣୁଥିଲେ ବିବିଧ ଭାରତୀ କାର୍ଯ୍ୟକ୍ରମ। ଶ୍ରୋତାବନ୍ଧୁମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ବଲାଙ୍ଗୀର କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ଏଫ୍ଏମ୍ ବେଣ୍ଡ 101.9 MHz ଯୋଗେ। ତା ସହିତ ପ୍ରସାର ଭାରତୀର ନ୍ୟୁଜ୍ ଅନ୍ AIRF ଓ www.prasarbharati.gov.in ର ଲାଇଭ୍ ଭିଡ଼ିଓ ଟେବ୍ରେ ମଧ୍ୟ କାର୍ଯ୍ୟକ୍ରମ ଏକ ସମୟରେ ପ୍ରଚାରିତ ହେଉଛି। ସମୟ ବର୍ତ୍ତମାନ ଷ୍ଟୁଡ଼ିଓ ଘଡ଼ିରେ ରାତି 10:00। ପ୍ରଚାର କରୁଛୁ ଓଡ଼ିଆ କଥାଚିତ୍ରର ଗୀତ। ପ୍ରଥମେ ମୋ ସୁନା ପୁଅ କଥାଚିତ୍ରରେ କଣ୍ଠଦାନ କରିଛନ୍ତି ଅଭିଜିତ ମଜୁମଦାର, ଗୀତ ରଚନା ନିଜାମ।

0: ସମୟରେ ବୁଣନ୍ତୁ ଆଉ ପ୍ରଚୁର ଅମଳର ଗ୍ୟାରେଣ୍ଟି ପାଆନ୍ତୁ। ଚାଷ ବିଷୟରେ ଚାଷୀ ଠାରୁ ଭଲ କିଏ ଜାଣିଛି ବିହନ ଠିକ୍ ସମୟରେ ବୁଣା ଯାଇ ସାରିଛି।
1: ମୁଁ ଫସଲ ବିଷୟରେ ନୁହେଁ, ଏନ୍ପିଏସ୍ ସଞ୍ଚୟ ବିଷୟରେ କହୁଛି।
0: ଆଜ୍ଞା, ଇଏ ଏନ୍ପିଏସ୍ ସଞ୍ଚୟ କଣ?
1: ଏନ୍ପିଏସ୍ ସଞ୍ଚୟ ହେଉଛି ଭାରତ ସରକାରଙ୍କ ପ୍ରାଧିକରଣ PFRDA ଦ୍ୱାରା ପରିଚାଳିତ ଏକ ପେନ୍ସନ୍ ଯୋଜନା, ଯେଉଁଥିରେ ମାତ୍ର 250 ଟଙ୍କାରେ ଖାତା ଖୋଲି ଟଙ୍କା ଜମା କରୁଥିଲେ ଆପଣଙ୍କର ବୃଦ୍ଧାବସ୍ଥାରେ ମାସିକ ପେନ୍ସନ୍ ମିଳିବ। ଆଜି ହିଁ ଏନ୍ପିଏସ୍ ସଞ୍ଚୟରେ ଜମା କରିବା ଆରମ୍ଭ କରନ୍ତୁ ଆଉ ନିଜ ଭବିଷ୍ୟତ ସୁରକ୍ଷିତ କରନ୍ତୁ। ଅଧିକ ବିବରଣୀ ପାଇଁ ନିକଟସ୍ଥ ଜନସେବା କେନ୍ଦ୍ର କିମ୍ବା ନିଜ ବ୍ୟାଙ୍କ ସହିତ ଯୋଗାଯୋଗ କରନ୍ତୁ। ଏନ୍ପିଏସ୍ ସଞ୍ଚୟ ସହିତ ଭବିଷ୍ୟତ ପାଇଁ ପ୍ରସ୍ତୁତ ରୁହନ୍ତୁ।
2: FM ବ୍ୟାଣ୍ଡ 101.9 MHz ଯୋଗେ ଆପଣମାନେ ଶୁଣୁଛନ୍ତି ଆକାଶବାଣୀ ବଲାଙ୍ଗୀର କେନ୍ଦ୍ରରୁ ଓଡ଼ିଆ କଥାଚିତ୍ରର ଗୀତ। କାର୍ଯ୍ୟକ୍ରମର ପରବର୍ତ୍ତୀ କଥାଚିତ୍ର ଚିହ୍ନା ଅଚିହ୍ନ, ଗୀତ ସୁରେନ୍ଦ୍ର ବିଦ୍ୟାଧର, ସଙ୍ଗୀତ ବାସୁଦେବ ରଥ, କଣ୍ଠଶିଳ୍ପୀ ତାନସେନ ସିଂ ଏବଂ ସ୍ୱାଗତିକା ରଥ।

କାର୍ଯ୍ୟକ୍ରମ ଶେଷରେ କଥାଚିତ୍ର ତୋ ବିନା ମୋ କାହାଣୀ ଅଧା, ଗୀତ ରଚନା ଅରୁଣ ମନ୍ତ୍ରୀ, ସଙ୍ଗୀତ ଶାନ୍ତିରାଜ ଖୋସଲା, କଣ୍ଠଶିଳ୍ପୀ ନିବେଦିତା ଏବଂ ବାବୁଲ ସୁପ୍ରିୟ।

0: ପ୍ରଚାର କଲୁ ଓଡ଼ିଆ କଥାଚିତ୍ରର ଗୀତ। ଆଜି କାର୍ଯ୍ୟକ୍ରମରେ କଥାଚିତ୍ର ଗୁଡ଼ିକ ଥିଲା ମୋ ସୁନ ପୁଅ, ଧନରେ ରଖିବୁ ଶପଥ ମୋର, ଚିହ୍ନା ଅଚିହ୍ନା, ଦିୱାନା ଏବଂ ତୋ ବିନା ମୋ କାହାଣୀ ଅଥା।
1: ଠିକ ସମୟରେ ବୁଣନ୍ତୁ ଆଉ ପ୍ରଚୁର ଅମଳର ଗ୍ୟାରେଣ୍ଟି ପାଆନ୍ତୁ। ଚାଷ ବିଷୟରେ ଚାଷୀ ଠାରୁ ଭଲ କିଏ ଜାଣିଛି ବିହନ ଠିକ ସମୟରେ ବୁଣା ଯାଇ ସାରିଛି?
2: ମୁଁ ଫସଲ ବିଷୟରେ ନୁହେଁ, ଏନପିଏସ୍ ସଞ୍ଚୟ ବିଷୟରେ କହୁଛି।
1: ଆଜ୍ଞା, ଇଏ ଏନପିଏସ୍ ସଞ୍ଚୟ କ'ଣ?
2: ଏନପିଏସ୍ ସଞ୍ଚୟ ହେଉଛି ଭାରତ ସରକାରଙ୍କ ପ୍ରାଧିକରଣ PFRDA ଦ୍ୱାରା ପରିଚାଳିତ ଏକ ପେନ୍ସନ୍ ଯୋଜନା, ଯେଉଁଥିରେ ମାତ୍ର 250 ଟଙ୍କାରେ ଖାତା ଖୋଲି ଟଙ୍କା ଜମା କରୁଥିଲେ ଆପଣଙ୍କର ବୃଦ୍ଧାବସ୍ଥାରେ ମାସିକ ପେନ୍ସନ୍ ମିଳିବ। ଆଜି ହିଁ ଏନପିଏସ୍ ସଞ୍ଚୟରେ ଜମା କରିବା ଆରମ୍ଭ କରନ୍ତୁ ଆଉ ନିଜ ଭବିଷ୍ୟତ ସୁରକ୍ଷିତ କରନ୍ତୁ। ଅଧିକ ବିବରଣୀ ପାଇଁ ନିକଟସ୍ଥ ଜନସେବା କେନ୍ଦ୍ର କିମ୍ବା ନିଜ ବ୍ୟାଙ୍କ ସହିତ ଯୋଗାଯୋଗ କରନ୍ତୁ। ଏନପିଏସ୍ ସଞ୍ଚୟ ସହିତ ଭବିଷ୍ୟତ ପାଇଁ ପ୍ରସ୍ତୁତ ରୁହନ୍ତୁ।
0: FM ବ୍ୟାଣ୍ଡ 101.9 MHz ଯୋଗେ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ବଲାଙ୍ଗୀର କେନ୍ଦ୍ରରୁ। ଶାସ୍ତ୍ରୀୟ ସଙ୍ଗୀତ କାର୍ଯ୍ୟକ୍ରମରେ ପ୍ରଚାର କରୁଛୁ ରସିଦ ମୁସ୍ତଫା ତିରକୁବାଙ୍କ ତବଲା ବାଦନ।

ଶାସ୍ତ୍ରୀୟ ସଙ୍ଗୀତ କାର୍ଯ୍ୟକ୍ରମରେ ଶୁଣୁଥିଲେ ରସିଦ ମୁସ୍ତଫା ତିରକୱାଙ୍କ ତବଲା ବାଦନ। ସମୟ ବର୍ତ୍ତମାନ ରାତି 11:00 ହେବାକୁ ଯାଉଛି। ପ୍ରଥମେ ହିନ୍ଦୀ ଓ ପରେ ପରେ ଇଂରାଜୀରେ ସମ୍ବାଦ ଶୁଣିପାରିବେ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ କିଛି ସମୟ ପରେ।

ହିନ୍ଦୀ ଏବଂ ଇଂରାଜୀରେ ସମ୍ବାଦ ଶୁଣୁଥିଲେ। ଏଥରକ ରଖୁଛୁ ଆସନ୍ତାକାଲି ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ। ସକାଳ 6:05ରେ ଭକ୍ତି ସଙ୍ଗୀତର କାର୍ଯ୍ୟକ୍ରମ ଆରାଧନା, 6:30ରେ ଆମ ପରିବେଶ, ଶ୍ରୀମଦ୍ ଭାଗବତର 504ତମ ଭାଗ ସକାଳ 6:35ରେ, 7:25ରେ ଶୁଣିବେ ଓଡ଼ିଆ ଭକ୍ତି ଗୀତ, ଚାଷରହାଲର ସମୟ 7:35, ଏଥିରେ ଶୁଣିବେ ଧାନ ପାଇଁ ଜମି ପ୍ରସ୍ତୁତି, ଶ୍ରୀରାମଚରିତ ମାନସର 333ତମ ଭାଗ ସକାଳ 7:40, 7:50ରେ ପାରମ୍ପରିକ ଗୀତ, ସକାଳ 8:30ରେ ଶ୍ରୀକ୍ଷେତ୍ର ମାଧୁରୀ, 8:45ରେ ଓଡ଼ିଆ କଥାଚିତ୍ରର ଗୀତ, ସକାଳ 9:00ରେ ରହିଛି ବିବିଧ ଭାରତୀ କାର୍ଯ୍ୟକ୍ରମ। ଆକାଶବାଣୀ ବଲାଙ୍ଗୀର, ସମୟ ବର୍ତ୍ତମାନ ରାତି 11:11:08, ଏଇଠି ଶେଷ କରୁଛୁ ଆଜିର କାର୍ଯ୍ୟକ୍ରମ ପ୍ରସାରଣ। ଆସନ୍ତାକାଲି ସକାଳ 5:53ରେ ସ୍ୱାଗତ ଜଣାଇ ଆରମ୍ଭ କରିବୁ ଆମର ନୂତନ ପ୍ରସାରଣ। ସେତେବେଳେ ଯାଏ ବିଦାୟ ଦିଅନ୍ତୁ। ଶୁଭରାତ୍ରି। ଜୟ ହିନ୍ଦ୍।